ଆକାଶବାଣୀ ରାଉରକେଲା। ଆଜି ସୋମବାର 1948 ଶତାବ୍ଦ ବୈଶାଖ 28 ଦିନ 2026 ମସିହା ମଇ ମାସ 18 ତାରିଖ। ସମୟ ବର୍ତ୍ତମାନ ସକାଳ 5:59 ହେବାକୁ ଯାଉଛି। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ମାଙ୍ଗଳିକ

ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ 6 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ପରବର୍ତ୍ତୀ ଭଜନରେ ଶୁଣିବା କର ନିଷ୍କାମ ଭକ୍ତି ସୁଚିତେ ଗୋ, ଗାଇଛନ୍ତି ଦିବାକର ମହାନ୍ତି, ରଚନା ଭୀମ ଭୋଇ।

ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛେ 8249809672। ଶୁଣିବା ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ ସଚ୍ଚିତାନନ୍ଦ ଦାସଙ୍କର ଏକ ରଚନା ଏତିକି କରୁଣା ହେଉ ହେ ନାଥ। ଗାଇଛନ୍ତି ଶ୍ୟାମାମଣି ଦେବୀ।

ଶୁଣିଲେ ଶ୍ରୀରାମଚରିତ ମାନସର 161ତମ ଭାଗ ଆକାଶବାଣୀ ରାଉରକେଲା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

0: ଆକାଶବାଣୀ ସମ୍ବଲପୁର ସଂସ୍କୃତରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: एयम् आकाशवाणी सम्प्रति वार्ताः श्रूयन्ताम् प्रवाचकः सुरेश चंद शर्मा। अथ वार्ताः। प्रधानमंत्री श्री नरेन्द्र मोदी गतरात्रौ गोथिनबर्ग इत्यत्र स्वीय स्वीडिश समकक्षेण उल्फ क्रिस्टर्सन इत्यमुना साकं संवादं विहितवान्। श्री मोदी द्विदिवसीय स्वीडन यात्रान्तर्गतं गतदिने गोथिनबर्ग इत्यत्र संप्राप्तवान्। भारत स्वीडन देशयोः संबंधेषु मोदिनः असाधारण योगदानाय दूरदर्शी नेतृत्व सम्माने च प्रधानमंत्री श्री मोदी रॉयल ऑर्डर ऑफ द पोलर स्टार डिग्री कमांडर ग्रेड क्रॉस इत्यनेन सम्मानेन सभाजितवान्। प्रधानमंत्री मोदी सह प्रतिनिधि मंडल स्तरीय वार्तांतर्गतम समेषां पदक्षेपाणां समीक्षामपि कृतवन्तौ। उभौ नेतारौ व्यापार निवेश प्रविधि नवाचार हरित परिवर्तनम् अंतरिक्ष रक्षा अनुसंधानम् समेत्य नैकेषु विषयेषु चर्चितवन्तौ। स्वीय संबोधने श्री मोदी आतंकवादम् आलोचयन् नैकेषु विषयेषु विस्तृतेण वक्तव्यं प्रकटितवान्। आतंकवादं विरुध्य संघर्षे स्वीडिश प्रधानमन्त्रिणः समर्थनाय आभारमपि श्री मोदी प्रकाशितवान्।
2: आतंकवाद पूरी मानवता के लिए गंभीर चुनौती है। पिछले वर्ष पहलगाम में हुए आतंकी हमले के बाद हमें स्वीडन से मिले समर्थन के लिए मैं प्रधानमंत्री क्रिस्टर्सन का आभार व्यक्त करता हूं। हम आतंकवाद और उसके समर्थकों के विरुद्ध लड़ाई जारी रखेंगे।
1: प्रधानमन्त्रिणा नरेन्द्र मोदिना स्वीडिश समवायाः आमन्त्रिताः। गोथिनबर्ग इत्यत्र प्रमुख स्वीडिश समवाय प्रमुखैः सह वार्तान्तर्गतं श्रीमोदी स्वीडिश समवायान् विनिर्माण हरित हाइड्रोजन अभियानं स्वच्छोर्जा अन्येषु क्षेत्रेषु च स्वीयोपस्थिति संवर्धनाय आग्रहमपि कृतवान्। प्रधानमंत्री श्री नरेन्द्र मोदी अद्य स्वीय यात्रायाः चतुर्थे चरणे नॉर्वे इत्यत्र सम्प्राप्येत। भारत नॉर्डिक शिखर सम्मेलने भागग्रहणाय अथ द्विपक्षीय वार्ताभ्यः श्री मोदी अद्य नॉर्वे इत्यत्र सम्प्राप्येत। प्रधानमन्त्रिणः मोदिनः नॉर्वे इत्यत्र एषा प्रथमा यात्रा स्यात्। श्रीमोदी राजा हेराल्ड पंचम इत्यमुना अथ रानी सौम्या इत्यनया साकं च मेलनं कुर्यात्। श्रीमोदी तत्रत्य प्रधानमन्त्रिणा जोनास गहरस्टोरे इत्यमुना साकं द्विपक्षीयां वार्तां कुर्यात्। कांग्रेस दलस्य नेतृत्वे केरलम शासनस्य शपथग्रहणम् अद्य स्यात्। कांग्रेस दलस्य नेता वीडी सतीशन अद्य तिरुवनन्तपुरम इत्यत्र शपथवचनं स्वीकुर्यात्। कांग्रेस दलेन सतीशन इत्यसौ केरल प्रदेशस्य अग्रिम मुख्यमंत्री रूपेण समुद्घोषितः। कांग्रेस दलस्य नेतृत्व युतेन यूनाइटेड डेमोक्रेटिक ग्रंथि युतेन तत्र शासन विरचनं स्यात्। केन्द्रीयः गृह सहकारिता मंत्री अमित शाहः गुजरात प्रदेशस्य गांधीनगरे 700 कोटि मितानां विकास परियोजनानां उद्घाटनं शिलान्यासं च कृतवान्। स्वीय द्विदिवसीय यात्रावधौ गतदिने गांधीनगर नगर निगमस्य 100 कोटि मितानां विकास कार्याणां शुभारम्भमपि श्री शाहः विहितवान्। एतत् पूर्वं प्रथमे दिने श्री शाहः सूचना केन्द्रस्य उद्घाटनं च कृतवान्। श्री शाहः एआई तथा डीपटेक इत्येतौ भविष्यस्य अर्थव्यवस्थायाः मुख्य स्तंभौ इति वर्णितवान्।
3: आने वाले 25 साल में जो सेक्टर विश्व की अर्थनीति को विश्व के अर्थतंत्र को दिशा देंगे वो सभी क्षेत्र में आज भारत फाउंडर बनकर अपनी मजबूत उपस्थिति को दर्ज करा रहा है और यही बता रहा है कि भारत का भविष्य बहुत सुनहरा है। एआई और डीप टेक के जो भविष्य है इसके लिए इसके जैसे टेक पार्क बहुत बड़ा काम भी करेंगे और इसको आगे भी बढ़ाएंगे।
1: अन्ते च क्रीडा वार्तासु आईपीएल इति तस्याम क्रिकेट लीग प्रतिस्पर्धायाम अद्य चेन्नई सुपर किंग्स सनराइजर्स हैदराबाद इत्यनयोः दलयोः मध्ये द्वन्द्वं स्यात् इति वार्ताः।
4: ଶୁଣିଲେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆଜିର ଆମର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କେତୋଟି ସୂଚନା। ଆମର ଏହି ସୂଚନା ପରେ ପରେ ସକାଳ 7:05 ଆଞ୍ଚଳିକ ସମ୍ବାଦ, 7:10 ଆମର ସ୍ୱାସ୍ଥ୍ୟ ଏବଂ ସକାଳ 7:15 ଓଡ଼ିଆରେ ସମ୍ବାଦ ରହିଛି ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 7:25 ପ୍ରଚାର କରିବୁ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଓ ଜୀବନ। ଆଜି ଏଥିରେ ଶୁଣିବେ ୱାର୍ଲଡ ଏଡ୍ସ ଭ୍ୟାକ୍ସିନ୍ ଡେ 2026 ସମ୍ପର୍କରେ ଆଲୋଚନା କରିଛନ୍ତି ପୁଷ୍ପାରାଣୀ ମିଶ୍ର। ସକାଳ 8:30 ରହିଛି କେତୋଟି ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଗୀତାରାଣୀ ଦାସ, ପ୍ରଫୁଲ୍ଲ କୁମାର ମହାନ୍ତି ଏବଂ କୈଳାଶ ଚନ୍ଦ୍ର ମିଶ୍ରଙ୍କ କଣ୍ଠରେ। 8:45 ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମରେ ପ୍ରଚାର କରିବୁ ଓରାମ ଗୀତ, ପରିବେଷଣ କରିଛନ୍ତି ମୁକ୍ତିଲତା କୁଜୁର ଓ ସାଥୀ। ପୂର୍ବାହ୍ନ 9:00 ଶୁଣିପାରିବେ ଆମର ନିୟମିତ ପ୍ରଚାର ହେଉଥିବା ବିବିଧ ଭାରତୀ କାର୍ଯ୍ୟକ୍ରମ। ଇତିମଧ୍ୟରେ ପୂର୍ବାହ୍ନ 10:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ମଧ୍ୟାହ୍ନ 12:00 ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1286ତମ ଭାଗ ଶୁଣିପାରିବେ। ଏହାଛଡ଼ା ଅପରାହ୍ନ 5:00 ରହିଛି ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। 5:20 ଶ୍ରୀମଦ୍ ଭାଗବତର 398ତମ ଭାଗ। 5:30 ଶୁଣିବେ ନାରୀ ଶ୍ରୋତାମାନଙ୍କ ମନପସନ୍ଦର କାର୍ଯ୍ୟକ୍ରମ ନାରୀ ମହଲ। ଆଜି ଏଥିରେ ଶୁଣିବେ ୱାର୍ଲଡ ଏଡ୍ସ ଭ୍ୟାକ୍ସିନ୍ ଡେ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ଦିବ୍ୟଜିତ ଦାସ। 6:10 ଶୁଣିବେ କେତୋଟି ହିନ୍ଦୀ ଭକ୍ତି ଗୀତ। 6:30 ରହିଛି କାର୍ଯ୍ୟକ୍ରମ ଯୁବଶକ୍ତି, ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ଜିଲ୍ଲା ହାଲଚାଲ କ୍ରମରେ ଆଜି ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲାର ହାଲଚାଲ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ପ୍ରଚାର କରିବ କୃଷି ସମ୍ପର୍କିତ ଆମର କାର୍ଯ୍ୟକ୍ରମ ଖେତ ଖମାର। 8:00 ସିନେ ସଙ୍ଗୀତ ଶୁଣିପାରିବେ। 9:15 ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ। 10:00 ପ୍ରଚାର କରିବ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଝୁମ୍ ତାନାନା। 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣିବେ ପଣ୍ଡିତ ନିଖିଲ ବାନାର୍ଜୀଙ୍କର ସୀତାର ବାଦନ ରାଗ ରାଗିଶ୍ରୀ। ଶ୍ରୋତାବନ୍ଧୁ ଏଥିଲା ଆଜିର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କେତୋଟି ସୂଚନା। ଆକାଶବାଣୀ ରାଉରକେଲା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ। ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ସୋମବାର 25 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ 2 ଦିନିଆ ଓଡ଼ିଶା ଗସ୍ତରେ ଗତ ସନ୍ଧ୍ୟାରେ ଭୁବନେଶ୍ୱରଠାରେ ଆସି ପହଞ୍ଚିଛନ୍ତି। ବିମାନବନ୍ଦରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟଶାଖା ସଭାପତି ତଥା ସାଂସଦ ମନମୋହନ ସାମଲ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ। ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ଆଜି ଶ୍ରୀ ନବୀନ ରାଜ୍ୟ କୋର୍ କମିଟି ବୈଠକରେ ଯୋଗଦେବେ। ଏହାପରେ ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ପୁରୀ ଗସ୍ତରେ ଯାଇ ଶ୍ରୀ ନବୀନ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା କାର୍ଯ୍ୟସୂଚୀ ରହିଛି। ପୁରୀରୁ ଫେରିବା ପରେ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜି ଏବଂ ଆସନ୍ତା ସୋମବାର 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବରଗଡ଼ ଟାଉନ୍ କେନାଲର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଗତକାଲି ଅନୁଷ୍ଠିତ ସମାରୋହରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପ ପାଇଁ 50 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଟେଣ୍ଡର ପ୍ରକ୍ରିୟା ଇତିମଧ୍ୟରେ ଶେଷ ହେବା ସହ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ସଂସଦରେ ବିରୋଧୀ ସଦସ୍ୟଙ୍କ ଅସହଯୋଗ ଯୋଗୁଁ ନାରୀବନ୍ଧନ ଅଧିନିୟମ ପାରିତ ନ ହେବା ଅଭିଯୋଗ ନେଇ ନବରଙ୍ଗପୁରଠାରେ ବିଜେପି ପକ୍ଷରୁ ମହିଳା ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝୀ ଏବଂ ଦଳୀୟ ରାଜ୍ୟଶାଖା ମହିଳା ମୋର୍ଚ୍ଚା ଉପସଭାପତି ଶର୍ମିଷ୍ଠା ଦେଓ ଏହି ସମାବେଶରେ ଯୋଗଦେଇ ନାରୀବନ୍ଧନ ଅଧିନିୟମ ଉପରେ ଆଲୋକପାତ କରିଥିଲେ। ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଝାଗରାହି ଗ୍ରାମ ପଞ୍ଚାୟତର କୋଟରିବାହାଲ ଗ୍ରାମରେ ଚାଷୀଙ୍କ ଆୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଚିନାବାଦାମ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଜାତୀୟ ତୈଳବୀଜ ମିଶନ ଜରିଆରେ ଏଥିପାଇଁ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦିଆଯାଉଛି। 8ଟି ଗ୍ରାମରେ ଚିନାବାଦାମ ଚାଷ ହେଉଛି। ଏଥିସହ ସମଗ୍ର ଜିଲ୍ଲାରେ ପ୍ରାୟ 1000 ଚାଷୀ 500 ହେକ୍ଟର ଜମିରେ ଚିନାବାଦାମ ଚାଷ କରିଛନ୍ତି। ସାଂସ୍କୃତିକ ବିନିମୟ, ସଂସ୍କୃତିର ସମୃଦ୍ଧି, ଆପୋଷ ବୁଝାମଣାର ବିକାଶ ଏବଂ ଲୋକଙ୍କ ମଧ୍ୟରେ ସହଯୋଗ ଓ ଶାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ସଂଗ୍ରହାଳୟ। ସଂଗ୍ରହାଳୟର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ 1977 ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଇଆସୁଛି। ମାନବ ସମାଜକୁ ଜ୍ଞାନ ଦେବାରେ ଏବଂ ପୃଥିବୀକୁ ପରିବର୍ତ୍ତନ କରିବାର ଶକ୍ତି ସଂଗ୍ରହାଳୟରେ ରହିଛି। ସଂଗ୍ରହାଳୟରୁ ଅତୀତ ବିଷୟରେ ଶିକ୍ଷା ମିଳିବା ସହ ନୂଆ ବିଚାର ନିମନ୍ତେ ପଥ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ବାର୍ତ୍ତା ରହିଛି, ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। 66ତମ ଓଡ଼ିଶା ରାଜ୍ୟ ବରିଷ୍ଠ ସନ୍ତରଣ ଚାମ୍ପିୟନସିପ୍ ଉଦ୍ଯାପିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆକ୍ୱାଟିକ୍ କେନ୍ଦ୍ରଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପୁରୁଷ ବର୍ଗରେ ଅଭିନବ କୁମାର ସିଂ ଏବଂ ମହିଳା ବର୍ଗରେ ପ୍ରତ୍ୟାଶା ରାୟ ଓ ସୃଷ୍ଟି ଉପାଧ୍ୟାୟ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଉଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବା ସହ କେତେକ ସ୍ଥାନରେ ତାପମାତ୍ରା 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଗତକାଲି 11ଟି ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ସର୍ବୋଚ୍ଚ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲସିୟସ୍ ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ପବନ ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଦକ୍ଷିଣ ପୂର୍ବ ଆରବ ସାଗର, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଆଣ୍ଡାମାନ ଦ୍ୱୀପପୁଞ୍ଜ, ଆଣ୍ଡାମାନ ସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କେତେକ ଅଞ୍ଚଳରେ ପ୍ରବେଶ କରିବା ନେଇ ପାଗ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ, ଏଡ୍ସ ବିଷୟରେ ଜାଣନ୍ତୁ, ଏଡ୍ସ ରୋକନ୍ତୁ। ଆଲୋଚନା କରିଛନ୍ତି ଡାକ୍ତର ରାଜେନ୍ଦ୍ର କୁମାର ପଣ୍ଡା।
2: ଏଡ୍ସ ଭଳି ମହାମାରୀକୁ ରୋକିବାକୁ ହେଲେ ଏ ସମ୍ପର୍କରେ ସମ୍ୟକ ଜ୍ଞାନ ରହିବା ନିହାତି ଜରୁରୀ। ଏଡ୍ସ ହେଉଛି ରୋଗଟିର ସଂକ୍ଷିପ୍ତ ନାମ। ଏହା ଚାରୋଟି ଇଂରାଜୀ ଅକ୍ଷର ସମାହାର, ଏ ଆକ୍ୱାର୍ଡ ବା ସ୍ୱଅର୍ଜିତ, ଆଇ ଇମ୍ୟୁନ ବା ରୋଗ ପ୍ରତିରୋଧକ ଶକ୍ତି, ଡି ଡେଫିସିଏନ୍ସି ବା ଅଭାବ, ଏସ୍ ସିଣ୍ଡ୍ରୋମ ବା ବିବିଧ ଲକ୍ଷଣ ସମୂହ। ଅତଏବ ସ୍ୱଅର୍ଜିତ ରୋଗ ପ୍ରତିରୋଧକ ଶକ୍ତିର ଅଭାବ ଜନିତ ବିଭିନ୍ନ ଲକ୍ଷଣ ସମୂହର ରୋଗ ହେଉଛି ଏଡ୍ସ। ଏହା ଏଚ୍ଆଇଭି ବା ହ୍ୟୁମାନ୍ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥାଏ। ଏହି ଭୂତାଣୁ ମନୁଷ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରାଇଥାଏ। ସଂକ୍ରମିତ ବ୍ୟକ୍ତିମାନଙ୍କ ଶରୀରର ତରଳ ଅଂଶ ଯଥା ରକ୍ତ, ବୀର୍ଯ୍ୟ ଓ ଯୋନି ନିର୍ଗତ ତରଳ ପଦାର୍ଥରେ ଏଚ୍ଆଇଭି ଭୂତାଣୁ ବହୁମାତ୍ରାରେ ଥାଏ। ଯେତେବେଳେ ଏହି ତରଳ ପଦାର୍ଥ ଅନ୍ୟ ଏକ ଶରୀରରେ ପ୍ରବେଶ କରେ, ଏଚ୍ଆଇଭି ଭୂତାଣୁ ଅନ୍ୟ ଦେହକୁ ବ୍ୟାପିଥାଏ। ଏଚ୍ଆଇଭି ସଂକ୍ରମଣ ଚାରୋଟି ମାଧ୍ୟମରେ ହୋଇଥାଏ। ପ୍ରଥମରେ, ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତି ସହିତ ଅସୁରକ୍ଷିତ ଯୌନ ସମ୍ପର୍କ ଦ୍ୱାରା। ଦ୍ୱିତୀୟରେ, ବିଶୋଧିତ ହୋଇନଥିବା ଛୁଞ୍ଚି ବା ପୂର୍ବରୁ ବ୍ୟବହୃତ ଛୁଞ୍ଚି ଦ୍ୱାରା। ତୃତୀୟରେ, ଏଚ୍ଆଇଭି ସଂକ୍ରମିତ ରକ୍ତ ବା ରକ୍ତଜାତ ପଦାର୍ଥ ବ୍ୟବହାର ଦ୍ୱାରା। ଓ ଚତୁର୍ଥରେ, ଏଚ୍ଆଇଭି ସଂକ୍ରମିତ ମା ଠାରୁ ଜନ୍ମିତ ଶିଶୁକୁ। ସୁତରାଂ ଏହି ଚାରୋଟି ବିଷୟରେ ଅଧିକ ଧ୍ୟାନ ଦେଲେ ସଂକ୍ରମଣର ପ୍ରତିରୋଧ କରାଯାଇପାରିବ। ପ୍ରଥମରେ, ନିରାପଦ ଯୌନ କ୍ରିୟା। ସୁରକ୍ଷିତ ସହବାସ ହିଁ ବୁଦ୍ଧିମାନର ପରିଚୟ। ଯୌନ ସମ୍ପର୍କ ପତିପତ୍ନୀଙ୍କ ମଧ୍ୟରେ ସୀମିତ ରହୁ। ଯଦି ଏକାଧିକ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖନ୍ତି, ତେବେ ଯୌନ କ୍ରିୟା ସମୟରେ କଣ୍ଡମର ସଠିକ୍ ବ୍ୟବହାର କରନ୍ତୁ। ଯୌନ ସଂକ୍ରମଣ ଥିଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରନ୍ତୁ। ଦୁଇରେ, ରକ୍ତ ଗ୍ରହଣ। ଏଲାଇସା ବା ନ୍ୟୁକ୍ଲିକ୍ ଏସିଡ୍ ଆମ୍ପ୍ଲିଫିକେସନ୍ ଦ୍ୱାରା ପରୀକ୍ଷିତ ରକ୍ତ ଗ୍ରହଣ କରନ୍ତୁ। ଅଣସ୍ୱୀକୃତିପ୍ରାପ୍ତ ରକ୍ତଭଣ୍ଡାର ବା ପେସାଦାର ରକ୍ତଦାତାଙ୍କଠାରୁ ରକ୍ତ ଗ୍ରହଣ କରନ୍ତୁ ନାହିଁ। ତୃତୀୟରେ, ଇଞ୍ଜେକ୍ସନ୍ ଦ୍ୱାରା ବ୍ୟାପୁଥିବା ସଂକ୍ରମଣ ପ୍ରତିରୋଧ। ଗୋଟିଏ ଇଞ୍ଜେକ୍ସନ୍ ଛୁଞ୍ଚି ଏକାଧିକ ବ୍ୟକ୍ତି ବ୍ୟବହାର କରନ୍ତୁ ନାହିଁ ଓ ସବୁବେଳେ ବିଶୋଧିତ ଛୁଞ୍ଚି ବ୍ୟବହାର କରନ୍ତୁ। ଅନ୍ୟର ବ୍ୟବହୃତ ବ୍ଲେଡ୍, ରେଜର୍, ଚିତାକୁଟା ବା ଟାଟୁ ଛୁଞ୍ଚି ବ୍ୟବହାର କରନ୍ତୁ ନାହିଁ। ଚତୁର୍ଥରେ, ଏଚ୍ଆଇଭି ସଂକ୍ରମିତ ମା ଠାରୁ ସନ୍ତାନ ସନ୍ତତିକୁ ଏଚ୍ଆଇଭି ସଂକ୍ରମଣର ପ୍ରତିରୋଧ। ଏଚ୍ଆଇଭି ଭୂତାଣୁ ସଂକ୍ରମିତ ମା ଠାରୁ ତାର ଗର୍ଭରେ ଥିବା ଶିଶୁକୁ ଗର୍ଭାବସ୍ଥାରେ, ପ୍ରସବ ବା ସ୍ତନ୍ୟପାନ ସମୟରେ ସଂକ୍ରମିତ ହୋଇଥାଏ। ତେଣୁ ସବୁ ଗର୍ଭବତୀ ମହିଳା ଗର୍ଭାବସ୍ଥାର ଯେକୌଣସି ସମୟରେ ଡାକ୍ତରଖାନା ଆସିଲେ ଏଚ୍ଆଇଭି ଟେଷ୍ଟ କରାଇବା ନିହାତି ଜରୁରୀ। କାରଣ ମା ଯଦି ଏଚ୍ଆଇଭି ପଜିଟିଭ୍ ଜଣାପଡ଼େ, ତୁରନ୍ତ ଆଣ୍ଟିରେଟ୍ରୋଭାଇରାଲ୍ ଥେରାପି ବା ଏଆର୍ଟି ଦ୍ୱାରା ଚିକିତ୍ସା କରି ଓ ଜନ୍ମିତ ଶିଶୁକୁ 6 ସପ୍ତାହ ପର୍ଯ୍ୟନ୍ତ ନେଭିରାପିନ୍ ସିରପ୍ ଦେଲେ ସଂକ୍ରମଣର ମାତ୍ରା ବହୁ ପରିମାଣରେ ହ୍ରାସ ପାଇଥାଏ। ଏଚ୍ଆଇଭି ସଂକ୍ରମଣକୁ ରୋକିବା ପାଇଁ ନିଜର ଏଚ୍ଆଇଭି ସ୍ଥିତି ଜାଣିବା ଆବଶ୍ୟକ। କାରଣ ଯଦି ଜଣେ ବ୍ୟକ୍ତି ସତର୍କତାମୂଳକ ଭାବରେ ତାଙ୍କର ଏଚ୍ଆଇଭି ଟେଷ୍ଟ କରାଇ ନିଅନ୍ତି, ତାହେଲେ ସଂକ୍ରମଣର 3 ମାସରୁ 6 ମାସ ମଧ୍ୟରେ ରୋଗ ଜଣାପଡ଼ିଯିବ। ବର୍ତ୍ତମାନର ଚିକିତ୍ସା ପ୍ରଣାଳୀ ହେଉଛି ଟେଷ୍ଟ ଆଣ୍ଡ ଟ୍ରିଟ୍, ଯାହାର ମାନେ ହେଉଛି ଆଇସିଟିସି ପରୀକ୍ଷା ପଜିଟିଭ୍ ହେଲା ମାନେ ଆଣ୍ଟିରେଟ୍ରୋଭାଇରାଲ୍ ଥେରାପି ବା ଏଆର୍ଟି ଦ୍ୱାରା ଚିକିତ୍ସା ଆରମ୍ଭ। ସାଧାରଣତଃ ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତି ସଂକ୍ରମଣ 7-8 ବର୍ଷ ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାନ୍ତି ନାହିଁ, କିନ୍ତୁ ସଂକ୍ରମିତ ହେବା ପରେ ସଠିକ୍ ସମୟରେ ରକ୍ତ ପରୀକ୍ଷା ଓ ଚିକିତ୍ସା କଲେ ରୋଗୀ ସୁସ୍ଥ ଜୀବନଯାପନ କରିଥାଏ। ତେଣୁ ରୋଗ ସଂକ୍ରମଣର ମାଧ୍ୟମ, ସଂକ୍ରମିତ ବ୍ୟକ୍ତିଙ୍କର ସଠିକ୍ ସମୟରେ ପରୀକ୍ଷା ଓ ଚିକିତ୍ସା ଓ ସର୍ବୋପରି ଏହି ରୋଗ ପ୍ରତି ଥିବା କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର କରିବା ପାଇଁ ସଚେତନତା ସୃଷ୍ଟି କରିପାରିଲେ ଏଡ୍ସକୁ ଆମେ ରୋକିପାରିବା।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ, ଏଡ୍ସ ବିଷୟରେ ଜାଣନ୍ତୁ, ଏଡ୍ସ ରୋକନ୍ତୁ। ଆଲୋଚନା କରିଥିଲେ ଡାକ୍ତର ରାଜେନ୍ଦ୍ର କୁମାର ପଣ୍ଡା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
3: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସ୍ୱିଡେନର ସର୍ବୋଚ୍ଚ ସମ୍ମାନ ରୟାଲ ଅର୍ଡର ଅଫ୍ ଦ ପୋଲାର ଷ୍ଟାର। ପ୍ରତିରକ୍ଷା, ପ୍ରଯୁକ୍ତି ବିଦ୍ୟା ଓ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଛତିଶଗଡ଼ର ବସ୍ତରରେ ଆଜି ଶହୀଦଙ୍କ ପରିବାର ଓ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। କେରଳମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭି ଡି ସତୀଶନ। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ ଦୁଇଟି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗତକାଲି ରାତିରେ ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପ୍ରତି ଅବଦାନ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର ଅଫ୍ ଦ ପୋଲାର ଷ୍ଟାର ଡିଗ୍ରୀ କମାଣ୍ଡର ଗ୍ରାଣ୍ଡ କ୍ରସ୍ ପ୍ରଦାନ କରାଯାଇଛି। ଶ୍ରୀ ମୋଦିଙ୍କୁ ପ୍ରଦାନ କରାଯାଇଥିବା ଏହା 31ତମ ଆନ୍ତର୍ଜାତିକ ସମ୍ମାନ। ସ୍ୱିଡେନ୍ ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ସମୟରେ ଦ୍ୱିପାକ୍ଷିକ ସମ୍ପର୍କ ଓ ରଣନୈତିକ ସହଭାଗିତାକୁ ଆହୁରି ଆଗକୁ ନେବାକୁ ସହମତି ପ୍ରକାଶ ପାଇଛି। ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ନବସୃଜନ, ସବୁଜ ପରିବର୍ତ୍ତନ, ମହାକାଶ, ପ୍ରତିରକ୍ଷା ଓ ଗବେଷଣା ଭଳି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହୋଇଛି। ଉଭୟ ନେତା ଜାତିସଂଘ ଏବଂ ବହୁପାକ୍ଷିକ ପ୍ରତିଷ୍ଠାନରେ ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। 2026ରୁ 2030 ପର୍ଯ୍ୟନ୍ତ ଅର୍ଥନୈତିକ ବିକାଶ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଯୋଜନା ଗ୍ରହଣ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
4: रक्षा के क्षेत्र में हमारा सहयोग निरंतर बढ़ रहा है। स्वीडन की कंपनियों द्वारा भारत में प्रोडक्शन फैसिलिटीज बनाए जाना इस बात का प्रमाण है कि हम बायर सेलर रिलेशनशिप से आगे बढ़कर लॉन्ग टर्म इंडस्ट्रियल पार्टनरशिप की ओर बढ़ रहे हैं।
3: ଉଭୟ ଦେଶ 2027ରେ ଭାରତରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ସମ୍ମିଳନୀ ଆୟୋଜନ କରିବା ଲାଗି ସମ୍ମତି ପ୍ରକାଶ କରିଛନ୍ତି। ସେଠାକାର ସିଇଓମାନଙ୍କ ସହ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ମେକ୍ ଇନ୍ ଇଣ୍ଡିଆ ଓ ମେଡ୍ ୱିଥ୍ ସ୍ୱିଡେନ୍ ଦିଗରେ ଅଧିକ ପୁଞ୍ଜିନିବେଶ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଲୋଚନା କାଳରେ ଉଭୟ ଦେଶ କୃତ୍ରିମ ବୁଦ୍ଧିମତା, 6G, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଓ ଜୀବବିଜ୍ଞାନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହ ଭାରତ ସ୍ୱିଡେନ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ପ୍ରତିଷ୍ଠା କରିବାକୁ ରାଜି ହୋଇଛନ୍ତି।
4: ସ୍ୱିଡେନ୍ ଇଣ୍ଡିଆ ଟେକ୍ନୋଲୋଜି ଆଣ୍ଡ ଏଆଇ କରିଡୋର କୁ ମଜବୁତ କରିବା କେ ଲିଏ ଠୋସ ଇନିସିଏଟିଭ୍ସ ପର କାମ କରେଙ୍ଗେ। ଦୋନୋ ଦେଶୋ କେ ଷ୍ଟାର୍ଟଅପ୍ସ ଅର୍ ରିସର୍ଚ୍ଚ ଇକୋସିଷ୍ଟମ୍ସ କେ ବିଚ୍ ସମ୍ପର୍କ ବଢ଼ାନେ କେ ଲିଏ हम इंडिया स्वीडन साइंस एंड टेक्नोलॉजी सेंटर बनाने जा रहे हैं।
3: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସ୍ୱିଡେନ୍ର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇବା ସହ ବିଶ୍ୱରେ ସ୍ଥିରତା ପ୍ରତି ମିଳିତ ପ୍ରତିବଦ୍ଧତା ଲାଗି ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।
4: ଆତଙ୍କବାଦ ପୁରୀ ମାନବତା କେ ଲିଏ ଗମ୍ଭୀର ଚୁନୌତି ହେ। ପିଛଲେ ବର୍ଷ ପହଲଗାମ ମେ ହୁଏ ଆତଙ୍କୀ ହମଲେ କେ ବାଦ हमें स्वीडन से मिले समर्थन के लिए मैं प्रधानमंत्री क्रिस्टर्सन का आभार व्यक्त करता हूं। हम आतंकवाद और

0: ଟେକ୍ ମିଡ଼ିଆ, ଇଲେକ୍ଟ୍ରୋନିକ୍ ମିଡ଼ିଆ ଏବଂ ତା ସାଙ୍ଗେ ସାଙ୍ଗେ ଗଭର୍ଣ୍ଣମେଣ୍ଟ ନନ୍ ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନ୍ ଏବଂ ପର୍ସନ୍ ଯେଉଁ ବ୍ୟକ୍ତି ଚେଷ୍ଟା କରୁଛି ଯେ ମୋତେ ଏଚ୍ ଆଇ ଭି ନ ହଉ, ଏବଂ ଯେଉଁ ବ୍ୟକ୍ତିକୁ ଏଚ୍ ଆଇ ଭି ଅଲରେଡ଼ି ଆକ୍ରାନ୍ତ ହେଇଛି ସେମାନେ କିପରି ଭାବରେ ସୁସ୍ଥ ରହିକି ଅନ୍ୟକୁ ବ୍ୟାପିବ ନାହିଁ ସେଥିପାଇଁ ଚେଷ୍ଟା କରୁଛନ୍ତି। ତେଣୁ ଯଦି ଆପଣ କହିବେ ଏଇଟା ପ୍ରତ୍ୟେକ କ୍ଷେତ୍ରରେ ଲାଗୁ ହେଉଛି। ଯଦି ଇଣ୍ଡିଆରେ କହିବେ ଆମର ନାକୋ ନ୍ୟାସନାଲ ଏଡ୍ସ କଣ୍ଟ୍ରୋଲ ଅର୍ଗାନାଇଜେସନ୍ ରହିଛି, ସିଏ ହେଉଛି ଏଇ ଏଚ୍ ଆଇ ଭି ଏଡ୍ସକୁ କଣ୍ଟ୍ରୋଲ କରୁଛି। ସେଇଭଳିଆ ପ୍ରତ୍ୟେକ ରାଜ୍ୟରେ ଅଛି ଏଡ୍ସ କଣ୍ଟ୍ରୋଲ ସୋସାଇଟି ଏବଂ ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଅଛି ଡିଷ୍ଟ୍ରିକ୍ଟ ଏଡ୍ସ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ୍ ଅର୍ଗାନାଇଜେସନ୍। ତ ଆମେ ୟୁନିଟ୍ ଯେଉଁଟାକି ଆମେ ତା ଅଣ୍ଡରରେ ଆମର ଆଇ ସି ଟି ସି ଏସ୍ ଟି ଆଇ ଏନ୍ ଜି ଓ ସବୁ ରହିଛନ୍ତି, ସମସ୍ତେ ଏ ଦିଗରେ କାମ କରୁଛନ୍ତି।
1: ତେବେ ମ୍ୟାଡ଼ାମ ଏଡ୍ସର ନାଁ ଶୁଣିବା ମାତ୍ରକେ ଅନେକ ଆତଙ୍କିତ ହୋଇପଡ଼ନ୍ତି, ଏଇ ଏଡ୍ସ କ'ଣ?

0: ଯେକୌଣସି ରୋଗ ହେବ ଶୀଘ୍ର ଛାଡ଼ିବ ନାହିଁ। ତ ତା ଦ୍ୱାରା କ'ଣ ହୁଏ ନା ବିଭିନ୍ନ ପ୍ରକାର ରୋଗ ଲକ୍ଷଣ ଆସିବ। ଯେତେବେଳେ ଲକ୍ଷଣ ସବୁ ଆମ ଦେହକୁ ଆସୁଛି ସେତେବେଳେ କ'ଣ ହେଉଛି ନା ଗୋଟେ ଅବସ୍ଥା ଏମିତି ଆସିଯାଉଛି ସେଇ ଯେଉଁ ଅବସ୍ଥାକୁ ଆମେ ଏଡ୍ସ ବୋଲି କହୁଛୁ। ତ ଯାହାକୁ ଏଡ୍ସ ଆମେ କହୁଛୁ ଆମେ ଜାଣି ରଖିବା ଯେ ତା ଦେହ ମଧ୍ୟରେ ଏଚ୍ ଆଇ ଭି ଭାଇରସ୍ ରହୁଛି। ବହୁତ ଏମିତି ବି ରୋଗ ଅଛି ଯାହାଦ୍ୱାରା କି ଇମ୍ୟୁନିଟି କମିଯାଏ, ଯେମିତି କରୋନାରେ ମଧ୍ୟ ଆପଣ ଇମ୍ୟୁନିଟି କମିଯାଏ, ବହୁତ ରୋଗ ଅଛି ସେମିତି ଇମ୍ୟୁନିଟି କମିଯିବ। କିନ୍ତୁ ଯଦି ଏଚ୍ ଆଇ ଭି ଭାଇରସ୍ ନାହିଁ ତାକୁ ଆମେ ଏଡ୍ସ କହିବା ନାହିଁ। ଏଚ୍ ଆଇ ଭି ଆସିଲେ ଏଡ୍ସ ହେଉଛି। ତ ମାରାତ୍ମକ ଆମେ ଯଦି ଜଣେ ଏଚ୍ ଆଇ ଭି ରହିବା ସତ୍ତ୍ୱେ ଯଦି ସୁସ୍ଥ ଜୀବନଶୈଳୀ ଅତିବାହିତ କରିପାରିବ ତାହେଲେ ସେ ଭଲରେ ରହିବ, ସେମିତି ମାରାତ୍ମକ ନୁହେଁ। ଆଗେ ଥିଲା କିନ୍ତୁ ବର୍ତ୍ତମାନ ଯେହେତୁ ଏଚ୍ ଆଇ ଭି ମ୍ୟାନେଜେବୁଲ୍ ହୋଇଗଲାଣି ଏବଂ ଏଚ୍ ଆଇ ଭି ଭାଇରସ୍ ନ ବଢ଼ିବା ପାଇଁ ଔଷଧ ମଧ୍ୟ ତା'ର ରହିଛି। ଏଇଠି ଗୋଟେ କଥା କହି ରଖିବି ଯେ ଗୋଟେ ହେଲା ଥେରାପେଟିକ୍ ପୋର୍ସନ୍, ଗୋଟେ ହେଲା ପ୍ରିଭେନ୍ସନ୍। ଏଇ ଯେଉଁ ଏଡ୍ସ ଭ୍ୟାକ୍ସିନେସନ୍ ଡେରେ ଆମେ କ'ଣ କରୁଛୁ ନା ଆମେ ସଚେତନତା କରୁଛୁ ଏବଂ ଥେରାପ୍ୟୁଟିକ୍ ମାନେ ଆମେ ତାଙ୍କୁ ଔଷଧ ମଧ୍ୟ ଦେଉଛୁ। ଏଚ୍ ଆଇ ଭି ଭାଇରସ୍ ଆମ ଦେହକୁ ଗଲେ ଯେଉଁ ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ କରିଦେଉଛି ତାକୁ ନ ବଢ଼ିବା ପାଇଁ ଆମର ଗୋଟେ ଏ ଆର୍ ଟି ମେଡ଼ିସିନ୍ ରହିଛି, ଆଣ୍ଟି ରେଟ୍ରୋଭାଇରାଲ୍ ଥେରାପି। ସେ ମେଡ଼ିସିନ୍ ଖାଇଲେ କ'ଣ ହେବ ନା ସେ ଏଚ୍ ଆଇ ଭି ପଜିଟିଭ୍ ଲୋକ ଜୀବନସାରା ତାକୁ ଖାଇବାକୁ ପଡ଼ିବ, ଖାଇଲେ କ'ଣ ହେବ ନା ସେଇଟା ବଢ଼ିବାକୁ ସେ ଦିଏ ନାହିଁ, ତା'ର ଇମ୍ୟୁନିଟି ପାୱାର୍ ମଧ୍ୟ ଧୀରେ ଧୀରେ ବଢ଼ିଥାଏ, ତେଣୁ ସେ ସୁସ୍ଥ ହୋଇକି ବହୁତ ଦିନ ପର୍ଯ୍ୟନ୍ତ ଜୀବନ ଅତିବାହିତ କରିପାରିବ।
1: ତେବେ ଏଇ ଯେଉଁ ଏଡ୍ସ ସମ୍ପର୍କରେ କହିଲେ ଏଡ୍ସର କାରଣ କ'ଣ ଆଉ ଏହା ସାନ ବଡ଼ ତଥା ବିଶେଷ କରି କେଉଁମାନଙ୍କୁ ହେବାର ସମ୍ଭାବନା ରହିଛି?
0: ସାନ ବଡ଼ ଛୁଆ ଗରିବ ଧନୀ ଏହା ସମସ୍ତଙ୍କୁ ହେଇପାରେ।
1: ଆଜ୍ଞା,
0: ଏହା ଚାରିଟି ମାଧ୍ୟମରେ ଆମ ଦେହକୁ ଆସୁଛି। ପ୍ରଥମଟି ହେଲା ସଂକ୍ରମିତ ରକ୍ତ ଯଦି ନେଲେ, ଆମେ ଟ୍ରାନ୍ସଫ୍ୟୁଜନ୍ ଯେତେବେଳେ ବ୍ଲଡ଼୍ ଟ୍ରାନ୍ସଫ୍ୟୁଜନ୍ ହେଉଛି ବା ଆମେ ରକ୍ତ ଦରକାର ପଡ଼ୁଛି ଆମେ କ'ଣ କରୁଛୁ ନା ରକ୍ତ ଦେହକୁ ଆମର ଯାଉଛି, ଆମେ ଟ୍ରାନ୍ସଫ୍ୟୁଜନ୍ ହେଉଛି। ତ ସେତେବେଳେ ଯଦି କାହାର ରକ୍ତରେ ଏଚ୍ ଆଇ ଭି ଭୂତାଣୁ ରହିଛି ଏବଂ ସେଇ ଭୂତାଣୁ ଥିବା ସତ୍ତ୍ୱେ ଆମେ ସେଇ ରକ୍ତକୁ ଟ୍ରାନ୍ସଫ୍ୟୁଜନ୍ ହେଲା ତାହେଲେ କ'ଣ ହେବ ନା ଆମ ଦେହରେ ମଧ୍ୟ ସଂକ୍ରମିତ ହେବ। ଦ୍ୱିତୀୟରେ ହେଲା ଅସୁରକ୍ଷିତ ଯୌନ ସମ୍ପର୍କ ଯଦି ଏଚ୍ ଆଇ ଭି ବ୍ୟକ୍ତି ସାଙ୍ଗରେ ରଖାଗଲା ତାହେଲେ ମଧ୍ୟ ଆସିପାରେ। ଶାରୀରିକ ସମ୍ପର୍କ ରଖା ହେଉଛି କେଉଁଠି ନା ହୋମୋସେକ୍ସୁଆଲ ବା ସମଲିଙ୍ଗୀ ଯୌନ ସମ୍ପର୍କ ଏବଂ ଅସମଲିଙ୍ଗୀ ଯୌନ ସମ୍ପର୍କ। ଯଦି କାହାର ଏଚ୍ ଆଇ ଭି ଅଛି ତା ସାଙ୍ଗେ ଶାରୀରିକ ସମ୍ପର୍କ ରଖାଗଲା ତାହେଲେ ଆସିବାର ସମ୍ଭାବନା ଥାଏ। ତ ବାହାଘର ଆଗରୁ କାହା ସାଙ୍ଗେ ଶାରୀରିକ ସମ୍ପର୍କ ରଖିବା ନାହିଁ, ବାହାଘର ପରେ ସ୍ୱାମୀ ସ୍ତ୍ରୀ ଭିତରେ ସମ୍ପର୍କ ରଖିବା ଯିଏକି ଏଚ୍ ଆଇ ଭି ନେଗେଟିଭ୍ ଥିବେ, ଏବଂ ଯଦି କିଏ ଶାରୀରିକ ସମ୍ପର୍କ ରଖୁଛି ତାହେଲେ କଣ୍ଡମ୍ ନିୟମିତ ଭାବରେ ଠିକ୍ ଭାବରେ ବ୍ୟବହାର କରିବା ନିହାତି ଦରକାର। ତୃତୀୟରେ ହେଲା ମାଆର ଯଦି ଅଛି ଶିଶୁକୁ ଆସିବାର ସମ୍ଭାବନା ଥାଏ, ଗର୍ଭ ସମୟରେ ଆସିପାରେ, ଜନ୍ମ ଦେବା ସମୟରେ ଆସିପାରେ ଏବଂ ସ୍ତନ୍ୟପାନ ସମୟରେ ମଧ୍ୟ ଆସିପାରେ। ଏବଂ ଚତୁର୍ଥଟି ହେଲା ଯଦି କାହାର ଏଚ୍ ଆଇ ଭି ଅଛି ସେଇଥିରେ ଏକରୁ ଅଧିକ ଇଞ୍ଜେକ୍ଟିଂ ଯଦି ସେଇଥିରେ ସେଇ ଛୁଞ୍ଚି ବ୍ୟବହାର କରାଗଲା ତାହେଲେ ମଧ୍ୟ ଆସିବାର ସମ୍ଭାବନା ଥାଏ। ତ ଏଇ ଚାରିଟିକୁ ଯଦି ଆମେ ଜଗିବା ତାହେଲେ ଆମ ପାଖକୁ ଆସିବ ନାହିଁ। ତ ଆକୁ କେମିତି ପ୍ରତିରୋଧ କରିପାରିବା ନା କାହାଠାରୁ ରକ୍ତ ନ ନେବା ଭଲ, ବିଶେଷ କରି କେତେବେଳେ ରକ୍ତ ଦରକାର ହୋଇଥାଏ ଜଣେ ପ୍ରେଗନାନ୍ସି ଟାଇମ୍ରେ ବା କାହାର ଆକ୍ସିଡେଣ୍ଟ ହୋଇଗଲା ଯେଉଁଟା ଅତି ଅର୍ଜେଣ୍ଟ ଅଛି ଅଲଗା କଥା, ନହେଲେ ଜଣେ ମହିଳା ସେ ପ୍ରେଗନାନ୍ସି ଟାଇମ୍ରେ ଠିକ୍ରେ ଖାଇବ ବା ଝିଅମାନେ ଯେଉଁମାନେ ଋତୁସ୍ରାବରେ ବହୁତ ବ୍ଲଡ଼୍ ଯାଏ ନିୟମିତ ଭାବରେ ସେମାନେ ଆଇରନ୍ ଖାଇବେ ଏବଂ ଖାଦ୍ୟ ଠିକ୍ ଭାବରେ ଖାଇବେ ତାହେଲେ ଆମକୁ ରକ୍ତ ଦରକାର ପଡ଼ିବ ନାହିଁ।
1: ଆଜ୍ଞା,
0: ଏବଂ ଯଦି ବି ଦରକାର ପଡ଼ୁଛି ତାହେଲେ କ'ଣ କରିବା ଆମେ ଗଭର୍ଣ୍ଣମେଣ୍ଟ ବ୍ଲଡ଼୍ ବ୍ୟାଙ୍କରୁ ଆଣିବା, ତଥାପି ଆମେ ଦେଖିବା ଯେ ୱିଣ୍ଡୋ ପିରିୟଡ଼୍ ମେ ବି ଥାଇପାରେ, ସେଥିପାଇଁ ତା ପାଇଁ କାଉନ୍ସେଲିଂ ମଧ୍ୟ ହୁଏ।
1: ଆଜ୍ଞା,
0: ଦ୍ୱିତୀୟରେ ହେଲା କ'ଣ ନା ଅସୁରକ୍ଷିତ ଯୌନ ସମ୍ପର୍କ। ବାହାଘର ଆଗରୁ କାହା ସାଙ୍ଗେ ଶାରୀରିକ ସମ୍ପର୍କ ରଖିବାନି, ବାହାଘର ପରେ କେବଳ ସ୍ୱାମୀ ସ୍ତ୍ରୀ ଭିତରେ ସମ୍ପର୍କ ରଖିବା ଯିଏକି ଏଚ୍ ଆଇ ଭି ନେଗେଟିଭ୍ ଥିବ। ଯଦି ସମ୍ପର୍କ ରହୁଛି ତାହେଲେ କଣ୍ଡମ୍ର ସଠିକ୍ ଏବଂ ନିୟମିତ ଭାବରେ ବ୍ୟବହାର କରିବା। ଏବଂ ତୃତୀୟରେ ହେଲା ମାଆର ଯଦି ଅଛି ଛୁଆକୁ ଆସିପାରେ। ତ ସେଇ କ୍ଷେତ୍ର

0: ଆମେ କ'ଣ କରୁଛୁ ନା, ଏବେ ଜାଣିଛନ୍ତି VHND VHSND ଏବଂ ପ୍ରତ୍ୟେକ ଏନ୍ସି ମଦର ମାନଙ୍କୁ ଗର୍ଭବତୀ ମାନଙ୍କର HIV ଆଉ ସିଫିଲିସ୍ ଟେଷ୍ଟ ହେଉଛି,
1: ଆଜ୍ଞା।
0: ଏବଂ ଯଦି ନାହିଁ ତ ଭଲ କଥା, ଯଦି ଅଛି ତାକୁ ICTCରେ କାଉନସେଲିଂ କରାହେଉଛି ଏବଂ ସେ କିପରି ଭାବରେ ପ୍ରୋଫିଲାକ୍ସିସ୍ ନେବ ସେ ବ୍ୟବସ୍ଥା ରହିଛି। ଚତୁର୍ଥରେ ହେଲା ଛୁଞ୍ଚି ସବୁବେଳେ ଡିସ୍ପୋଜେବୁଲ୍ ବ୍ୟବହାର କରିବା, ଏବଂ ଯଦି କି କରୁଛି 20 ମିନିଟ୍ ଗରମ ପାଣିରେ ଫୁଟେଇବା ଦରକାର। ବିଶେଷ କରି ଯେଉଁମାନେ ଡ୍ରଗ୍ସ ନେଉଛନ୍ତି ସେମାନଙ୍କୁ ମୁଁ କହିବି ଯେ ନ ନେବା ଭଲ, ଯଦି ନେଉଛନ୍ତି ଡିସ୍ପୋଜେବୁଲ୍ ଛୁଞ୍ଚି କରିବା ନିହାତି ଦରକାର।
1: ତେବେ ଏଡ୍ସରେ ସଂକ୍ରମିତ ଥିଲେ କିଛି ଲକ୍ଷଣ ଦେଖା ଦେଇଥାଏ କି? ଏହାର ଲକ୍ଷଣ ବିଷୟରେ କିଛି କୁହନ୍ତୁ।
0: ହଁ, HIV ଆମ ଦେହରେ ପ୍ରବେଶ କଲେ ପ୍ରଥମତଃ ମାସେ ଭିତରେ ଜ୍ୱର ହେବ, ଝାଡ଼ା ହେବ ଏବଂ ଓଜନ 1 ଦଶମାଂଶ କମିଯିବ। ତାପରେ ସିଏ କ'ଣ ହେବ ନା, ଧୀରେ ଧୀରେ ଆମ ବଡ଼ିରେ ସେ ରହିଯାଏ। ରହିଗଲା ପରେ କ'ଣ ହେବ, ଆମର ଯେଉଁ CD4 ସେଲ୍ ଅଛି ତାକୁ ସେ ନଷ୍ଟ କରିବାକୁ ଲାଗେ। ନଷ୍ଟ କରିଲେ କ'ଣ ହୁଏ ନା, ରୋଗ ପ୍ରତିରୋଧକ ଶକ୍ତି କମିଯିବ। ଯଦି ଜଣେ ସୁସ୍ଥ ମଣିଷ ଦେହରେ HIV ସଂକ୍ରମିତ ହେଲା, ତାକୁ ଏଡ୍ସ କଣ୍ଡିସନ୍ ଆସିବା ପାଇଁ 8ରୁ 10 ବର୍ଷ ସମୟ ନିଏ। ତେଣୁ ସେ ଆସିଲେ କ'ଣ ହେବ, ଯେ ତ ଧୀରେ ଧୀରେ ସ୍କିନ୍ ଡିଜିଜ୍ ହେବ, ତାପରେ ଓରାଲ୍ ଥ୍ରସ୍ ହେବ, ଝାଡ଼ା ହେବ କଣ୍ଟିନ୍ୟୁଅସ୍, ଜ୍ୱର ହେବ ଏବଂ TB ହେଇପାରେ। ଏମିତି ବିଭିନ୍ନ ପ୍ରକାର 42ଟା ସିମ୍ପଟମ୍ ତାର ଅଛି,
1: ଆଜ୍ଞା,
0: ତ ବିଭିନ୍ନ ରୋଗ ହେଇପାରେ। ତେଣୁ ଆମେ ଦେଖିବା ଯେଉଁମାନଙ୍କର ବ୍ୟବହାର କିଏ ବ୍ଲଡ଼୍ ନେଇଛି ବା କାହାର ଶାରୀରିକ ସମ୍ପର୍କ ରହିଛି ବା କିଏ IDO ଅଛି, ଆମେ ତ ଗର୍ଭବତୀ ସ୍ତ୍ରୀ ଲୋକମାନଙ୍କୁ ଆମେ ଟେଷ୍ଟ କରିଦେଲେ ଜାଣିପାରୁଛନ୍ତି,
1: ଆଜ୍ଞା।
0: କିନ୍ତୁ ଏମାନେ ନିଜ ଇଚ୍ଛାରେ ଆସିକି ଟେଷ୍ଟ କରିନେବା ନିହାତି ଦରକାର, ଯେଉଁଥିପାଇଁ କି ଆମେ ଏହିସବୁ ସଚେତନତା କାର୍ଯ୍ୟକ୍ରମ ବିଶେଷ ଭାବରେ ଧ୍ୟାନ ଦେଉଛନ୍ତି।
1: ଏଠି ଆମେ ଜାଣିବାକୁ ଚାହିଁବୁ HIVରେ ଜଣେ ସଂକ୍ରମିତ ବୋଲି କେମିତି ଜାଣିହେବ, ଏଥିପାଇଁ ରକ୍ତ ପରୀକ୍ଷା ବା ଅନ୍ୟ କିଛି ବିଶେଷ ପରୀକ୍ଷଣର ଆବଶ୍ୟକତା ଥାଏ କି?
0: HIV ସଂକ୍ରମିତ ବୋଲି ଆମେ ଜାଣିବାକୁ ହେଲେ ଆମକୁ ରକ୍ତ ପରୀକ୍ଷା କରିବାକୁ ପଡ଼ିବ,
1: ଆଜ୍ଞା,
0: ଯେଉଁଟାକି ICTCରେ କରାଯାଉଛି ଏବଂ FICTCରେ ହେଉଛି, ଏବଂ ଯେଉଁଟାକି 2 ପ୍ରକାର ଟେଷ୍ଟ ଅଛି, ଗୋଟେ ହେଲା ଆଣ୍ଟିବଡ଼ି ଟେଷ୍ଟ, ଗୋଟେ ହେଲା ଆଣ୍ଟିଜେନ୍ ଟେଷ୍ଟ। ତ ଆମର ସାଧାରଣତଃ ଆଣ୍ଟିବଡ଼ି ଟେଷ୍ଟ କରାଯାଉଛି, ଏବଂ ଯଦି ଜଣେ ସଂକ୍ରମିତ ହୋଇଥିବ ତାକୁ HIV ପଜିଟିଭ କୁହାଯାଏ, ଯଦି HIV ନାହିଁ ତାହେଲେ HIV ନେଗେଟିଭ କୁହାଯାଏ। ଏଇଠି ଗୋଟିଏ କଥା କହି ରଖିବି, ଆମେ ଗୋଟେ ୱିଣ୍ଡୋ ପିରିୟଡ଼ କହୁଛୁ, ଗର୍ଭାକ୍ଷ କାଳ ଯେଉଁଟା, କ'ଣ ନା ଶରୀରରେ HIV ପ୍ରବେଶ କଲା ପରେ ଆମ ବଡ଼ିରେ ଆଣ୍ଟିବଡ଼ି ତିଆରି କରିବା ପାଇଁ 3 ମାସରୁ 6 ମାସ ସମୟ ନିଏ। ତ ସେଇ ଭିତରେ ଯଦି ଆମେ ଟେଷ୍ଟ କରିବା ତାହେଲେ HIV ନେଗେଟିଭ ହେଇପାରେ, କିନ୍ତୁ ତା ଦେହରେ HIV ଭାଇରସ୍ ଥିବ। ତେଣୁ କାଉନସେଲିଂରେ ଆମେ ଜାଣି ତାକୁ ପୁଣି 3 ମାସ ପରେ ଥରେ 6 ମାସ ପରେ ଥରେ ଆମେ ଟେଷ୍ଟିଂ କରିବା ନିହାତି ଦରକାର।
1: ପରିବାରରେ ଯଦି କେହି HIVରେ ସଂକ୍ରମିତ ଥାନ୍ତି, ତେବେ ପରିବାରର ଅନ୍ୟ ସଦସ୍ୟଙ୍କୁ ଏହା ସଂକ୍ରମିତ ହେବାର ସମ୍ଭାବନା ଅଛି କି?
0: ପରିବାରରେ ଯଦି ସଂକ୍ରମିତ ଥାନ୍ତି, ମୁଁ କହିଲି 4ଟି ଜିନିଷ, ଗୋଟିଏ ହେଲା ରକ୍ତ ନେଲେ, ଶାରୀରିକ ସମ୍ପର୍କ ଏବଂ ମାଆ ଠାରୁ ଛୁଆକୁ ଆସିପାରେ, ଆଉ ଇଞ୍ଜେକ୍ଟିଂ ଡ୍ରଗ୍ସ ୟୁଜ୍ ବା ଇଞ୍ଜେକ୍ସନ୍ ମାଧ୍ୟମରେ ଆସିପାରେ। ତ ସେଇ 4ଟି ଛାଡ଼ିଦେଲେ ଆଉ କେଉଁଥିରେ ଆସିବନି। ପରିବାରରେ ଯଦି ସ୍ୱାମୀର ଅଛି, ସେ ବିନା କଣ୍ଡମ ଶାରୀରିକ ସମ୍ପର୍କ ରଖିଲେ ସ୍ତ୍ରୀ ସାଙ୍ଗେ, ତାହେଲେ ଆସିବାର ସମ୍ଭାବନା ଥାଏ, ଏବଂ ମାଆର ଯଦି ଅଛି ଛୁଆକୁ ଆସିପାରେ। କିନ୍ତୁ ଏକାଠି ଖାଇଲେ, ବସିଲେ, ଉଠିଲେ ବା ଏକା ପାଇଖାନା ବ୍ୟବହାର କଲେ ଏବଂ ଏକା ଘରେ ଶୋଇଲେ ଉଠିଲେ HIV ସଂକ୍ରମିତ ହେବ ନାହିଁ।
1: ତେବେ ଏଇ ଯେଉଁ HIV ଏଡ୍ସର ଚିକିତ୍ସା ସମ୍ଭବ କି, ଏହାର ଚିକିତ୍ସା ବିଷୟରେ କିଛି କହିବେ?
0: HIV ଆମେ କହିଲେ ଗୋଟେ ପ୍ରିଭେଣ୍ଟିଭ୍, ଗୋଟେ ଥେରାପିଟିକ୍। ତ ଥେରାପିଟିକ୍ ପ୍ରିଭେଣ୍ଟିଭ୍ ଆମେ ଇଏ କରିଛନ୍ତି ଯେ ଆମେ ଆ ପାଇଁ କୌଣସି ଭ୍ୟାକ୍ସିନ୍ ନାହିଁ, କିନ୍ତୁ ପ୍ରିଭେନ୍ସନ୍ ଅଛି ଏବଂ ଥେରାପିଟିକ୍ ଅଛି, ତାକୁ ମେଡ଼ିସିନ୍ ଅଛି। ଏମିତି ମେଡ଼ିସିନ୍ ମଧ୍ୟ ବାହାରିଲାଣି ଯାହାକି HIV ପଜିଟିଭ୍ ଲୋକ ଯଦି ଖାଇଲା ତାହେଲେ ସେ ବହୁତ ଦିନ ପର୍ଯ୍ୟନ୍ତ ବଞ୍ଚିପାରିବ। ଯେଉଁ CD4 ସେଲ୍ ନଷ୍ଟ ହୋଇଯାଉଛି ଏବଂ ଏଗୁଡ଼ା ପ୍ରୋଟିନ୍ ବେସ୍ଡ, ତାକୁ ଏଇ ଯେଉଁ ଔଷଧ ଖାଇବା ଦ୍ୱାରା ସିଏ ଆଉ ବଢ଼ିବାକୁ ଦେବ ନାହିଁ ସେ ଭାଇରସ୍କୁ। ତ ତାକୁ ପ୍ରୋଟେକ୍ଟ କରିକି ରଖିଲା, ଫଳରେ କ'ଣ ହେବ ନା ସେ ତା'ର ଇମ୍ୟୁନିଟି ମଧ୍ୟ ବଢ଼ିବ ଏବଂ ସେ ଭଲ ଭାବରେ ବଞ୍ଚିପାରିବ, କୌଣସି ଅସୁବିଧା ନାହିଁ,
1: ଆଜ୍ଞା,
0: ଏବଂ ସାଇଡ୍ ଇଫେକ୍ଟ ମଧ୍ୟ ତା'ର ନାହିଁ।
1: ତ ମ୍ୟାଡ଼ାମ୍ ଏଠି କହିବେ HIVରେ ଜଣେ ପୀଡ଼ିତା କି ପୀଡ଼ିତ, ତେବେ ଖାଦ୍ୟପେୟ ସ୍ୱଚ୍ଛତା ଆଦିର ଭୂମିକା କିଭଳି ରହିବା?
0: ପ୍ରତ୍ୟେକ ମଣିଷର ସ୍ୱଚ୍ଛତା ଖାଦ୍ୟପେୟ ତା ଉପରେ ବହୁତ ନିର୍ଭର କରେ,
1: ଆଜ୍ଞା,
0: ଜୀବନ ଉପରେ ବହୁତ ନିର୍ଭର କରେ। ପାଞ୍ଚଟି ଜିନିଷ ଉପରେ ଆମେ ବହୁତ ଇମ୍ପୋର୍ଟାନ୍ସ ଦେଉଛୁ। କ'ଣ ନା, ପ୍ରଥମତଃ ପରିଷ୍କାର ପରିଚ୍ଛନ୍ନତା, ଦ୍ୱିତୀୟରେ ଖାଦ୍ୟପେୟ, ତୃତୀୟରେ ବ୍ୟାୟାମ ଏବଂ ଶାରୀରିକ ପରିଶ୍ରମ। ଆମେ ନିଶ୍ଚିନ୍ତ ବା ଚିନ୍ତା ଠାରୁ ଦୂରରେ ରହିବା, ଏବଂ ପଞ୍ଚମରେ ମେଡିଟେସନ୍ ଆଣ୍ଡ ମେଡିକେସନ୍, ଦୁଇଟା ଜିନିଷ। ଆମେ ମେଡିକେସନ୍, ଯଦି କୌଣସି କିଛି ଦେହ ଖରାପ ହେଲା ତୁରନ୍ତ ଯାଇକି ମେଡିକେସନ୍ କରିବା। ଆଉ ଖାଦ୍ୟପେୟ ବହୁତ ଇମ୍ପୋର୍ଟାଣ୍ଟ। ଆମେ ଗୋଟେ କଥା କହି ରଖିବୁ ଯେ HIV ପଜିଟିଭ ବୋଲି ନୁହେଁ, କୌଣସି ବି ବ୍ୟକ୍ତି ନିଶା ଠାରୁ ଦୂରରେ ରହିବା ଦରକାର। ସେଥିପାଇଁ ଯଦି ନିଶା କରୁଛନ୍ତି ମେଡିସିନ୍ କାମ କରିବନି, ତେଣୁ ନିଶାକୁ ଛାଡ଼ିକି ସେ ସମସ୍ତ ପ୍ରକାର ଖାଦ୍ୟ ଖାଇପାରିବ।
1: ତେବେ HIV ଏଡ୍ସରେ ସଂକ୍ରମିତଙ୍କ ପ୍ରତି ପରିବାର ତଥା ଲୋକଙ୍କର ବ୍ୟବହାର କିଭଳି ହେବା ଦରକାର?
0: HIV ହୁଅନ୍ତୁ ବା ସାଧାରଣ ଲୋକ ହଉ, ପରିବାରରେ ଆମେ କ'ଣ ଖୋଜୁ? ପ୍ରଥମତଃ ସ୍ନେହ, ଶ୍ରଦ୍ଧା, ଜଣେ ଜଣଙ୍କ ସାଙ୍ଗରେ କମ୍ପାନୀ ଦେବା, ଏବଂ ଯେତେ ଖୁସିରେ ଆମ ପରିବାର ରହିପାରେ। ଯଦି ଆପଣ ପଚାରିବେ ସବୁଠୁ ଖୁସି ଜାଗା କେଉଁଟା, ନା ଆମ ପରିବାର। ତ ଆଜି ଗୋଟେ ବାପାର ଯଦି HIV ପଜିଟିଭ ବାହାରିଲା, ସେ ଛୁଆ କ'ଣ ଛାଡ଼ିଦେବ? ଛୁଆର ବାହାରିଲେ ବାପା କ'ଣ ଛାଡ଼ିଦେବ? ତେଣୁ ଆମକୁ ସ୍ନେହ ଶ୍ରଦ୍ଧାରେ ତାଙ୍କୁ ବଢ଼େ। ଯଦି ଆମେ ଘୃଣା କରିବା କ'ଣ ହେବ? ତା ରୋଗ ଆହୁରି ବଢ଼ିଯିବ, ଚିନ୍ତା ବଢ଼ିଯିବ।
1: ଆଜ୍ଞା,
0: ତ ଯେଉଁ ବାପା ଦିନେ ରୋଜଗାର କରି ଛୁଆକୁ ଖୁଆଉଥିଲା, ଆଜି ଯଦି HIV ପଜିଟିଭ ବାହାରିଲା, ତାହେଲେ କ'ଣ ଆମେ ତାକୁ ଛାଡ଼ିଦେବା? ଛାଡ଼ିବାନି। ତ ଆମକୁ ସ୍ନେହ ଶ୍ରଦ୍ଧାର ସେମିତି, ସେଥିରେ କିଛି ପ୍ରୋବ୍ଲେମ୍ ନାହିଁ। HIV ସହ ପରିବାରରେ ରହିବା, ଉଠିବା, ବସିବା କୌଣସି ଅସୁବିଧା ନାହିଁ।
1: ତେବେ ବର୍ତ୍ତମାନ ସମୟରେ HIV ଏଡ୍ସର ସ୍ଥିତି କିଭଳି ଅଛି?
0: ଆମେ କହିବାକୁ ଗଲେ ଯେତେ ପରିମାଣରେ ଆମର ଯେଉଁ ରେଟ୍ରେ ଆମର ବଢ଼ୁଥିଲା, ସେ ରେଟ୍ ଆମର କମିଯାଇଛି।
1: ଆଜ୍ଞା,
0: ବଢ଼ିବା ସଂଖ୍ୟା କମିଯାଇଛି, ଆଉ ଟେଷ୍ଟିଂ ମଧ୍ୟ ବହୁତ ବଢ଼ିଛି। ପ୍ରତ୍ୟେକ ଅଳି କନ୍ଦିରେ ଆମେ ଟେଷ୍ଟିଂ ଫେସିଲିଟି ଦେଇଛୁ, ଏବଂ ଟେଷ୍ଟିଂ ବଢ଼ୁଛି। ସେ ହିସାବରେ HIV ପଜିଟିଭ ଲୋକଙ୍କର ତାଙ୍କୁ ମଧ୍ୟ ଆମେ ସୁବିଧା ସୁଯୋଗ ଯୋଗାଇ ଦେଉଛୁ। ପ୍ରତ୍ୟେକ ଘରେ ଘରେ ଆମେ ପହଞ୍ଚାଇ ଦେଉଛୁ ଔଷଧ, କାହିଁକି ନା ସେ ମେଡ଼ିସିନ୍ ଡିସକଣ୍ଟିନ୍ୟୁ ହେବ ନାହିଁ।
1: ଆଜ୍ଞା,
0: ତ ବହୁତ ପ୍ରକାର ସୁବିଧା ସରକାର କରିଛନ୍ତି, ତେଣୁ ସେମାନେ ମଧ୍ୟ ସବୁ ଆଭେଲ କରୁଛନ୍ତି।
1: ମ୍ୟାଡ଼ାମ୍ ଏଇଠି କହିବେ HIV ଏଡ୍ସ ବିଷୟରେ ଜନସାଧାରଣ ଏବେ କେତେ ସଚେତନ ଅଛନ୍ତି?
0: ଜନସଚେତନତା ସମସ୍ତ ଦିଗରେ ପ୍ରଚେଷ୍ଟା ସମସ୍ତେ କରୁଛନ୍ତି, ସଚେତନ ହେଉଛନ୍ତି। ଯଦି ଗୋଟିଏ ଲୋକକୁ ବି ଏ ବାର୍ତ୍ତା ଦେଇପାରିବ, ଲୋକ ଆହୁରି ସଚେତନ ହୋଇଯିବେ।
1: ଆଜ୍ଞା,
0: ଇଲେକ୍ଟ୍ରୋନିକ୍ସ ମିଡ଼ିଆ ଏବଂ ଆମେ ସମସ୍ତେ, ପ୍ରତ୍ୟେକ ନାଗରିକର ଏଇଟା ଗୋଟେ କର୍ତ୍ତବ୍ୟ ଏବଂ ବ୍ୟବସ୍ଥା ରହିଛି ଯେ ସେ ଅନ୍ୟକୁ ସଚେତନ କରିବାକୁ। ଏସବୁ ଦୃଷ୍ଟିରୁ ଆପଣମାନଙ୍କୁ ଆମେ ବହୁତ ଧନ୍ୟବାଦ ଦେଉଛୁ, ଆକାଶବାଣୀକୁ ମଧ୍ୟ ଧନ୍ୟବାଦ ଦେଉଛୁ ଯେ ଏଇସବୁ କାର୍ଯ୍ୟକ୍ରମ ରେଗୁଲାର ଆପଣ ପ୍ରଚାରିତ କରିବା ଯୋଗୁଁ ଲୋକମାନେ ବହୁତ ସଚେତନ ମଧ୍ୟ ହେଉଛନ୍ତି।
1: ତେବେ ମ୍ୟାଡ଼ାମ୍, ଆମର ଆଲୋଚନାଟିକୁ ଶେଷ କରିବା। ଆଲୋଚନା ଶେଷରେ ଶ୍ରୋତାଙ୍କୁ ଆପଣ କ'ଣ ପରାମର୍ଶ ବା ବାର୍ତ୍ତା ଦେବାକୁ ଚାହିଁବେ?
0: ଏଇଟା ହେଉଛି HIV ଏଡ୍ସର ଭ୍ୟାକ୍ସିନ୍ ଡେ ପାଇଁ ଆମେ ଏଇ କାର୍ଯ୍ୟକ୍ରମ ରଖିଥିଲେ। ତେଣୁ ମୁଁ ପ୍ରତ୍ୟେକ ଲୋକଙ୍କୁ କହିବି ବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅନୁରୋଧ କରିବି ଯେ HIVକୁ ଜାଣନ୍ତୁ ଓ ଜିଣନ୍ତୁ, ନିଜେ HIV ମୁକ୍ତ ସମାଜ ଗଠନ କରନ୍ତୁ, ଏବଂ ଆମେ 2030 ସୁଦ୍ଧା ଯେପରି ଗୋଟେ HIV ମୁକ୍ତ ବିଶ୍ୱ ଯେମିତିକି ଆମେ ତିଆରି କରିପାରିବା।
1: ତେବେ ମ୍ୟାଡ଼ାମ୍, ଯାହା ହେଉ, ଆପଣ ଆପଣଙ୍କର କାର୍ଯ୍ୟବ୍ୟସ୍ତତା ଭିତରୁ କିଛି ସମୟ ଦେଇ ଆଜିର ଆଲୋଚନାରେ ଅଂଶଗ୍ରହଣ କରିଥିବାରୁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଓ ଜୀବନ ତରଫରୁ ତଥା ଆକାଶବାଣୀ ରାଉରକେଲା ତରଫରୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ।
0: ଧନ୍ୟବାଦ,
1: ନମସ୍କାର।
0: ନମସ୍କାର।

ଶୁଣିଲେ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଓ ଜୀବନ। ଆଜି ଏଥିରେ ଶୁଣୁଥିଲେ ୱାର୍ଲ୍ଡ ଏଡ୍ସ ଭ୍ୟାକ୍ସିନ୍ ଡେ 2026 ସମ୍ପର୍କରେ ଆଲୋଚନା କରିଥିଲେ ରାଉରକେଲା ସରକାରୀ ଚିକିତ୍ସାଳୟ ସ୍ଥିତ ଆଇସିଟିସି କେନ୍ଦ୍ରର ପରାମର୍ଶଦାତ୍ରୀ ପୁଷ୍ପାରାଣୀ ମିଶ୍ର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ। ଉପସ୍ଥାପନାରେ ଥିଲେ ସୁଚିସ୍ମିତା ପ୍ରଧାନ। ଆକାଶବାଣୀ ରାଉରକେଲା।

ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଅଂଶୁଘାତ ପ୍ରତି କିଭଳି ଭାବରେ ଆପଣମାନେ ରହିପାରିବେ ସତର୍କ। ଲକ୍ଷଣ ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଏବଂ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଚର୍ମ ଶୁଷ୍କ ଲାଲ ଓ ଉତ୍ତପ୍ତ ହେବା, ଅଚେତ ହେବା କିମ୍ବା ବାତ ମାରିବା। ସତର୍କତା, ଦିନ 11-3 ମଧ୍ୟରେ ଖରା ତାତି ଅଧିକ ଥାଏ, ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଏବଂ ସାଥିରେ ଛତା ଚପଲ ଓ ପିଇବା ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଆକାଶବାଣୀ ରାଉରକେଲା ଏଥିଲା ସୂଚନା। ଅଂଶୁଘାତ ପ୍ରତି କିଭଳି ଭାବରେ ସତର୍କ ରହିବେ। ସମୟ ବର୍ତ୍ତମାନ 8 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ ସମାଚାର ପ୍ରଭାତ, ପରେ ପରେ ଇଂରାଜୀରେ ସମ୍ବାଦ ଶୁଣିପାରିବେ। ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

0: ଆପଣଙ୍କ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଜି ରାଉତ ଶିକ୍ଷା ନିକେତନ ବିଦ୍ୟାଳୟର ଆଡମିସନ୍ ନର୍ସରୀ ଠାରୁ କ୍ଲାସ୍ ଅଷ୍ଟମ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି। ତେବେ ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ସେକ୍ଟର 3 ରାଉରକେଲାର ବାଜି ରାଉତ ଶିକ୍ଷା ନିକେତନ, ମୋବାଇଲ ନମ୍ବର 9937328280।
1: ଶୁଣିବା ପରବର୍ତ୍ତୀ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ କଣ୍ଠରେ, ରଚନା ସୁରେଶ କୁମାର ଦାସ।

ଆପଣଙ୍କ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଜି ରାଉତ ଶିକ୍ଷା ନିକେତନ ବିଦ୍ୟାଳୟର ଆଡମିସନ୍ ନର୍ସରୀଠାରୁ କ୍ଲାସ୍ ଅଷ୍ଟମ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି। ତେବେ ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ସେକ୍ଟର 3 ରାଉରକେଲାର ବାଜି ରାଉତ ଶିକ୍ଷା ନିକେତନ

0: ଜନର ଜୀବନ ସଚେତନତା ବିଜ୍ଞାପନ ଗୋଟିଏ ମଣିଷର ପ୍ରକୃତ ପରିଚୟ ନିଜ ଚିନ୍ତା ଚେତନା କର୍ମ ଏବଂ ବ୍ୟବହାରରୁ ପ୍ରାପ୍ତ କରିଥାଏ। ଏଥିନିମନ୍ତେ ଜାତି ଧର୍ମ ବର୍ଣ୍ଣର ଆବଶ୍ୟକତା ନାହିଁ।
1: ଶୁଣିବା ଆଉ ଏକ ସୁଗମ ସଙ୍ଗୀତ। କଣ୍ଠଦାନ କରିଛନ୍ତି କୈଳାସ ଚନ୍ଦ୍ର ମିଶ୍ର, ରଚନା ମହେନ୍ଦ୍ର କୁମାର ପ୍ରଧାନ।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ଗୀତାରାଣୀ ଦାସ, ପ୍ରଫୁଲ୍ଲ କୁମାର ମହାନ୍ତି ଏବଂ କୈଳାସ ଚନ୍ଦ୍ର ମିଶ୍ରଙ୍କ କଣ୍ଠରେ। କାର୍ଯ୍ୟକ୍ରମ

ଶୁଣିଲେ ବଣପାହାଡ଼ ଗୀତ କାର୍ଯ୍ୟକ୍ରମରେ ଓରାମ ଗୀତ ପରିବେଷଣ କରିଥିଲେ ମୁକ୍ତିଲତା ଗୁଜର ଓ ସାଥୀ। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ, ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

0: ଆପଣଙ୍କ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଜି ରାଉତ ଶିକ୍ଷା ନିକେତନ ବିଦ୍ୟାଳୟର ଆଡମିସନ୍ ନର୍ସରୀ ଠାରୁ କ୍ଲାସ୍ ଅଷ୍ଟମ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି। ତେବେ ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ସେକ୍ଟର 3 ରାଉରକେଲାର ବାଜି ରାଉତ ଶିକ୍ଷା ନିକେତନ, ମୋବାଇଲ ନମ୍ବର 9937328280।
1: କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ବିଚ୍ଛୁ କଥାଚିତ୍ରରୁ ଗାଇଛନ୍ତି ହରିହରନ୍ ଏବଂ ସ୍ୱର୍ଣ୍ଣଲତା। ସଙ୍ଗୀତ ସଂଯୋଜନା ଆନନ୍ଦ ରାଜ ଆନନ୍ଦ, ରଚନା ସମୀର।

0: ଆଜ୍ଞା ହଁ, ଆପଣଙ୍କର ବିବାହ ଉତ୍ସବର ସମସ୍ତ ଅନୁଭୂତିକୁ ଚିରନ୍ତନ କରିବାର ଗୋଟିଏ ମାଧ୍ୟମ ସାନବେରା ଦ ୱେଡିଂ ରିଲ୍ସ, ଯେଉଁଠି ଡେଷ୍ଟିନେସନ ୱେଡିଂ, ପ୍ରି ୱେଡିଂ ଏବଂ ସବୁ ପ୍ରକାର ଇଭେଣ୍ଟ ପାଇଁ ଫଟୋଗ୍ରାଫି ଓ ଭିଡିଓଗ୍ରାଫି କରାଯାଇଥାଏ। ସବିଶେଷ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ ସିଦ୍ଧାର୍ଥ ପ୍ରଧାନଙ୍କୁ, କଣ୍ଟାକ୍ଟ ନମ୍ବର 7205730336।
1: ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ହତ୍ୟା ଫିଲ୍ମରୁ, ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ୟଶୁ ଦାସ।

0: ଶ୍ରୋତା ବନ୍ଧୁ, ଗୀତଟି ଶୁଣୁଥିଲେ ଗୁରୁ ଫିଲ୍ମରୁ। କଣ୍ଠଦାନ କରିଥିଲେ ଏ ଆର୍ ରେହମାନ ଏବଂ ଚିନ୍ମୟୀ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ କିଛି ମୁହୂର୍ତ୍ତର ବିରତି।
1: ଜନର ଜୀବନ ସଚେତନତା ବିଜ୍ଞାପନ। ଗୋଟିଏ ମଣିଷର ପ୍ରକୃତ ପରିଚୟ ନିଜ ଚିନ୍ତା, ଚେତନା, କର୍ମ ଏବଂ ବ୍ୟବହାରରୁ ପ୍ରାପ୍ତ କରିଥାଏ। ଏଥିନିମନ୍ତେ ଜାତି, ଧର୍ମ, ବର୍ଣ୍ଣର ଆବଶ୍ୟକତା ନାହିଁ।
0: ଶୁଣିବା ପରବର୍ତ୍ତୀ ଗୀତ ଜିନା ସିର୍ଫ ମେରେ ଲିଏ ଫିଲ୍ମରୁ। ଗାଇଛନ୍ତି ଅଲକା ୟାଗ୍ନିକ ଏବଂ କେକେ। ସଙ୍ଗୀତ ସଂଯୋଜନା ନାଦିମ ଶ୍ରବଣ, ରଚନା।

0: ନର୍ସରୀରୁ କ୍ଲାସ୍ 5 ପର୍ଯ୍ୟନ୍ତ ଇଂଲିଶ ମିଡିୟମ୍ ପିଲାଙ୍କୁ ଆପଣମାନେ ଟ୍ୟୁସନ୍ ଦେବାକୁ ଚାହୁଁଛନ୍ତି କି? ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ଆପଣଙ୍କ ନିକଟସ୍ଥ ଚୁନି ଟ୍ୟୁଟୋରିଆଲ୍କୁ। ମୋବାଇଲ୍ ନମ୍ବରଟି ହେଲା 9040276606। ଠିକଣାଟି ହେଲା EY249 Sector 20।
1: କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣିବା କବୀର ସିଂ ଫିଲ୍ମର ସୁନ୍ଦର ଗୀତ। କଣ୍ଠଦାନ କରିଛନ୍ତି ଅରିଜିତ ସିଂ, ରଚନା ଏବଂ ସଙ୍ଗୀତ ସଂଯୋଜନା ମିଥୁନ।

ଆଜ୍ଞା ହଁ, ଏହି ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଜଳ ବିଷୟରେ ଆପଣମାନଙ୍କୁ ମୋର ଏହି ଛୋଟ ସନ୍ଦେଶଟି। ପ୍ରକୃତି ମା ସାଇତିଛି ତା ଗର୍ଭରେ ଜଳ, ଦେଖି ଚାହିଁ ବ୍ୟୟ କଲେ ବଞ୍ଚିବା ସକଳ। ବିନ୍ଦୁ ବିନ୍ଦୁ ଜଳ ମିଶି ହୋଇ ସାଗର, ସଞ୍ଚିଥିଲେ ବଞ୍ଚିଯିବା ନଥିବାରେ ଡର, ସଞ୍ଚିଥିଲେ ବଞ୍ଚିଯିବା ନଥିବାରେ ଡର।

ଆସନ୍ତୁ ବରିଷ୍ଠ ଡାକ୍ତରଙ୍କ ଦ୍ୱାରା ମଧୁମେହ ଓ ଜୀବନଶୈଳୀ ରୋଗର ଚିକିତ୍ସା ପାଇଁ ପରାମର୍ଶ ନିଅନ୍ତୁ ଏବଂ ସମସ୍ତ ପାଥୋଲୋଜିକାଲ ପରୀକ୍ଷା କରିନିଅନ୍ତୁ। ଦିବ୍ୟାଂଶ ଡାଏଗ୍ନୋଷ୍ଟିକ୍ ସେଣ୍ଟର, ଷ୍ଟାଫ୍ ନମ୍ବର S14, NEC ମାର୍କେଟ, କୋଇଲ ନଗର, ରାଉରକେଲା।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି ଆମ 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ବର୍ତ୍ତମାନ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପୂର୍ବରୁ ଗୀତଟି ଶୁଣୁଥିଲେ କୋଇ ମିଲ୍ ଗୟା ଫିଲ୍ମରୁ, କଣ୍ଠଦାନ କରିଥିଲେ ଉଦିତ ନାରାୟଣ ଏବଂ ଆଲକା ୟାଗ୍ନିକ। ବର୍ତ୍ତମାନ କାର୍ଯ୍ୟକ୍ରମ ଶେଷରେ ଶୁଣିବା ସୁର ଫିଲ୍ମର ଏ ସୁନ୍ଦର ଗୀତ, ଗାଇଛନ୍ତି ସୁନିଧି ଚୌହାନ। ସଙ୍ଗୀତ ସଂଯୋଜନା MM କ୍ରିମ, ରଚନା ନିଦା ଫାଜଲି।

ଶ୍ରୋତାବନ୍ଧୁ, ଏହି ସୁନ୍ଦର ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ସମୟ ବର୍ତ୍ତମାନ ପୂର୍ବାହ୍ନ 11 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ ବିବିଧ ଭାରତୀରୁ, ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

0: बिल्कुल सही जवाब भेजा हमारे साथियों ने। हवस फिल्म का ये गाना संगीत उषा खन्ना का। और एक श्रोता ने बताया है कि बैंगलोर में संगीत म्यूजियम देखा है, बेहतरीन है, रिकॉर्ड रूम भी था, वहाँ गाना रिकॉर्ड किया था। क्या बात है, आपने तो बड़ी ही सुंदर स्मृति संजोली। एक और श्रोता कह रहे हैं कि आप कई बार ऐसा सवाल पूछ लेती हैं जिसका जवाब देना चाह कर भी जवाब नहीं दे सकते, जो जवाब देना खतरनाक हो जाता है। ओहो, ठीक है, चलिए, आपने छुपते छुपाते बात कही दी। संदेश भेजा है हमारे एक श्रोता ने, कह रहे हैं कि वक्त एक ऐसे परिंदे की तरह है जो कभी एक शाख पर दोबारा नहीं बैठता, जो लम्हा गुजर गया वो इतिहास बन जाता है। वक्त की उड़ान वाकई एक ऐसी हकीकत है जिसे ना तो रोका जा सकता है और ना ही बांधा जा सकता है। ये एक ऐसी खामोश रफ्तार है जो बिना किसी शोर के सब कुछ बदल देती है, बचपन की मासूमियत से जवानी के जोश और फिर बुढ़ापे के तजुर्बे तक, ये सफ़र इसी उड़ान की बदौलत तय होता है। इन्होंने एक शेर मुनीर साहब का साझा किया है हमारे साथ। वक्त की धूप हो या तेज़ हवाएं, कौन वक्त की धूप हो या तेज़ हवाएं, मुनीर कौन रुका है यहाँ।
1: प्रथमे आम केन्द्ररु ओडियारे संवाद, परे परे इंग्रजी और हिंदी रे संवाद रिले करी प्रचार करिबो आकाशवाणी दिल्ली केन्द्ररु।
2: आकाशवाणी संवाद पढ़ुछन्ति मलय रंजन मिश्र। मुख्य संवाद, पंचराष्ट्र गस्तर चतुर्थ पर्यायर नरवे ओस्लो ठारे पहुंचले प्रधानमंत्री, नरवे प्रतिपक्षों सह करिबे द्विपाक्षिक आलोचना। छत्तीसगढ़ रायपुर रे डायल 112 अधीन 400 आधुनिक वाहनर शुभारंभ कले स्वराष्ट्रमंत्री, दुई एशिय राष्ट्र भिएतनाम एवं दक्षिण कोरिया को गस्तरे गले प्रतिरक्षा मंत्री, उत्तर प्रदेश लक्ष्मीपुर खेरीठे सड़क दुर्घटन 9 मृत्यु, एवं आईपीएल क्रिकेट आज सनराइजर्स हैदराबाद और चेन्नई सुपर किंग्स मध्य खेल मैच। पंचराष्ट्रीय गस्तर चतुर्थ पर्यायर प्रधानमंत्री नरेन्द्र मोदी नरवेर ओस्लो ठारे पहुंची। श्री मोदी प्रथम नरवे गस्त, दुईदिनिया स्वीडेन गस्त शेष कर श्री मोदी नरवे गस्तर जाइंट 43 वर्ष पर प्रथम थरपाई भारत प्रधानमंत्री नरवे गस्त कर। गस्त अवसर में श्री मोदी सेठे राजा हेराल्ड और महाराणी सोनिया साक्षात करेंगे। श्री मोदी नरवे प्रधानमंत्री जोनास गहरस्टोर द्विपाक्षिक आलोचना करार कार्यसूची रही। भारत नोर्डिक वाणिज्य अनुसंधान शिखर सम्मेलन में श्री मोदी उद्बोधन देवे। यही समय भारत नोर्डिक संपर्क होता प्रगति नहीं समीक्षा कर। तृतीय भारत नोर्डिक शिखर सम्मेलन आसंता अनुष्ठित होते। प्रधानमंत्री श्री मोदी समेत नरवे, डेनमार्क, फिनलैंड, आइसलैंड और स्वीडेन प्रधानमंत्री जोगदेवे। यही शिखर सम्मेलन प्रजुक्ति विद्या, नवसृजन, सबुज परिवर्तन एवं नवीकरणीय शक्ति, नील अर्थनीति, प्रतिरक्षा और महाकाश भले रणनैतिक क्षेत्र में भारत प्रभाव वृद्धि पाइबा लगे आशा करा। सामाजिक गणमाध्यम पोस्ट श्री मोदी कहते स्वीडेन गस्त बे सफल हो द्विपाक्षिक संपर्क को यह अधिक त्वरान्वित कर। मिलित नवसृजन सहभागितार द्वितीय पर्याय एवं भारत स्वीडेन प्रजुक्ति और कृत्रिम बुद्धिमता करिडर ठार आरंभ कर आगामी 5 मध्य द्विपाक्षिक वाणिज्य को द्विगुणित करने लक्ष्य नहीं उभय पक्षों मध्य मत विनिमय हो। मेक इन इंडिया एवं मेड विथ स्वीडेन पदक्षेप अधीन द्विपाक्षिक सहयोग को अधिक सशक्त करिबा एवं सबुज हाइड्रोजन सेमिकंडक्टर तथा उत्पादन क्षेत्र में विकास लक्ष्य नहीं भविष्य रोडमैप प्रस्तुत होता आम संवाददाता सूचना देखते। प्रधानमंत्री श्री मोदी को स्वीडेन सर्वोच्च सम्मान रॉयल ऑर्डर ऑफ द पोलार स्टार प्रदान कर। छत्तीसगढ़ रायपुर रे डायल 112 अधीन 400 आधुनिक वाहनर स्वराष्ट्रमंत्री अमित शाह शुभारंभ करिछन्ति। आज अनुष्ठित एक कार्यक्रम में मुख्यमंत्री विष्णुदेव साय, राज्य विधानसभा बाचस्पति रमण सिंह, उपमुख्यमंत्री विजय शर्मा प्रमुख उपस्थित थिले। एथिसहित छत्तीसगढ़ समस्त 33 जाक जिले में सेवा उपलब्ध हेबो। पूर्वर यह 16 जिले में सीमित रही। कार्यक्रम पर श्री शाह बस्तर अभिमुखे यात्रा करिछन्ति। सेठारे नेतानार ग्राम से केन्द्रीय ରିଜର୍ଭ ପୁଲିସ୍ ବାହିନୀ କ୍ୟାମ୍ପ ପରିସରରେ ଏକ ଜନସେବା କେନ୍ଦ୍ରର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଶ୍ରୀ ଶାହା ଜଗଦଲପୁରରେ ପହଞ୍ଚ ଅମରବାଟିକାଠାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଜଗଦଲପୁରର ବାଦଲ ଏକାଡେମୀଠାରେ ଶହୀଦଙ୍କ ପରିବାର ସଦସ୍ୟ, ସୁରକ୍ଷାକର୍ମୀ ଏବଂ ନକ୍ସଲ ହିଂସାରେ ପ୍ରଭାବିତ ଲୋକ ଓ ସ୍ଥାନୀୟ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ ଶ୍ରୀ ଶାହା ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ବସ୍ତର କେ ସଂଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀ ଶାହା ଯୋଗଦେବେ। ଛତିଶଗଡ଼ ଅସ୍ତ ଅବସରରେ ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଜଗଦଲପୁରରେ କେନ୍ଦ୍ରୀୟ ଜୋନାଲ ପରିଷଦର 26ତମ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଗଣ ଯୋଗଦେବେ। କଂଗ୍ରେସର ବରିଷ୍ଠ ନେତା ଭିଡି ସତୀଶଙ୍କ ନେତୃତ୍ୱରେ ନବଗଠିତ କେରଳମର 21 ଜଣିଆ ମନ୍ତ୍ରିମଣ୍ଡଳ ଆଜି ତିରୁବନନ୍ତପୁରମ୍ଠାରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି। ସତୀଶଙ୍କ ମନ୍ତ୍ରିମଣ୍ଡଳରେ ପୂର୍ବତନ ବିରୋଧୀ ଦଳ ନେତା ରମେଶ ଚେନିଥାଲ, ସୋନି ଜୋସେଫ, କେ ମୁରଲୀଧରନ୍ ଏବଂ ଆଇୟୁଏମ୍ଏଲ୍ ନେତା ପିକେ କୁହ୍ନାଲିକୁଟି ପ୍ରମୁଖ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ସତୀଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର କେରଳମରେ ନବଗଠିତ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ଭିଏତନାମ ଓ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଦୁଇ ଏସୀୟ ରାଷ୍ଟ୍ରକୁ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ରଣନୈତିକ, ସାମରିକ ସହଯୋଗ, ପ୍ରତିରକ୍ଷା ଶିଳ୍ପ ସହଭାଗିତା, ସାମୁଦ୍ରିକ ସହଯୋଗକୁ ଅଧିକ ବ୍ୟାପକ କରିବା ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ମତ ମିଳିବ ହେବ ବୋଲି ଶ୍ରୀ ସିଂ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ 9 ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ବିପରୀତ ଦିଗରୁ ଯାଉଥିବା ଅନ୍ୟ ଏକ ଯାତ୍ରୀବାହୀ ଗାଡ଼ିକୁ ଧକ୍କା ଦେଇଥିଲା। ଏଥିରେ 2 ଜଣ ମହିଳାଙ୍କ ସମେତ 10 ଜଣ ବ୍ୟକ୍ତି ରହିଥିଲେ। ପିଲିଭିକ୍ ବସ୍ତି ଜାତୀୟ ରାଜପଥର ଅଡ୍ଲିସ୍ପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଜଣେ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରଙ୍କ ପାଇଁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ରାଜ୍ୟ ସରକାରୀ ଚାକିରିରେ ପ୍ରବେଶ ପାଇଁ ସର୍ବାଧିକ ବୟସ ସୀମା ବୃଦ୍ଧି କରାଯାଇଛି। ଗ୍ରୁପ୍ ଏ ପଦବୀ ପାଇଁ 41 ବର୍ଷ, ଗ୍ରୁପ୍ ବି ପଦବୀ ପାଇଁ 44 ବର୍ଷ, ଗ୍ରୁପ୍ ସି ଓ ଗ୍ରୁପ୍ ଡି ପଦବୀ ପାଇଁ ସର୍ବାଧିକ ବୟସ ସୀମା 45 ବର୍ଷ ଧାର୍ଯ୍ୟ କରାଯାଇଛି। ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ପୂର୍ବରୁ ପ୍ରଚଳିତ ଥିବା ଏଭଳି ବୟସ ସୀମା ବଳବତ୍ତର ରହିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ରାଜ୍ୟ ଲୋକସେବା ଆୟୋଗ ବ୍ୟତୀତ ସରକାରୀ କର୍ତ୍ତୃତ୍ୱାଧୀନ ପ୍ରତିଷ୍ଠାନ, ସରକାରୀ କମ୍ପାନୀ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ମଧ୍ୟ ଏହି ନୂତନ ନିୟମାବଳୀ ଲାଗୁ କରାଯିବ। ଗତ 11 ତାରିଖରେ ବିଧିବଦ୍ଧ ଭାବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ବହୁ ବର୍ଷ ଧରି ଚାକିରି ପାଇଁ ଅପେକ୍ଷା କରି ରହିଥିବା ପ୍ରତ୍ୟାଶୀଙ୍କୁ ଏହି ନିଷ୍ପତ୍ତି ଏକ ସୁଯୋଗ ପ୍ରଦାନ କରିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଆମେରିକାର ଇଦୋହର ମାଉଣ୍ଟେନ୍ସ ଆଣ୍ଡ ହୋମ୍ ଏୟାରଫୋର୍ସ ଘାଟିରେ ଏକ ଏୟାର ଶୋ ସମୟରେ 2 ଆମେରିକୀୟ ଲଢୁଆ ବିମାନ ମଧ୍ୟରେ ଧକ୍କା ହୋଇଥିଲା। ଗତକାଲି ସେଠାରେ ଏହି ଏୟାର ଶୋ ବେଳେ ଦୁର୍ଘଟଣାଗ୍ରସ୍ତ EA-18G ଗ୍ଲୋଲର ଲଢୁଆ ବିମାନ 2 ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁର୍ଘଟଣା ପରେ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। 2 ବିମାନର 4 ଯାକ କ୍ରୁ ସଦସ୍ୟ ଦୁର୍ଘଟଣା ପୂର୍ବରୁ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଏବଂ ଗଣନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରେଜିଷ୍ଟ୍ରାର ଜେନେରାଲ ଏବଂ ଭାରତୀୟ ଜନଗଣନା କମିଶନର କାର୍ଯ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଜେନେରାଲ ଭିଏ ୱାରାଡେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-2371-7117, 2331-4441 and 2371-7106 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିହାରର ସାସାରାମ ରେଳ ଷ୍ଟେସନରେ ଯାତ୍ରୀବାହୀ ବଗିରେ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ରେଳବାଇ ପକ୍ଷରୁ ତଦନ୍ତ ଜାରି ରହିଛି। ପୂର୍ବ କେନ୍ଦ୍ରୀୟ ରେଳବାଇ ଦେଇଥିବା ସୂଚନା ଅନୁଯାୟୀ ସକାଳ 5:30 ଅଗ୍ନିକାଣ୍ଡ ଘଟିଥିଲା। ସାସାରାମ ପାଟନା ପାସେଞ୍ଜର ଟ୍ରେନ୍ର ଗୋଟିଏ ବଗିରୁ ଧୂଆଁ ବାହାରିବା ଚିହ୍ନଟ କରାଯାଇଥିଲା। ପ୍ଲାଟଫର୍ମରେ ଗାଡ଼ିଟିଏ ଠିଆ ହୋଇଥିବାରୁ ଘଟଣା ସମୟରେ ବଗିରେ କୌଣସି ଯାତ୍ରୀ ନଥିଲେ। ରେଳବାଇ କହିଛି ଏହି ଅଗ୍ନିକାଣ୍ଡ ଘଟଣାରେ କୌଣସି ଯାତ୍ରୀ କିମ୍ବା ରେଳ କର୍ମଚାରୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଚେନ୍ନାଇର ଏମ୍ଏ ଚିଦମ୍ବରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ସନ୍ରାଇଜର୍ସ ହାଇଦ୍ରାବାଦ 12 ମ୍ୟାଚ୍ରେ 14 ପଏଣ୍ଟ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଥିବା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ 12 ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି। ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସକୁ 5 ପରାସ୍ତ କରିବା ପରେ ପ୍ଲେଅଫ୍କୁ ଉନ୍ନୀତ ହେବାର ଆଶା ରଖିଛି। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ 23 ପରାସ୍ତ କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ପ୍ଲେଅଫ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛି। ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ନରୱେରେ ଓସ୍ଲୋଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ନରୱେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଛତିଶଗଡ଼ର ରାୟପୁରରେ ଡାଏଲ୍ 112 ଅଧୀନରେ 400 ଆଧୁନିକ ବାହନର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଏସୀୟ ରାଷ୍ଟ୍ର ଭିଏତନାମ ଏବଂ ଦକ୍ଷିଣ କୋରିଆକୁ ଗସ୍ତରେ ଗଲେ ପ୍ରତିରକ୍ଷା ମନ୍ତ୍ରୀ। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ସଡ଼କ ଦୁର୍ଘଟଣାରେ 9 ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
3: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi arrives in Oslo to hold bilateral talks with his Norwegian counterpart Jonas Gahr Støre this evening. Prime Minister Modi says his Sweden visit adds new momentum to bilateral relations as both countries agree to double the trade in next 5 years. Congress leader V.D. Satheeshan takes oath as Keralam Chief Minister along with 20 cabinet ministers. West Bengal government approves 7th pay commission for state government employees. Union Home Minister Amit Shah flags off 400 emergency response vehicles in Raipur district of Chhattisgarh. And in IPL cricket, hosts Chennai Super Kings to take on Sunrisers Hyderabad this evening. Prime Minister Narendra Modi has arrived in Oslo, Norway as part of his multi-nation tour. This visit includes bilateral talks between India and Norway and also the third India-Nordic summit. The visit will give impetus to India's relations with the Nordic countries. More from our correspondent in Oslo.
4: Prime Minister Narendra Modi has arrived in Oslo for his first ever visit to Norway. This is also the first prime ministerial visit from India in 43 years. Today he will call on Their Majesties King Harald V and Queen Sonia and hold bilateral talks with Norway's Prime Minister Jonas Gahr Støre. He will also address the India-Norway Business and Research Summit. Tomorrow, Prime Minister will attend the third India-Nordic Summit. The bilateral trade between India and the 5 Nordic countries currently stands at $19 billion. Sangeeta Godbole, Akashvani News, Oslo, Norway.
3: Prime Minister Modi has left for Norway after concluding his two-day visit to Sweden today. Mr. Modi, in a social media post, said his visit to Sweden was marked by several important outcomes that will add new momentum to bilateral relations. He said from elevating their bilateral ties to a strategic partnership, launching the Joint Innovation Partnership 2.0 and the India-Sweden Technology and Artificial Intelligence Corridor, to setting an ambitious goal of doubling bilateral trade in the next 5 years, the discussions were highly productive. He thanked the people of Sweden, the government of Sweden and Prime Minister Ulf Kristersson for the warmth and friendship. Our correspondent covering the Prime Minister's visit to Sweden reports that elevation of bilateral ties to the level of a strategic partnership is guided by the India-Sweden Joint Action Plan 2026-30. The comprehensive roadmap aims to double bilateral economic exchange within the next 5 years and deepen cooperation under the Make in India and Made with Sweden initiatives, particularly in areas such as green

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଓଡ଼ିଶାର ଗୌରବକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ, କହିଲେ ମୁଖ୍ୟମନ୍ତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ। ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଖୋଲିବ ସେବି ଶାଖା କାର୍ଯ୍ୟାଳୟ। ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ବିଭିନ୍ନ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି।

0: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶ୍ରୀ ନବୀନଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଂଗଠନିକ କାର୍ଯ୍ୟଧାରା ଓ ଓଡ଼ିଶାର ଆର୍ଥିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇ ଶ୍ରୀ ନବୀନ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ପ୍ରତ୍ୟେକ ଘରେ ପହଞ୍ଚାଇବା ଆବଶ୍ୟକ। ସୁଭଦ୍ରା, ଆୟୁଷ୍ମାନ ଏବଂ ସମବାୟ କଲ୍ୟାଣ ଯୋଜନାଗୁଡ଼ିକରୁ ଯୋଗ୍ୟ ହିତାଧିକାରୀମାନେ ସିଧାସଳଖ ଲାଭ ଉଠାଇବା ଜରୁରୀ ବୋଲି ଶ୍ରୀ ନବୀନ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବୈଠକ ପରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଓଡ଼ିଶାର ସର୍ବାଙ୍ଗୀନ ବିକାଶ, ସାମାଜିକ ସୁରକ୍ଷା ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଏକ ନୂତନ ଦିଗ ପ୍ରଦାନ କରୁଛନ୍ତି। ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ଓ ଓଡ଼ିଶାର ଗୌରବକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ଶ୍ରୀ ମାଝୀ କହିଛନ୍ତି। ପରେ ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ପୁରୀରୁ ଫେରିବା ପରେ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ, ବିଜେପି ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସାଣ୍ଡି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋର୍ କମିଟି ବୈଠକରେ ସଂଗଠନ ଓ ସରକାର ମଧ୍ୟରେ ସମନ୍ୱୟ ବୃଦ୍ଧି ଏବଂ ନିର୍ବାଚିତ ଲୋକପ୍ରତିନିଧି ଓ କର୍ମକର୍ତ୍ତାଙ୍କ ମଧ୍ୟରେ ସହଯୋଗ ରକ୍ଷା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ୍ୟରେ ସଂଗଠନକୁ ମଜବୁତ କରିବା ସହ ସରକାରଙ୍କୁ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି,
1: ଆମେ କେତେ କାମ କରିଛୁ, କେତେ କାମ ବାକି ରହିଲା ଲୋକଙ୍କର ପ୍ରତିଶ୍ରୁତି ପାଳନ କରିବାର, ଏବଂ ଯେଉଁଟା ପାଳନ ହୋଇଛି ସେଟା କେତେ ଦୂର ଲୋକଙ୍କ ପାଖରେ ପହଞ୍ଚିଛି, ଆଗାମୀ ଦିନରେ କେମିତି ସରକାରକୁ ଆହୁରି ଲୋକାଭିମୁଖୀ କରିକିରି ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତି ପାଖରେ ଗରିବ କଲ୍ୟାଣ ଯୋଜନା ପହଞ୍ଚାଇ ପାରିବୁ, ତାର ଆର୍ଥିକ ଅବସ୍ଥାକୁ ସୁଧାରି ପାରିବୁ, ଏବଂ ବିକଶିତ ଓଡ଼ିଶାର ଯେଉଁ କଳ୍ପନା ଆମେ କରିଛୁ 2036 ବେଳକୁ ତାକୁ ସଫଳତାର ସହିତ ସାକାର କରିପାରିବୁ, ଏଇଟା ସ୍ୱାଭାବିକ ଭାବରେ ଆଲୋଚନା ହୋଇଛି।
0: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ସେହି ଦିନ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ CHSE ୱେବ୍ସାଇଟ୍ orissaresults.nic.inରେ ପରୀକ୍ଷାଫଳ ଦେଖିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ। ପରୀକ୍ଷାଫଳ ପ୍ରକାଶ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି,
2: ପ୍ଲସ୍ ଟୁ ବୋର୍ଡ଼ ଏକ୍ଜାମ୍ର ରିଜଲ୍ଟ ଆମେ ଆସନ୍ତା 20 ତାରିଖ ଭିତରେ ରିଜଲ୍ଟ ଘୋଷଣା କରିବୁ, ତା ପାଇଁ ସବୁ ପ୍ରକାର ପ୍ରସ୍ତୁତ ସରିଛି। ପ୍ରାୟ 20 ତାରିଖ 12:30 ଘଣ୍ଟେ ଭିତରେ ରିଜଲ୍ଟ ପ୍ରକାଶ ପାଇବ। ଆମର ଏଥିରେ ଆର୍ଟ୍ସ ହଉ, କମର୍ସ ହଉ, ସାଇନ୍ସ ଏସବୁ ଷ୍ଟ୍ରିମ୍ରେ 4,01,623 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥାନ୍ତି। ପିଲାମାନେ ଯେମିତି ସୁବିଧାରେ ତାଙ୍କର ରିଜଲ୍ଟ ପାଇପାରିବେ ୱେବ୍ସାଇଟ୍ ମାଧ୍ୟମରେ ତାର ବି ପ୍ରସ୍ତୁତି ହେବ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁଞ୍ଜିବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ସେବିର ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲିବ। ଏନେଇ ସେବିର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି। ସେବିର ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଏହି କେନ୍ଦ୍ର କାର୍ଯ୍ୟ କରିବ ଏବଂ ନିବେଶକମାନଙ୍କ ଅଭିଯୋଗର ସମାଧାନ, ସଚେତନତା କାର୍ଯ୍ୟକ୍ରମ, ସହାୟତା ଏବଂ ସ୍ଥାନୀୟ କ୍ଷେତ୍ରର ସମନ୍ୱୟକୁ ଗୁରୁତ୍ୱ ଦେବ। ନୂତନ ଶାଖା ଓଡ଼ିଶାରେ ନିବେଶକଙ୍କ ସମେତ ଅଂଶୀଦାରମାନଙ୍କ ଅଧିକ ଯୋଗଦାନ ସହ ଆର୍ଥିକ ବଜାରରେ ଓଡ଼ିଶାର ଯୋଗଦାନକୁ ନିୟନ୍ତ୍ରିତ କରିବ ବୋଲି ଜଣାପଡ଼ିଛି। ସେବିର ଏହି ନୂତନ ପଦକ୍ଷେପ ଦ୍ୱାରା ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ସହ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆହୁରି ବୃଦ୍ଧି ପାଇବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି। ଆସନ୍ତାକାଲି ଭାରତୀୟ ମ୍ୟୁଚୁଆଲ ଫଣ୍ଡ ସଂଘ ଆମ୍ପିର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ପାଣ୍ଡେ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। ରାଜ୍ୟରେ ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ତୈଳ କମ୍ପାନୀ ଅଧିକାରୀ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ୱାଭାବିକ ତୈଳ ଯୋଗାଣ ସମ୍ପର୍କରେ ଆଲୋଚନା କରିଛନ୍ତି। ରାଜ୍ୟରେ ତୈଳ ସଙ୍କଟ ନାହିଁ, ବେଆଇନ ମହଜୁଦକାରୀଙ୍କ ଉପରେ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।
3: एलपीजी पेट्रोल डीजल अन्य अन्य कमोडिटीज वर्तमान शॉर्टेज नहीं मु आपण मनको जरिया रे सब लोकंकु एटा कहबा को चाहे जे अननेसेसरीली भीड़ करबा नहीं होर्डिंग करबा नहीं अवेलेबिलिटी अच्छी पाइपलाइन भी अच्छी ताहले वर्तमान किछि प्रॉब्लम नहीं और से माने बिल्कुल नॉर्मल रे जदी जिबे तो सब जगह रे तंकु मिलिबो।
0: ଭାରତୀୟ ତୈଳ ନିଗମ ଲିମିଟେଡ୍ ଆଇଓସିଏଲ୍ ସିଜିଏମ୍ କମଲ ସିଲ୍ କହିଛନ୍ତି ପେଟ୍ରୋଲ ଡିଜେଲ ଓ ଏଲ୍ପିଜି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି ନିୟମିତ ଯୋଗାଣ ମଧ୍ୟ ଜାରି ରହିଛି ଗୁଜବକୁ ବିଶ୍ୱାସ ନ କରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ସାଂସ୍କୃତିକ ବିନିମୟ ସଂସ୍କୃତିର ସମୃଦ୍ଧି ଆପୋଷ ବୁଝାମଣାର ବିକାଶ ଏବଂ ଲୋକଙ୍କ ମଧ୍ୟରେ ସହଯୋଗ ଓ ଶାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ସଂଗ୍ରହାଳୟ। ସଂଗ୍ରହାଳୟର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ 1977 ମସିହାଠାରୁ ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଉଛି। ମାନବ ସମାଜକୁ ଜ୍ଞାନ ଦେବାରେ ଏବଂ ପୃଥିବୀକୁ ପରିବର୍ତ୍ତନ କରିବାର ଶକ୍ତି ସଂଗ୍ରହାଳୟର ରହିଛି। ସଂଗ୍ରହାଳୟରୁ ଅତୀତ ବିଷୟରେ ଶିକ୍ଷା ମିଳିବା ସହିତ ନୂଆ ବିଚାର ନିମନ୍ତେ ପଥ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ବାର୍ତ୍ତା ରହିଛି ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଉଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲାର ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ। ଆଜି ଅନୁଷ୍ଠିତ ଶିବିରରେ 67 ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ 50 ବ୍ୟକ୍ତିଗତ ଏବଂ 17 ସାମୂହିକ ଅଭିଯୋଗ ଥିଲା। ଶିବିରରେ 14 ଅଭିଯୋଗର ତୁରନ୍ତ ଶୁଣାଣି କରାଯାଇ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକ ଉପରେ ଶୀଘ୍ର ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣିରେ 34 ଅଭିଯୋଗର ଶୁଣାଣି ହୋଇଥିବା ବେଳେ ଜିଲ୍ଲା ରେଡ୍କ୍ରସ ପକ୍ଷରୁ 8 ଜଣଙ୍କୁ 43,000 ଟଙ୍କା ସହାୟତା ପ୍ରଦାନ କରାଯାଇଛି। ନୂଆପଡ଼ା କୋମନା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 57 ଅଭିଯୋଗର ଶୁଣାଣି କରାଯାଇଛି। ପାଣିପାଗ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି। ଆଜି ଅପରାହ୍ନ ଗୋଟାଏ ସୁଦ୍ଧା ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ବଲାଙ୍ଗୀର ସମ୍ବଲପୁର ଝାରସୁଗୁଡ଼ା ଟିଟିଲାଗଡ଼ ଓ ତାଳଚେରର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅଧିକ ଅନୁଭୂତ ହେଉଛି। ଅନ୍ୟପକ୍ଷରେ ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆର୍ଦ୍ରତା ବୃଦ୍ଧି ପାଇବା ସହ ଅସହ୍ୟ ଗରମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆଗାମୀ କିଛିଦିନ ରାଜ୍ୟରେ ତାପମାତ୍ରା 44 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଦିନ 11 ଅପରାହ୍ନ 3 ପର୍ଯ୍ୟନ୍ତ ବାହାରକୁ ନ ଯିବା ଏବଂ ପର୍ଯ୍ୟାପ୍ତ ପାଣି ପିଇବା ଲାଗି ପରାମର୍ଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ବାହାରେ ଶାରୀରିକ କାର୍ଯ୍ୟ ନ କରିବା ଲାଗି କୁହାଯାଇଛି। ଆଗାମୀ 2-3 ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଆଣ୍ଡାମାନ ଦ୍ୱୀପପୁଞ୍ଜ ଆଣ୍ଡାମାନ ସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କେତେକ ଅଞ୍ଚଳରେ ପ୍ରବେଶ କରିବା ନେଇ ପାଗ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଓଡ଼ିଶାର ଗୌରବକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ। ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଖୋଲିବ ସେବି ଶାଖା କାର୍ଯ୍ୟାଳୟ। ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ବିଭିନ୍ନ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। ପ୍ରଥମେ ଶୁଣିବା ଲିପିକା ମହାନ୍ତିଙ୍କ କଣ୍ଠରେ ରଚନା ବୃନ୍ଦାବନ ଜେନା।

ଶ୍ରୋତାବନ୍ଧୁ, ଏହି ଭଜନ ସହ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 398ତମ ଭାଗ। ସଙ୍ଗୀତ ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି।

ରତିଦେବୀ ପ୍ରଦ୍ୟୁମ୍ନଙ୍କୁ ପୂର୍ବଜନ୍ମ ବୃତ୍ତାନ୍ତ କହିଛନ୍ତି। ମାୟାବୀ ସମ୍ବରାସୁରକୁ ବଧ କରିବାକୁ ପ୍ରବର୍ତ୍ତାଇଛନ୍ତି ଏବଂ ପ୍ରଦାନ କରିଛନ୍ତି ସର୍ବମାୟା ବିନାଶିନୀ ମହାମାୟା ବିଦ୍ୟା। ପ୍ରଦ୍ୟୁମ୍ନ ଅସୁରକୁ ନିଧନ କରି ରତିଦେବୀଙ୍କ ସହିତ ଦ୍ୱାରକାକୁ ଆସିଛନ୍ତି। ରୁକ୍ମିଣୀ ପାଇଛନ୍ତି ପୁତ୍ର ଓ ପୁତ୍ରବଧୂଙ୍କୁ। ଏହାପରେ ଶ୍ରୀ ଶୁକଦେବ ସତ୍ରାଜିତ ଆଖ୍ୟାନ ଉପସ୍ଥାପନ କରୁଛନ୍ତି। ସେ ସ୍ୟମନ୍ତଙ୍କ ମଣି ସହିତ କନ୍ୟା ସତ୍ୟଭାମାଙ୍କୁ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିଛନ୍ତି।

ଶ୍ରୋତାବନ୍ଧୁ ଶୁଣୁଥିଲେ ଶ୍ରୀମଦ୍ ଭାଗବତ, ଆଜି ଶୁଣିଲେ ଏହାର 398ତମ ଭାଗ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ପ୍ରସାର କରୁଛୁ ନାରୀମଲ କାର୍ଯ୍ୟକ୍ରମ। ଆଜି ଏଥିରେ ବିଷୟ ରହିଛି ୱାର୍ଲଡ ଏଡ୍ସ ଭ୍ୟାକ୍ସିନ୍ ଡେ। ଏ ସମ୍ପର୍କରେ ଶୁଣିବା ଡକ୍ଟର ଦେବଜିତ ଦାସଙ୍କ ସହ ସାକ୍ଷାତକାର। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ।

0: ଉପସ୍ଥାପନାରେ ସତ୍ୟଭାମ ପତି। ତେବେ କାର୍ଯ୍ୟକ୍ରମ ଶୁଣିବା କିନ୍ତୁ ଏହି ବିରତି ପରେ।
1: ଆପଣଙ୍କ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଜି ରାଉତ ଶିକ୍ଷା ନିକେତନ ବିଦ୍ୟାଳୟର ଆଡମିସନ୍ ନର୍ସରୀ ଠାରୁ କ୍ଲାସ୍ ଅଷ୍ଟମ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି। ତେବେ ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ସେକ୍ଟର 3 ରାଉରକେଲାର ବାଜି ରାଉତ ଶିକ୍ଷା ନିକେତନ, ମୋବାଇଲ ନମ୍ବର 9937328280।
2: ଆଜ୍ଞା ହଁ, ଆପଣଙ୍କର ବିବାହ ଉତ୍ସବର ସମସ୍ତ ଅନୁଭୂତିକୁ ଚିରନ୍ତନ କରିବାର ଗୋଟିଏ ମାଧ୍ୟମ ସାନବେରା ଦ ୱେଡିଂ ରିଲ୍ସ, ଯେଉଁଠି ଡେଷ୍ଟିନେସନ ୱେଡିଂ, ପ୍ରି ୱେଡିଂ ଏବଂ ସବୁ ପ୍ରକାର ଇଭେଣ୍ଟ ପାଇଁ ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି କରାଯାଇଥାଏ। ସବିଶେଷ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ ସିଦ୍ଧାର୍ଥ ପ୍ରଧାନଙ୍କୁ, କଣ୍ଟାକ୍ଟ ନମ୍ବର 7205730336।
3: ଆସନ୍ତୁ ବରିଷ୍ଠ ଡାକ୍ତରଙ୍କ ଦ୍ୱାରା ମଧୁମେହ ଓ ଜୀବନଶୈଳୀ ରୋଗର ଚିକିତ୍ସା ପାଇଁ ପରାମର୍ଶ ନିଅନ୍ତୁ ଏବଂ ସମସ୍ତ ପାଥୋଲୋଜିକାଲ ପରୀକ୍ଷା କରିନିଅନ୍ତୁ। ଦିବ୍ୟାଂଶ ଡାଏଗ୍ନୋଷ୍ଟିକ ସେଣ୍ଟର, ସ୍ଟାଫ୍ ନମ୍ବର S14, NEC ମାର୍କେଟ, କୋଏଲନଗର, ରାଉରକେଲା।
2: ନର୍ସରୀରୁ କ୍ଲାସ 5 ପର୍ଯ୍ୟନ୍ତ ଇଂଲିଶ ମିଡିୟମ ପିଲାଙ୍କୁ ଆପଣମାନେ ଟ୍ୟୁସନ ଦେବାକୁ ଚାହୁଁଛନ୍ତି କି? ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ଆପଣଙ୍କ ନିକଟସ୍ଥ ଚୁନି ଟ୍ୟୁଟୋରିଆଲକୁ। ମୋବାଇଲ ନମ୍ବରଟି ହେଲା 9040276606। ଠିକଣାଟି ହେଲା EY249, ସେକ୍ଟର 20।

0: ନମସ୍କାର ଶ୍ରୋତା ଭଉଣୀ, ଅନେକ ଅନେକ ଶୁଭକାମନା ସହିତ ମୁଁ ସତ୍ୟଭାମା ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ନାରୀ ମହଲ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ। ଭଉଣୀମାନେ, ଏଚ୍ଆଇଭି ଏଡ୍ସ ଏକ ବିସ୍ତୃତ ଶ୍ରେଣୀର ଭୂତାଣୁ ଯାହାକି ମାନବ ଇମ୍ୟୁନ ଭାବେ ଭୂତାଣୁ ଦ୍ୱାରା ହୋଇଥାଏ। ରୋଗ ଆରମ୍ଭ ସମୟରେ ଲକ୍ଷଣ ଜଣାଯାଇ ନପାରେ ବା ସାମାନ୍ୟ ଇନ୍ଫ୍ଲୁଏଞ୍ଜ ରୋଗ ଭଳି ଲକ୍ଷଣ ପ୍ରକାଶ ପାଇଥାଏ। ସମୟକ୍ରମେ ଇମ୍ୟୁନିଟି ବିଭାଗକୁ ଦୁର୍ବଳ କରିଦେବା ଫଳରେ ଯକ୍ଷ୍ମା ତଥା ଅନ୍ୟାନ୍ୟ ସଂକ୍ରମଣ ଦେଖାଯାଇଥାଏ। ବିଳମ୍ବିତ ଲକ୍ଷଣ ବାହାରିଲେ ଏହାକୁ ଏଡ୍ସ କୁହାଯାଏ। ଏହି ଏଡ୍ସ ସମୟରେ ମଣିଷର ଓଜନ ହ୍ରାସ ପାଇଥାଏ। ହଁ ଭଉଣୀମାନେ, ସେଥିପାଇଁ ପ୍ରତିବର୍ଷ ମେ ମାସ 18 ତାରିଖରେ ବିଶ୍ୱ ଏଡ୍ସ ଟିକା ଦିବସ, ଯାହାକୁ ଏଚ୍ଆଇଭି ଟିକା ସଚେତନତା ଦିବସ ଭାବରେ ପାଳନ କରାଯାଇଥାଏ। ଏଚ୍ଆଇଭି ଟିକା ସମର୍ଥକମାନେ ଏଚ୍ଆଇଭି ସଂକ୍ରମଣ ଏବଂ ଏଡ୍ସ ରୋକିବା ପାଇଁ ଏହି ଟିକା ନିହାତି ଜରୁରୀ। ତେବେ ଭଉଣୀମାନେ, ଆଜିର କାର୍ଯ୍ୟକ୍ରମରେ ଆଲୋଚନାର ବିଷୟବସ୍ତୁଟି ରହିଛି ୱାର୍ଲ୍ଡସ୍ ଏଡ୍ସ ଭ୍ୟାକ୍ସିନ୍ ଡେ। ତେବେ ଆସନ୍ତୁ ପ୍ରଥମେ ଆମେ ଆମର କାର୍ଯ୍ୟକ୍ରମରେ ଉପସ୍ଥିତ ଆମର ଅତିଥିଙ୍କୁ ସ୍ୱାଗତ କରିବା ଏବଂ ତାଙ୍କ ସହ ଆଲୋଚନା କରିବା ଏହି ଏଡ୍ସ କ'ଣ ଏବଂ ଏହି ରୋଗଟି କେମିତି ବ୍ୟାପିଥାଏ ଏବଂ ଏହି ରୋଗର ନିରାକରଣ କିପରି କରାଯାଇପାରିବ।
1: ସାର୍ ନମସ୍କାର।
2: ନମସ୍କାର।
1: ଆପଣଙ୍କୁ ଆମର ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ଅନେକ ଅନେକ ସ୍ୱାଗତ।
2: ଧନ୍ୟବାଦ।
1: ସାର୍, ଆପଣଙ୍କର ପରିଚୟ ବିଷୟରେ କିଛି କହିବେ?
2: ମୁଁ ଡକ୍ଟର ଦିବ୍ୟଜିତ ଦାସ।
1: ଆଚ୍ଛା, ତେବେ ଆଜିର ଆମର ଏହି କାର୍ଯ୍ୟକ୍ରମରେ ଆପଣଙ୍କ ପାଇଁ ବିଷୟବସ୍ତୁଟି ରହିଛି ୱାର୍ଲ୍ଡ ଏଡ୍ସ ଭ୍ୟାକ୍ସିନ୍ ଡେ। ତ ପ୍ରଥମେ ଆପଣ ଏଠି କୁହନ୍ତୁ, ଏଇ ଯୋଉ ଏଡ୍ସ ଆଉ ଏଚ୍ଆଇଭି, ୟା ମଧ୍ୟରେ ପାର୍ଥକ୍ୟ କ'ଣ ରହିଛି?
2: ଦେଖନ୍ତୁ, ଆଜିକା ସମାଜରେ ଏଇ ଏଡ୍ସ ଆଉ ଏଚ୍ଆଇଭିକୁ ନେଇ ଲୋକମାନଙ୍କ ମଧ୍ୟରେ ବହୁତ ପ୍ରକାରର ଧାରଣା ସମସ୍ତଙ୍କ ମନରେ ଅଛି। ପ୍ରଥମେ ତ ଆମେ ଦେଖିବା, ଆମେ ଯଦି ଏଚ୍ଆଇଭି କହିବା, ଏଚ୍ଆଇଭି ମାନେ ହଉଛି ହ୍ୟୁମାନ୍ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ୍। ଆଉ ଏଡ୍ସ ଯଦି ଆମେ କହିବା, ଏଡ୍ସ ହଉଛି ଏଚ୍ଆଇଭିର ଗୋଟେ କଣ୍ଡିସନ୍, ଯୋଉ ଷ୍ଟେଜ୍ରେ ଏଚ୍ଆଇଭି ଭାଇରସ୍ଟା ଶରୀରକୁ ସମ୍ପୂର୍ଣ୍ଣ ଭାବେ ତାର ଅଧୀନକୁ ନେଇଯାଇଥାଏ, ସେଇ ଷ୍ଟେଜ୍ଟାକୁ ହିଁ ଏଡ୍ସ କୁହାଯାଏ। ତାମାନେ ଆମେ ମୁଖ୍ୟତଃ ଦେଖିବାକୁ ଗଲେ ଏଡ୍ସ ହଉଛି ଗୋଟେ ଭାଇରସ୍ର କଣ୍ଡିସନ୍, ଆଉ ଏଚ୍ଆଇଭି ହଉଛି ତାର ଭାଇରସ୍।
1: ଆଚ୍ଛା, ତେବେ ଏଠି ମୋର ପ୍ରଶ୍ନଟି ଆପଣଙ୍କ ପାଇଁ ରହିଛି, ଏଇ ଯୋଉ ଏଚ୍ଆଇଭି କେମିତି ମାନେ ଆସିଥାଏ?
2: ଦେଖନ୍ତୁ, ଏଇ ଯୋଉ ଏଚ୍ଆଇଭି ଭାଇରସ୍ଟି, ଏଟାକୁ ଆମେ ଯଦି ଦେଖିବା ସାଇଣ୍ଟିଫିକ୍ ରିସର୍ଚ୍ଚ ବେସ୍ ଆର୍ଟିକଲ ଅନୁସାରେ, ଏଇ ଏଚ୍ଆଇଭି ଭାଇରସ୍ଟା ଆଜିକାର ନୁହେଁ। ଏଇଟା ଏଚ୍ଆଇଭି ଭାଇରସ୍ଟା ବହୁତ ଦିନ ଆଗରୁ, ଖାସ କରିକି ଆଫ୍ରିକାରେ ଜଙ୍ଗଲରେ ରହୁଥିବା ଯୋଉ ଚିମ୍ପାଞ୍ଜି, ଏପ୍ସ ଆଉ ମଙ୍କି, ଏମାନଙ୍କ ଭିତରେ ବହୁତ ବର୍ଷ ତଳୁ ଦେଖାଯାଉଥିଲା। କିନ୍ତୁ ଏହାର ପ୍ରଥମ କେସ୍ 1988 ବେଳକୁ ହ୍ୟୁମାନ ସୋସାଇଟିକୁ ଆସିଲା, ଆଉ ଏଇଟା ବିଶ୍ୱାସ କରାଯାଉଛି ଆଫ୍ରିକାର ଜଙ୍ଗଲରୁ ପ୍ରଥମେ ଏହା ହ୍ୟୁମାନ ସୋସାଇଟିକୁ ଆସିଲା।
1: ତ ମଣିଷ ମାନଙ୍କ ମଧ୍ୟରେ ଏଇ ଯୋଉ ଏଚ୍ଆଇଭି ଭାଇରସ୍ଟା କେମିତି ଆସିଥାଏ?
2: ଆଜ୍ଞା, ଆମେ ଯଦି କହିବା, ଆକ୍ଚୁଆଲି ଏଇଟା ମଣିଷ ମାନଙ୍କର ଭାଇରସ୍ ନୁହଁ, କିନ୍ତୁ କଣ ହୁଏ ନା, ଖାସ କରିକି ଯେତେବେଳେ ପ୍ରଥମେ ପ୍ରଥମେ ଏଚ୍ଆଇଭି ଭାଇରସ୍ଟାକୁ ଡାଇଗ୍ନୋସ୍ କରାଗଲା, ତା ସିମ୍ପଟମ୍ ଯାକୁ ଏଇ ଚିମ୍ପାଞ୍ଜି ଆଉ ଏପ୍ସ ମାନଙ୍କ ଭିତରେ ମିଳୁଥିବା ଭାଇରସ୍ ସହିତ ଏହାର ସାମଞ୍ଜସ୍ୟ ମିଳିଲା। ତାପରେ ବହୁତ ପରୀକ୍ଷା ପରେ ଜଣାପଡ଼ିଲା ଯେ ଏଇ ଏଚ୍ଆଇଭି ଭାଇରସ୍ଟା ମଣିଷକୁ ଆସିବାର ମୁଖ୍ୟ କାରଣ ହଉଛି ଯେ ମଣିଷ ଯେତେବେଳେ ଜଙ୍ଗଲରେ ରହୁଥିଲେ, ମାନେ ସେତେବେଳେ ସେମାନେ ଯେତେବେଳେ ଶିକାରକୁ ଯାଆନ୍ତି, ଏଇଟା ହଉଛି ପ୍ରଥମ କାରଣ କେମିତି ଏପ୍ ମାନଙ୍କ ଭିତରୁ ମଣିଷଙ୍କୁ ଏଇ ଭାଇରସ୍ଟି ସଂକ୍ରମଣ କଲା। ମଣିଷ ଯେତେବେଳେ ଶିକାରକୁ ଯାଏ ଜଙ୍ଗଲରେ, ସେଇ ଶିକାର କଲାବେଳେ ତାହାର ନିଜ ଶରୀରରେ ମଧ୍ୟ କ୍ଷତ ହୁଏ। ଯଦି ସେତିକା ବେଳେ କୌଣସି ଚିମ୍ପାଞ୍ଜି କିମ୍ବା ଏପ୍ ତାଙ୍କ ଦେହରେ ଏଇ ଭାଇରସ୍ଟି ଅଲରେଡି ଥାଏ, ଆଉ ସେ ଶିକାର କରିବା ବେଳେ ଯଦି ମଣିଷକୁ କ୍ଷତ ତା ଶରୀରରେ ଆସେ, ସେ ଚିମ୍ପାଞ୍ଜିର ବ୍ଲଡ୍ ବା ସେ ଆଫେକ୍ଟେଡ୍ ଏଚ୍ଆଇଭି ଆଫେକ୍ଟେଡ୍ କୌଣସି ଅର୍ଗାନିଜିମ୍ର ବ୍ଲଡ୍ ଯଦି ମଣିଷର ବ୍ଲଡ୍ର କଣ୍ଟାକ୍ଟରେ ଆସେ ଫାର୍ଷ୍ଟ ଟାଇମ୍ ପାଇଁ, ସେଇଭଳିଆ କାରଣ ଯୋଗୁଁ, ସେଇଭଳିଆ ସର୍କମ୍ଷ୍ଟାନ୍ସରେ ଏଇଭଳିଆ ଭାଇରସ୍ଟି ମଣିଷ ସମାଜକୁ ଆସିଛି ବୋଲି ବିଶ୍ୱାସ କରାଯାଏ। ଏବଂ ତାହାପରେ ପ୍ରଥମେ ଯେତେବେଳେ ମଣିଷ ଶରୀରକୁ ଏଇଭଳିଆ ଭାଇରସ୍ଟି ତାର ଅଜାଣତରେ ତା ଶରୀରକୁ ଆସିଗଲା, ତାପରେ ଯେତେବେଳେ ସେଇ ଇନଫେକ୍ଟେଡ୍ ମଣିଷ, ଏଚ୍ଆଇଭି ଇନଫେକ୍ଟେଡ୍ ହ୍ୟୁମାନ ବିଙ୍ଗ ଯେତେବେଳେ ସାଧାରଣ ସମାଜକୁ ଆସେ, ସେତେବେଳେ ସମାଜରେ ବହୁତ ପ୍ରକାର କାରଣ ଅଛି ଯୋଉଥିପାଇଁ ସେ ତାର ସେଇ ଡିଜିଜ୍ ଟାକୁ ଅଲଗା ହ୍ୟୁମାନ ସ୍ପିସିସ୍ କୁ ମଧ୍ୟ ଦେଇପାରେ। ତାହା ମଧ୍ୟରେ ପ୍ରଥମ କାରଣ ଆମେ ଯଦି ଦେଖିବା ଯେ ଇନଫେକ୍ଟେଡ୍ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍, ଯଦି ଗୋଟେ ଇନଫେକ୍ଟେଡ୍ ମଣିଷର ବ୍ଲଡ୍ରୁ ଆଉ ଗୋଟେ ଭଲ ସୁସ୍ଥ ମଣିଷକୁ ବ୍ଲଡ୍ଟା ଟ୍ରାନ୍ସଫ୍ୟୁଜ୍ କରାହଉଛି ସେଇଭଳିଆ ପରିସ୍ଥିତିରେ ହେଇପାରେ। ତା ଛଡ଼ା ଯଦି ଗୋଟେ ସିରିଞ୍ଜକୁ 2ରୁ ଅଧିକ ଲୋକ ତାକୁ ବ୍ୟବହାର କରନ୍ତି ସେତେବେଳେ ମଧ୍ୟ ଇନଫେକ୍ସନ୍ ହେବାର ଚାନ୍ସେସ୍ ରହୁଛି। ୟା ଛଡ଼ା ମୁଖ୍ୟ କାରଣ ଦେଖାଯାଇଛି ଯେ ୟୁଏସ୍ଏ ବେସ୍ଡ ଷ୍ଟଡି ଆର୍ଟିକେଲ୍ରୁ ଏଟା ଜଣାପଡ଼ିଛି ଯେ 95% କାରଣ ହଉଛି ଏଇ ଯୋଉ ଏଚ୍ଆଇଭି ଭାଇରସ୍ ସଂକ୍ରମଣର ଆଡଲ୍ଟ ମାନଙ୍କ ଭିତରେ ଅନପ୍ରୋଟେକ୍ଟେଡ୍ ସେକ୍ସୁଆଲ ଆକ୍ଟିଭିଟି। ପ୍ରାୟ 95% ଏଚ୍ଆଇଭି ସଂକ୍ରମଣଟା ମଣିଷ ସମାଜ ଭିତରେ ଗୋଟେ ବ୍ୟକ୍ତିରୁ ଅନ୍ୟ ଗୋଟେ ବ୍ୟକ୍ତିକୁ ସଂକ୍ରମିତ ହୋଇଥାଏ। ଏବଂ ଏହା ଛଡ଼ା ଅଲଗା ମଧ୍ୟ ଆହୁରି ଆପଣ ଯଦି ଦେଖିବେ ଯେମିତି ଧର ଡ୍ୟୁରିଂ ବ୍ରେଷ୍ଟ ଫିଡିଂ, ଗୋଟେ ପ୍ରେଗନାଣ୍ଟ ଓମାନ ଅଛି ତାର ଯେତେବେଳେ ନ୍ୟୁ ବର୍ନ ଚାଇଲ୍ଡଟେ ଆସୁଛି ସେତେବେଳେ ମଧ୍ୟ ଡ୍ୟୁରିଂ ବ୍ରେଷ୍ଟ ଫିଡିଂ ସେଟା ମଧ୍ୟ ସଂକ୍ରମିତ ହୋଇପାରେ, ଆଉ ଡ୍ୟୁରିଂ ପ୍ରେଗନାନ୍ସି ମଧ୍ୟ ସଂକ୍ରମିତ ହେବାର ବହୁତ ଚାନ୍ସେସ ରହୁଛି।
1: ଆଚ୍ଛା, ତେବେ ସାଧାରଣ ସ୍ପର୍ଶରେ ଏହି ଏଚ୍ଆଇଭି ହୋଇଥାଏ କି ଆପଣଙ୍କ ମତରେ?
2: ଏଇ ଯୋଉ କନସେପ୍ଟଟା ଆପଣ କହିଲେ ଆକ୍ଚୁଆଲି ସମସ୍ତଙ୍କ ଏଇ ମଧ୍ୟରେ ଏଇ ଆୱାରନେସ୍ ଟା ବହୁତ ଆବଶ୍ୟକତା ରହିଛି କି ଏଇ ଯୋଉ ସାଧାରଣ ସ୍ପର୍ଶରେ କୌଣସି ପ୍ରକାରର ଏଚ୍ଆଇଭି ସଂକ୍ରମିତ ହେବାର ଚାନ୍ସେସ୍ ନାହିଁ। ସାଧାରଣତଃ ଆମେ ଦେଖୁ ଲୋକମାନେ କୁହନ୍ତି ଏଇ ଲୋକଟାକୁ ଏଡ୍ସ ହେଇଯାଇଛି, ପ୍ରଥମେ ତ ସିଏ ବୁଝନ୍ତିନି ଏଡ୍ସ ଆଉ ଏଚ୍ଆଇଭି ଦିଟାଙ୍କର କଣ୍ଡିସନ କ'ଣ। ତାପରେ ତାଙ୍କ ମନରେ ଭ୍ରାନ୍ତ ଧାରଣା ରହିଯାଇଥାଏ କି ଏଚ୍ଆଇଭି ସଂକ୍ରମିତ ଲୋକଟାକୁ ଛୁଇଁଦେଲେ ବା ତା ପାଖରେ ବସିଲେ ବା ତା ସାଙ୍ଗରେ ଖାଇଲେ ଏ ରୋଗଟା ମଧ୍ୟ ବ୍ୟାପିପାରେ। କିନ୍ତୁ ମୁଁ ଆପଣଙ୍କୁ ଏଠି ସ୍ପଷ୍ଟ କରିଦେବାକୁ ଚାହେଁ କୌଣସି ପରିପ୍ରେକ୍ଷୀରେ ମଧ୍ୟ ଗୋଟେ ସଂକ୍ରମିତ ବ୍ୟକ୍ତିର ସମ୍ପର୍କରେ ଆସିଲେ ତା ପାଖରେ ବସିଲେ ତାକୁ କୋଳାଗ୍ରତ କଲେ ହଗ୍ କଲେ ତାକୁ ହ୍ୟାଣ୍ଡସେକ୍ କଲେ ଆଉ ତା ପାଖରେ ବସିଲେ ତା ସାଙ୍ଗରେ ଖାଇଲେ କୌଣସି ପ୍ରକାରର ସଂକ୍ରମିତ ହେବାର ଚାନ୍ସେସ୍ ନାହିଁ। ଆଟଲିଷ୍ଟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସାଇଣ୍ଟିଫିକ୍ ଏଭିଡେନ୍ସ ନାହିଁ, ଏଇଟା ଗୋଟେ ଭ୍ରାନ୍ତ ଧାରଣା, ସମସ୍ତଙ୍କ ମନରୁ ଏ ଧାରଣାଟା ଦୂର ହେବାର ଆବଶ୍ୟକତା ରହିଛି।
1: ତେବେ ସାର୍, ଜଣକୁ ଏଡ୍ସ ହେଇଛି ବୋଲି ମାନେ ଆମେ କେମିତି ଜାଣିବା, ମାନେ ତାର ଲକ୍ଷଣ ସବୁ କ'ଣ ରହିଛି?
2: ଆଜ୍ଞା, ଆପଣ ଏଇ ଯୋଉ ପ୍ରଶ୍ନଟି କଲେ ଯେ ଆମେ କେମିତି ଜାଣିବା ଗୋଟେ ଲୋକକୁ ଏଚ୍ଆଇଭି ହେଇଛି କି ଏଡ୍ସ ହେଇଛି, ତାକୁ ସଂକ୍ରମଣ ହେଇଛି ନା ନାହିଁ, ପ୍ରଥମ କଥା ମୁଁ ଆପଣଙ୍କୁ କହି ରଖେ କି ଏଚ୍ଆଇଭି ହେଇଛି ବୋଲି ଆମେ କେବେ ବି ଜାଣିପାରିବାନି ଯେପର୍ଯ୍ୟନ୍ତ ଆମେ ତାର ସଠିକ୍ ପରୀକ୍ଷା ନ କରିଛେ। ଆଉ ସଠିକ୍ ପରୀକ୍ଷା ହଉଛି କଣ, ଆମେ ପ୍ରଥମେ ତାର ବ୍ଲଡ୍ ଟେଷ୍ଟ କରିବା ପାଇଁ ପଡିବ। ଦେଖନ୍ତୁ, ସପୋଜ୍ ଏକ୍ସାମ୍ପଲ୍ ମୁଁ ନେବି, ଆମର ଧର ମୁଣ୍ଡ ବିନ୍ଧା ହଉଛି, ମୁଣ୍ଡ ବିନ୍ଧା ନହେଲା ପର୍ଯ୍ୟନ୍ତ ଆମେ ମେଡିକାଲ ଯାଉନାହାନ୍ତି। ଏକ୍ଜାକ୍ଟଲି ସେଇଭଳିଆ ଏଚ୍ଆଇଭି ର କିଛି ସିମ୍ପଟମ୍ ଯେତେବେଳେ ପର୍ଯ୍ୟନ୍ତ ଆମ ଭିତରେ ଦେଖା ନ ହେଇଛି ଏଚ୍ଆଇଭି ପଜିଟିଭ ର, ଆମେ ସେପର୍ଯ୍ୟନ୍ତ ବୋଧହୁଏ ମେଡିକାଲ କେହି ଯାଆନ୍ତି ନା। ଆଉ ଯଦି ଆମେ ସେପର୍ଯ୍ୟନ୍ତ ମେଡିକାଲ ଯାଆନ୍ତିନି ତାହେଲେ ଆମେ ଜାଣିପାରିବାନି। ଆଉ ଏଟା ସାଇଣ୍ଟିଫିକାଲି ପ୍ରୁଫ ଦେଇକି ଅଛି କଣ ନା, କେବେ ବି ଗୋଟେ ଲୋକର ଯଦି ଆମକୁ ଆଜି ଏଚ୍ଆଇଭି ସଂକ୍ରମିତ ହେଲା ଆମେ ତାକୁ କେବେ ବି ଜାଣିପାରିବାନି ଯେପର୍ଯ୍ୟନ୍ତ ସିମ୍ପଟମ୍ ନ ଆସିଛି। ଆଉ ସିମ୍ପଟମ୍ ନ ଆସିଲେ ସାଧାରଣ ଲୋକଟେ ମେଡିକାଲ କ'ଣ ପାଇଁ ବା ଯିବ? ଆଉ ସିମ୍ପଟମ୍ ଯେତେବେଳେ ଆସିବ, ସେ ସିମ୍ପଟମ୍ ଆସିଲା ପରେ ଯଦି ସେ

0: ମେଡିକାଲକୁ ଯାଏ ଅଲରେଡି ସେତେବେଳକୁ ଏଚ୍ ଆଇ ଭି ଭାଇରସଟା ତା ଶରୀରରେ ବଂଶ ବିସ୍ତାର କରିକି ବହୁତ ଜାଗାରେ ଆଫେକ୍ଟେଡ୍ କରିସାରିଥାଏ। ଆଉ ଆମେ ଯଦି ସିମ୍ପଟମ୍ସ ଦେଖିବା ଯେ ଶାରୀରିକ ପରିବର୍ତ୍ତନ ଘଟିବ, ଜଣେ ତାକୁ ନିଜେ ଅନୁଭବ କରିପାରିବ ଯେ ମୋ ଶରୀରରେ କ'ଣ କ'ଣ ପରିବର୍ତ୍ତନ ହଉଛି। ପ୍ରଥମ ପରିବର୍ତ୍ତନ କ'ଣ ମାନେ ଡ୍ରାଷ୍ଟିକାଲି ୱେଟଟା ରିଡ୍ୟୁସ୍ ହେଇଯିବ ଆମର। ଆମେ ଜାଣିପାରିବାନି ହଠାତ୍ ଗୋଟେ ସୁସ୍ଥ ମଣିଷଟା ୱିଦିନ 15-20 ଡେଜ୍ 1 ମନ୍ଥ ଭିତରେ ତାର ୱେଟଟା ଡ୍ରାଷ୍ଟିକାଲି ରିଡ୍ୟୁସ୍ ହେଇଯିବ। ମନେକର ଗୋଟେ ଜେନେରାଲ ଆଡଲ୍ଟ ର ୱେଟଟା 65 ଅଛି, ଆମେ ଦେଖିଲେ ହଠାତ୍ କିନା ତା ୱେଟଟା କମିକି 50 ପାଖକୁ ପଳେଇ ଆସିଲା, ତାର କିଡନୀ ଫଙ୍କସନ୍ ଠିକ୍ ସେ କଲାନି, ଶରୀରରେ କ'ଣ ଚର୍ମ ରୋଗ ଗୁଡାକ ବ୍ୟାପିଲା, ହଠାତ୍ ମୁଣ୍ଡ ବିନ୍ଧା ହେଲା, ନେକ୍ ପେନ୍ ହେଲା, ଯୋଉ ଗୁଡାକ ସେ ଆଗରୁ କେବେ ଏକ୍ସପିରିଏନ୍ସ କରିନି, ଯୋଉ ଗୁଡାକ ସେମିତି କେବେ ବି ତାର ରିପିଟେଡ ମ୍ୟାନର ହୁଏ ନା। ଧର କଣ୍ଟିନ୍ୟୁଅସ୍ ଜଣକୁ ଥଣ୍ଡା ଲାଗି ରହିଲା, କାଶ ଲାଗି ରହିଲା, କଫ ଛିଙ୍କ ଲାଗି ରହିଲା, ଏଇଭଳିଆ ସିମ୍ପଟମ୍ସ ଯଦି ଦେଖାଯାଏ ଏଗୁଡାକ ହଉଛି ଏଚ୍ ଆଇ ଭି ନୁହଁ, ଏଗୁଡାକ ଏଡ୍ସ ର ଲକ୍ଷଣ। ତା ମାନେ କ'ଣ, ଏଚ୍ ଆଇ ଭି ଭାଇରସଟା ଅଲରେଡି ତା ଶରୀରରେ ବହୁତ ଦିନ ହେଲାଣି ପ୍ରେଜେଣ୍ଟ ଅଛି, ଯାହାଫଳରେ ଏ ସିମ୍ପଟମ୍ ଗୁଡାକ ଦେଖାହଉଛି। କିନ୍ତୁ ମୁଁ ଏଠି ଆପଣଙ୍କୁ କହି ରଖିବା ପାଇଁ ଚାହେଁ, ଆମେ ସିମ୍ପଟମ୍ଟାକୁ ଦେଖିବାଟା ଏତେ ଇମ୍ପୋର୍ଟାଣ୍ଟ ନୁହଁ, ଆମେ ଆମର ଜୀବନଶୈଳୀଟାକୁ ଦେଖିବା ଦରକାର କି ଆମେ ରିସେଣ୍ଟ ପାଷ୍ଟରେ କୋଉଦିନ ଏମିତି କିଛି ଚାନ୍ସ ଅଛି କି ଆମେ ସେମିତି କିଛି ଆକ୍ଟିଭିଟି କରିଛେ କି, ଯେମିତିକି ଖାସ କରିକି ମୁଁ କହିଲି ଆଡଲ୍ଟ ମାନଙ୍କ ଭିତରେ ଅନପ୍ରୋଟେକ୍ଟେଡ୍ ସେକ୍ସୁଆଲ ଆକ୍ଟିଭିଟି ଆମେ କରିଛନ୍ତି କି। ମାନି ଦିଅନ୍ତୁ ଆଜିକାଲି ୟଙ୍ଗ ଜେନେରେସନଙ୍କ ଭିତରେ ଗୋଟେ ଟ୍ରେଣ୍ଡ ଚାଲିଛି ଶରୀରରେ ଟାଟୁ କରିବା, ସେମାନେ ସେଥିପାଇଁ କ'ଣ କରନ୍ତି, କିଛି ଲୋକ ଅଜାଣତରେ ଗୋଟେ ଏମିତି ଟାଟୁବାଲା ପାଖକୁ ଯାଆନ୍ତି ଯାହା ପାଖରେ ଅଲରେଡି ସେଇ ନିଡିଲଟାକୁ ସେ ବହୁତ ଲୋକଙ୍କ ପାଇଁ ୟୁଜ୍ କରିଥିବ। ମୁଁ ସେମିତି କୌଣସି ଜାଗାରେ ଟାଟୁ କରିନି ତ ମୁଁ ଆଗେ ନିଜକୁ ଦେଖିବା ଦରକାର, ତାପରେ ଦେଖିବା ଦରକାର ମୁଁ ନିଜକୁ ସେମିତି କୋଉଠି ମୋର ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ହେଇନି ତ, ହଠାତ୍ ବ୍ଲଡ୍ ଦରକାର ପଡ଼ିଛି, ମୁଁ ବ୍ଲଡ୍ ନେଇଯାଇଛି ଆକ୍ସିଡେଣ୍ଟ କେସ୍ରେ, ତାପରେ ମୁଁ ନିଜକୁ ସତର୍କତା ପାଇଁ ସ୍ୱତଃସ୍ଫୁତ ଭାବେ ହସ୍ପିଟାଲ ଯାଇକି ନିଜ ତରଫରୁ ନିଜେ ବ୍ଲଡ୍ ସାମ୍ପଲ୍ ଦେଇ ମୋର କହିବା ଦରକାର, ଆଜ୍ଞା ମୋର ଟିକେ ଏଚ୍ ଆଇ ଭି ପଜିଟିଭ ର ଟେଷ୍ଟଟା କରିକି ଦେଖି ନିଅନ୍ତୁ, ହ୍ୱେଦର ଆଇ ହାଭ୍ ଏଚ୍ ଆଇ ଭି ପଜିଟିଭ ଅର୍ ନେଗେଟିଭ। ଆମକୁ ସିମ୍ପଟମ୍ ପାଇଁ ଅପେକ୍ଷା କରିବାର ନାହିଁ, କାହିଁକି ନା ସିମ୍ପଟମ୍ଟା ଏଇଟା ଦେଖାହେଇଛି କି ୱିଦିନ, ଟିପିକାଲି ଆମେ ଯଦି ଦେଖିବା ସାଧାରଣତଃ ଗୋଟେ ସୁସ୍ଥ ବ୍ୟକ୍ତି ଭିତରେ ଯଦି ସେ ଏଚ୍ ଆଇ ଭି ପଜିଟିଭ ବା ସଂକ୍ରମିତ ହୁଏ କୌଣସି କାରଣରୁ, ତା ଅଜାଣତରେ ହଉ କି ଜାଣତରେ ହଉ, ମିନିମମ୍ ଗୋଟେ 1 ଇୟର୍ to 3 ଇୟର୍ ପର୍ଯ୍ୟନ୍ତ ଲାଗେ ତା ଭିତରେ ଗୋଟେ ଏଚ୍ ଆଇ ଭି ଭାଇରସର ସେତିକି କଣ୍ଟେଣ୍ଟ ଡେଭଲପ୍ ହେବା ପାଇଁ ଯୋଉଟା ଡିଟେକ୍ଟ କରିହବ। ତେଣୁକରି 3 ବର୍ଷ ପରେ ଆମେ ଯଦି ଡିଟେକ୍ଟ କରିବା ହୁଏତ ସେତେବେଳକୁ ସଂକ୍ରମଣ ବହୁତ ବଢି ଯାଇଥାଇପାରେ, ସିମ୍ପଟମ୍ସ ଦେଖା ହବ, ତାପରେ ଆମେ ତାକୁ ଟ୍ରିଟମେଣ୍ଟ କରିବା ପାଇଁ କଷ୍ଟ ହବ। କିନ୍ତୁ ଆମେ ଯଦି ତାକୁ ଆର୍ଲି ଷ୍ଟେଜରୁ ଡିଟେକ୍ଟ କରିଦବା ତାହେଲେ ସିମ୍ପଟମ୍ସ ଆସିବା ଆଗରୁ ଆମେ ତାର ସିମ୍ପଟମ୍ଟାକୁ ବନ୍ଦ କରିପାରିବା।
1: ଆଚ୍ଛା, ବହୁତ ବଢିଆ କଥାଟି କହିଲେ। ତେବେ ଆପଣଙ୍କର କହିବା ଅନୁଯାୟୀ ଏହି ଯୋଉ ଏଡ୍ସ ହେଲେ ତାର ପ୍ରମୁଖ ଲକ୍ଷଣ ରହିଛି ଓଜନ କମିବା, ଦୁର୍ବଳ ମାନେ ଲାଗିବା, ଚର୍ମ ରୋଗ ବି ହେଇଥାଏ ଏଥିରେ।
0: ଚର୍ମ ରୋଗ ଲାଗିବା, ଆକ୍ୱାର୍ଡ ଇମ୍ୟୁନୋ ଡେଫିସିଏନ୍ସି ସିଣ୍ଡ୍ରୋମ, ତାର ମୁଖ୍ୟ କାମ ହେଲା ସେ ଯୋଉ ଏଚ୍ ଆଇ ଭି ଭାଇରସର ଆମ ଶରୀରରେ ଯୋଉ WBC ଅଛନ୍ତି, ହ୍ୱାଇଟ୍ ବ୍ଲଡ୍ ସେଲ୍, ଆମର ଇମ୍ୟୁନି ସିଷ୍ଟମ, ସେ ଇମ୍ୟୁନି ସେଲ୍ ଗୁଡାକୁ ସେମାନେ ଡେଷ୍ଟ୍ରୟ କରିଦିଅନ୍ତି। ତାର ମେକାନିଜିମ୍ ଅଛି, ସେମାନେ ଏଚ୍ ଆଇ ଭି ଭାଇରସର ପ୍ରୋଟିନ୍ ଆଉ ଆମର ଜିନ୍ ର ପ୍ରୋଟିନ୍ ସେ ପରସ୍ପର ଫ୍ୟୁଜ୍ ହେଇଯାନ୍ତି, ଫ୍ୟୁଜ୍ ହେଇକି ତା ସହିତ ବଡିରେ ରହିଯିବେ, ଆମ ଅଜାଣତରେ ଆମେ ଜାଣିପାରିବାନି। ତା ଫଳରେ ସେ କ'ଣ କରିବେ ନା ଆମ ଇମ୍ୟୁନି ସିଷ୍ଟମଟାକୁ ଏତେ ଦୁର୍ବଳ କରିଦେବେ ଯେ ସାମାନ୍ୟ ଥଣ୍ଡା କାଶ ଯୋଉଟା 3 ଦିନରେ ଭଲ ହେଇଯିବା କଥା ସେଟା କେବେ ଭଲ ହବନି।
1: ଆଚ୍ଛା, ତେବେ ଏହି ଯୋଉ HIV ର ଚିକିତ୍ସା ରହିଛି କି?
0: ଆଜ୍ଞା, HIV ଯଦି ଆମେ ଦେଖିବା ତ ଆପଣଙ୍କୁ ପ୍ରଥମରୁ କହିଛି ଏଟା ଗୋଟେ ମାନେ ଜଙ୍ଗଲରୁ ଖାସ କରିକି ଚିମ୍ପାଞ୍ଜି ଏପ୍ ମାନଙ୍କ ଠାରୁ ଆସିଥିବା ଡିଜିଜଟା, ଯୋଉଟା ତାଙ୍କ ଭିତରେ ଅଲରେଡି ମିଲିୟନ୍ସ ଇୟର୍ସ ହବ ପ୍ରେଜେଣ୍ଟ ଅଛି, କିନ୍ତୁ ସେମାନଙ୍କର ବଡିରେ ସେଟାକୁ କିଛି ଇଫେକ୍ଟ କରୁନି। ବାୟ ଦ ପ୍ରୋସେସ ଏଟା ଯଦି ହ୍ୟୁମାନ ବିଙ୍ଗଙ୍କ ଭିତରକୁ ଆସିଯାଉଛି, ହ୍ୟୁମାନ ବିଙ୍ଗଙ୍କର ଏଟା ଇମ୍ୟୁନି ସିଷ୍ଟମକୁ ନଷ୍ଟ କରିଦେଉଛି, ଯାହାଫଳରେ ଏତେ ପ୍ରକାର ପ୍ରୋବ୍ଲେମ ହେଉଛି। ସେଥିପାଇଁ ଏବେ ବହୁତ ଭାଷ୍ଟ ସ୍କେଲରେ ରିସର୍ଚ୍ଚ ଚାଲିଛି, ଆଜି ଆଜ୍ଞା ସେମିତି ରିଲାଏବଲ କୌଣସି ମେଥଡୋଲୋଜି ଡେଭଲପ୍ ହେଇନି ଯୋଉଟାରେ ଏଡ୍ସଟାକୁ ଆରୋଗ୍ୟ ସିନା କରିହବନି, କିନ୍ତୁ ମାନେ ସାଇଣ୍ଟିଫିକ୍ ଡେଭଲପମେଣ୍ଟରେ ଏମିତି କିଛି ଟ୍ରିଟମେଣ୍ଟ ମେଥଡୋଲୋଜି ଅଛି ଯୋଉଟାରେ ତାର ସିମ୍ପଟମ୍ଟାକୁ ରିଡ୍ୟୁସ୍ କରିହବ, ଆଉ କ'ଣ କରିହବ, HIV ଭାଇରସର ଗ୍ରୋଥଟାକୁ କଣ୍ଟ୍ରୋଲ କରିହବ। ଆଉ ଗୋଟେ ପ୍ରୋଲଙ୍ଗଡ୍ ପିରିୟଡ୍ରେ ଆମେ ଯଦି ତାକୁ ଟ୍ରିଟମେଣ୍ଟ କରିବା, ଆଭେଲେବଲ୍ ମେଥଡୋଲୋଜି ଯୋଉ ଅଛି ଟ୍ରିଟମେଣ୍ଟର, ତାହେଲେ ଗୋଟେ ଲମ୍ବା ସମୟ ପାଇଁ ଆମେ ଲାଇଫ୍ ସ୍ପାନ୍ ଜଣଙ୍କର ବଢେଇ ଫେରେଇ ଦେଇପାରିବା, କାହିଁକି ନା ସେଇ ଟ୍ରିଟମେଣ୍ଟଟା କରିବା ଫଳରେ ଭାଇରସଟା ଫର୍ଦର ବଡିରେ ଗ୍ରୋଥ ହବନି, ଯେତିକି ଅଛି ସେତିକି ରହିବ। ଆଉ ସୁସ୍ଥ ଜୀବନଶୈଳୀ ଆମେ ଯଦି ମେଣ୍ଟେନ୍ କରିବା ଆଉ କ'ଣ ହବ ନା ଭାଇରସର ଗ୍ରୋଥଟାକୁ ବଡିରେ କମେଇ ହବ। ଗୋଟେ ବ୍ୟକ୍ତିର ଯାହାକୁ ସଂକ୍ରମଣ ହେଇଛି ତାର

0: ବୋଧେ ଆଉ ବଞ୍ଚିବିନି, ମୋ ଘର ସଂସାର କଣ ହବ, ଏଇ ଯୋଉ ଧାରଣାଟା ତା ମନରେ ଆସେ, ସେଇ ଧାରଣାଟା ହିଁ ତାକୁ ଟ୍ରିଟମେଣ୍ଟଟାକୁ ଫଳପ୍ରଦ କରିବାରୁ ପଛକୁ ଆଣେ। ପ୍ରଥମତଃ ତାକୁ ସୋସିଆଲି ନିଜକୁ ଏତେ ଷ୍ଟ୍ରଙ୍ଗ କରିବାର ଅଛି ଯେ ଏ ସଂକ୍ରମଣର ଚିକିତ୍ସା ସମ୍ଭବ। ଗୋଟେ ପ୍ରଥମ ଷ୍ଟେଜ ଯୋଉଠି ସଂକ୍ରମଣ ହୁଏ, ଆଉ ଗୋଟେ ଷ୍ଟେଜ ଯୋଉଠି ଭାଇରସଟା ବଡିରେ ବିସ୍ତାର ଲାଭ କରେ, ଆଉ ଶେଷ ଷ୍ଟେଜଟାକୁ ଆମେ କହୁ ଏଡ୍ସ, ଯୋଉଠି ଭାଇରସଟା ଏତେ ବଡିରେ ବିସ୍ତାର ଲାଭ କରିଥାଏ ଯେ ସିଏ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ଏବଂ ଛୋଟ ଛୋଟ ରୋଗକୁ ଡେଭଲପ କରିଦିଏ, ଯାହାଫଳରେ ଫାଇନାଲି ମଣିଷଟା ମୃତ୍ୟୁ ମୁଖରେ ପହଞ୍ଚେ। କିନ୍ତୁ ସେତେବେଳେ ପର୍ଯ୍ୟନ୍ତ ନ ପହଞ୍ଚି ଯଦି ସିଏ ସୁସ୍ଥ ଜୀବନଶୈଳୀ, ଭଲ ଖାଦ୍ୟ, ଯୋଗ କରିବା, ଆଉ ନିଜକୁ ଟକ୍ସିକ୍ ଡ୍ରଗ୍ସ ଯୋଉଗୁଡା ଇଲିଗାଲ ଡ୍ରଗ୍ସ ଆମର ଅଛି ସେ ନ ନିଏ, ଆଉ ପ୍ରପର ଟ୍ରିଟମେଣ୍ଟରେ ରୁହେ, ନିଶ୍ଚୟ ସେ ବ୍ୟକ୍ତି ପୁରା ଜୀବନ ସାରା ବଞ୍ଚିପାରିବ, କୌଣସି ଅସୁବିଧା ନାହିଁ।
1: ସାର୍, ମା ଠାରୁ ଶିଶୁଙ୍କୁ ଏଚ୍ଆଇଭି ଯିବାକୁ ରୋକାଯାଇ ପାରିବ କି?
0: ନିଶ୍ଚୟ ଡ୍ୟୁରିଂ ପ୍ରେଗନାନ୍ସି ମଧ୍ୟ ଏଟା ସଂକ୍ରମଣ ହେବାର ବହୁତ ଚାନ୍ସ ରହୁଛି। ମୁଁ ଏଇଠି କହିରଖେ କି ଯେତେବେଳେ ଗୋଟେ ଏଚ୍ଆଇଭି ପଜିଟିଭ ମା ଅଛି, ପ୍ରଥମତଃ ସେ ଯେତେବେଳେ କନସିଭ୍ କରିବା ପାଇଁ ଭାବୁଛନ୍ତି, ସେତେବେଳେ ସେ ପ୍ରଥମେ ଜଣେ ପ୍ରାକ୍ଟିସନର ଏକ୍ସପିରିଏନ୍ସ ଡକ୍ଟରଙ୍କର ପରାମର୍ଶରେ ଯଦି ସେମାନେ ପ୍ରେଗନାନ୍ସି କନସିଭ୍ କରିବେ, ତାହେଲେ ବୋଧ ହୁଏ ତାଙ୍କର ସଂକ୍ରମଣର ଚାନ୍ସଟା ବହୁତ କମ୍ ରହିବ। ଆଉ ଡ୍ୟୁରିଂ ଚାଇଲ୍ଡ ବର୍ଥ ଯଦି ସେ ଗୋଟେ ସ୍ପେଶାଲିଷ୍ଟଙ୍କ ତତ୍ତ୍ୱାବଧାନରେ ଚାଇଲ୍ଡ ବର୍ଥ କରେଇବେ, ଆଉ ମଧ୍ୟ ସଂକ୍ରମଣର ଚାନ୍ସଟାକୁ ଏଡ଼େଇ ଦିଆଯାଇପାରେ।
1: ତେବେ ସାର୍, ଏଇ ଯୋଉ ପ୍ରତିବର୍ଷ ମେ ମାସ 18 ତାରିଖରେ ବିଶ୍ୱରେ ଏଡ୍ସ ଭ୍ୟାକ୍ସିନ୍ ଡେ ଯୋଉ ପାଳନ କରାଯାଏ, ଏହାର ମାନେ ପ୍ରକୃତ ତାତ୍ପର୍ଯ୍ୟ କଣ ରହିଛି?
0: ଦେଖନ୍ତୁ, ଆପଣ ଯୋଉ କହିଲେ ଏଡ୍ସ ଭ୍ୟାକ୍ସିନ୍ ଡେ, ଆକ୍ଚୁଆଲି ସେମିତି କିଛି ଆଜି ଯାଙ୍କେ ଭ୍ୟାକ୍ସିନ୍ ପ୍ରଡ୍ୟୁସ୍ ହିଁ ହେଇନି ଯୋଉଟା ଏଡ୍ସ ରୁ ପ୍ରିଭେଣ୍ଟ କରିବ, ଯେମିତିକି ବା ଏଚ୍ଆଇଭି ପଜିଟିଭ, ଏଚ୍ଆଇଭି ସଂକ୍ରମଣ ହବାରୁ ପ୍ରିଭେଣ୍ଟ କରିବ, ରକ୍ଷା କରିବ। ଯେମିତି ଆମେ କହିବା ଆମେ ପୋଲିଓ ଟୀକା ନଉଛେ, ଆମେ ଏଚ୍ସିଜି ଟୀକା ନଉଛେ, ଆମେ ଟ୍ୟୁବରକ୍ଲୋରୋସିସ୍ ପାଇଁ ଭ୍ୟାକ୍ସିନ୍ ନଉଛେ, ସେଇଭଳିଆ ଏଚ୍ଆଇଭି ପାଇଁ କୌଣସି ଭ୍ୟାକ୍ସିନ୍ ଆଜି ଯାଏ ସେମିତି ଡେଭଲପ୍ ହେଇନି କି ଆମେ ଥରେ ଭ୍ୟାକ୍ସିନ୍ ନେଇଗଲେ ଆମକୁ ଆଉ ଏଚ୍ଆଇଭି ସଂକ୍ରମଣଟା କେବେ ହବ ନାହିଁ। କିନ୍ତୁ ପ୍ରତିବର୍ଷ ଡିସେମ୍ବର 1 ତାରିଖରେ ଆମର ୱାର୍ଲଡ ଏଡ୍ସ ଆୱାରନେସ୍ ଡେଟା ପାଳନ କରାଯାଏ, ଯେ ଆମେ କେମିତି ନିଜକୁ ଏଚ୍ଆଇଭି ସଂକ୍ରମଣରୁ ରକ୍ଷା କରିପାରିବା। କିନ୍ତୁ ସେମିତି କିଛି ଭ୍ୟାକ୍ସିନ୍ ଆଜି ଯାଏଁ ପ୍ରଡ୍ୟୁସ୍ ହେଇନି କି ଆମେ ଭ୍ୟାକ୍ସିନ୍ଟା ନେଲେ ଆମକୁ ଆଉ କେବେ ବି ଏଚ୍ଆଇଭି ସଂକ୍ରମଣ ହବ ନାହିଁ। ଶ୍ରୋତାମାନଙ୍କ ପାଖରେ ମୋର ପ୍ରଥମ ଅନୁରୋଧ ରହିବ, ଆପଣ ଗୋଟେ ଜିନିଷକୁ ପ୍ରଥମେ ଜାଣନ୍ତୁ, ପ୍ରଥମେ ଜାଣନ୍ତୁ ଏଚ୍ଆଇଭି କ'ଣ, ଏଡ୍ସ କ'ଣ, ଏହାର ବ୍ୟାପିବାର କାରଣ କ'ଣ। ଏଚ୍ଆଇଭି ଭାଇରସଟା ଅସୁରକ୍ଷିତ ଯୌନ ସମ୍ପର୍କ ଫଳରେ ବ୍ୟାପେ। ଷ୍ଟଡିରୁ ପ୍ରୁଭ୍ ହେଇଛି ଯେ 95% ଆଡଲ୍ଟ ଆଉ ମିଡିଲ ଏଜ୍ ଲୋକଙ୍କ ଭିତରେ ଏଚ୍ଆଇଭି ସଂକ୍ରମଣର କାରଣ ହେଉଛି ଅନପ୍ରୋଟେକ୍ଟେଡ୍ ସେକ୍ସୁଆଲ ଆକ୍ଟିଭିଟି। କିନ୍ତୁ ଇଟ୍ ଇଜ୍ ନଟ୍ ଏ କଜ୍, ଏଟା ତାର କାରଣ ନୁହଁ ହବାର। ତେଣୁକରି ଆମକୁ ପ୍ରଥମେ ଜାଣିବାର ଅଛି ଏଚ୍ଆଇଭି ଭାଇରସଟା କେମିତି ଶରୀର ଭିତରକୁ ଆସେ, କେବଳ ବଡିଲି ଫ୍ଲୁଇଡ୍ ଯୋଉ ଗୁଡାକ ଅଛି ଆଉ ଗୋଟେ ସୁସ୍ଥ ଲୋକର କଣ୍ଟାକ୍ଟରେ ଆସେ, ସେତେବେଳେ ଯାଇକି ତାକୁ ସଂକ୍ରମଣ ହବାର ଚାନ୍ସ ରହିଛି। ଆଉ ଯଦି ତାକୁ ଆର୍ଲି ଷ୍ଟେଜରେ ଡିଟେକ୍ଟ କରିଦିଆଯାଏ, ଆଉ ଲାଇଫ୍ ଷ୍ଟାଇଲକୁ ଯଦି ପରିବର୍ତ୍ତନ କରାଯାଏ, ଖାଇବା, ବସିବା, ଶୋଇବା, ୟୋଗା କରିବା, ତାହା ଫଳରେ ମଧ୍ୟ ଏଟାକୁ ପୁରା ଆଭଏଡ୍ କରିଦିଆଯାଇପାରେ, ପ୍ରଥମ କଥା। ଦ୍ୱିତୀୟ କଥା, ଆମ ମନରେ ଗୋଟେ ସାମାଜିକ ଦାୟିତ୍ୱବୋଧତା ରହିବା ଦରକାର। ଯେମିତି ଗୋଟେ ଲୋକକୁ ଜ୍ୱର ହେଇଛି, ଥଣ୍ଡା ହେଇଛି, ଆମ ନିଜ ଲୋକଟା ତାର ଦେହ ଖରାପ ଅଛି, କାହାର ବିପି ଅଛି, ସୁଗାର ଅଛି, ଆମେ ତାକୁ କଣ ତ୍ୟାଗ କରିଦଉଛେ? ଆମେ ତାଙ୍କ ସାଙ୍ଗରେ କଣ ଭେଦଭାବ କରୁଛେ? ନା, କରୁନେ, ଆମେ ଯାଇକି ତାଙ୍କ ପାଖରେ ବସି ତାଙ୍କର ସେବା ଶୁଶ୍ରୂଷା କରୁଛେ। କିନ୍ତୁ ଜଣକୁ ଯଦି ଏଡ୍ସ ହେଇଛି ବା ଏଚ୍ଆଇଭି ସଂକ୍ରମିତ ସେ ଅଛି, ଆମର ଗୋଟେ ତା ପ୍ରତି ମାନସିକ ବିତୃଷ୍ଣା ଭାବ ସୃଷ୍ଟି ହେଉଛି। ପ୍ରଥମତଃ ଆମକୁ ସମାଜରେ ସେ ମାନସିକ ବିତୃଷ୍ଣାଟାକୁ ତା ପ୍ରତି ଦୂର କରିବାର ଅଛି, ଯାହାଫଳରେ ସେ ରୋଗୀଟାକୁ ଆଉ ଅସହାୟ ବୋଧତା ଫିଲ୍ ହବ ନାହିଁ, ତା ନିଜ ଲୋକ ଗୁଡାକ ତା ଠାରୁ ଦୂରେଇ ଯିବେ ନାହିଁ, ତା ଫଳରେ ତା ଶରୀରଟାକୁ ସୁସ୍ଥ କରିବା ପାଇଁ ତାକୁ ବହୁତ ପ୍ରେରଣା ମିଳିବ, ସେ ନିଜର ଲାଇଫ ଷ୍ଟାଇଲକୁ ପରିବର୍ତ୍ତନ କରି ବହୁତ ଦିନ ପର୍ଯ୍ୟନ୍ତ ବଞ୍ଚିପାରିବ। ତେଣୁକରି ମୋର ସମସ୍ତଙ୍କୁ ଅନୁରୋଧ, ଆମେ ସବୁବେଳେ ରୋଗଟାକୁ ଘୃଣା କରିବା ଦରକାର, ରୋଗୀକୁ ନୁହଁ, ପ୍ରଥମ କଥା। ଆଉ ଦ୍ୱିତୀୟ କଥା, ରୋଗ ବିଷୟରେ ଆମକୁ ଜାଣିବାର ଅଛି, ସଚେତନ ହେବାର ଅଛି, ତାର କାରଣ ଗୁଡାକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି, ଆଉ ନିଜେ ଯଦି ଜାଣି ନ ପାରୁଛେ, ଆମ ପାଖରେ ଡକ୍ଟର ଅଛନ୍ତି, ସୋସିଆଲ ଆୱାରନେସ୍ ପ୍ରୋଗ୍ରାମ ଅଛି, ଆମ ପାଖରେ ସୋସିଆଲ ୱାର୍କର ଅଛନ୍ତି, ତାଙ୍କ ଠାରୁ ଆମକୁ

0: ଆମ ମନର ସମସ୍ତ ପ୍ରଶ୍ନକୁ ପଚାରି ବୁଝି ତାପରେ ନିଜର ବ୍ୟକ୍ତିତ୍ୱକୁ ବିକାଶ କରିବା ପାଇଁ ଗୋଟେ ରୋଗୀ ସହିତ ଆମକୁ ସଦ୍ଭାବନାର ସହିତ ସମ୍ପର୍କ ରଖିବାର ଅଛି।
1: ସାର୍, ଆପଣ ଆମର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଶ୍ରୋତା ଭଉଣୀମାନଙ୍କୁ ଏ ବିଷୟବସ୍ତୁ ଉପରେ ଅନେକ କିଛି କଥା କହିଥିବାରୁ ଆପଣଙ୍କୁ ଆମର ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ଆପଣଙ୍କୁ ମଧ୍ୟ ଧନ୍ୟବାଦ। ନମସ୍କାର।

ଭଉଣୀମାନେ ଏହି ସୁନ୍ଦର ଗୀତଟି ଶୁଣିଲା ପରେ ଆସନ୍ତୁ ଜାଣିବା ଜଳଖିଆ ଡବାରୁ କେମିତି ଛାଡ଼ିବ ଗନ୍ଧ। ଭଉଣୀମାନେ ଆମେ ସମସ୍ତେ ଜାଣିଛେ ସାଧାରଣତଃ ପିଲାମାନେ ସ୍କୁଲ ନେଉଥିବା ଜଳଖିଆ ଡବା କିମ୍ବା ଲୋକମାନେ ଅଫିସ୍ ନେଉଥିବା ଖାଦ୍ୟ ଡବାରେ ଖାଦ୍ୟ ପଦାର୍ଥ ଲାଗି ରହିଯାଉଥିବାରୁ ତାହା ଗନ୍ଧ ହୋଇଥାଏ। ଡବା ସଫା କରିସାରିବା ପରେ ମଧ୍ୟ ସେଥିରେ ଲାଗି ରହିଥିବା ତେଲ ଗନ୍ଧ ଏବଂ ଖାଦ୍ୟ ପଦାର୍ଥର ଗନ୍ଧ ଛାଡ଼ି ନଥାଏ। ବହୁ ସମୟରେ ଏହି ସମସ୍ୟା ପ୍ଲାଷ୍ଟିକ୍ ଟିଫିନ୍ ବକ୍ସରେ ବେଶୀ ଦେଖାଯାଇଥାଏ, କାରଣ ପ୍ଲାଷ୍ଟିକ୍ର ଗୁଣ ହେଲା ଆଖପାଖରେ ଥିବା ଗନ୍ଧକୁ ନିଜ ମଧ୍ୟରେ ସୀମିତ କରି ରଖିବା। ବିନା ସାବୁନରେ କେମିତି ସଫା କରିବେ ଜଳଖିଆ ଡବା ସେ ସମ୍ପର୍କରେ ଆସନ୍ତୁ ଜାଣିବା। ଜଳଖିଆ ଡବାରୁ ଗନ୍ଧ ଦୂର କରିବାକୁ ହେଲେ ସବୁଠାରୁ ସହଜ ଉପାୟ ହେଉଛି ଯେ ଡବାକୁ ଭଲ ଭାବେ ଧୋଇ ପୁରା ଦିନ ଖରାରେ ରଖିଦିଅନ୍ତୁ, ଯାହାଫଳରେ ଏଥିରୁ ଗନ୍ଧ ଦୂର ହୋଇଯିବ। ଡବାକୁ ଭଲ ଭାବେ ଧୋଇ ସେଥିରେ ଥିବା ଛୋଟ ଛୋଟ ଡବାକୁ ଖୋଲା ଜାଗାରେ ବା ପବନରେ ଶୁଖାଇ ଦିଅନ୍ତୁ। ଭଲ ଭାବେ ପବନ ବାଜିଗଲା ପରେ ଏଥିରୁ ଆପେ ଆପେ ଗନ୍ଧ ଦୂରେଇ ଯିବ। ଡବାକୁ ଭଲ ଭାବେ ଗରମ ପାଣିରେ ଧୋଇ ଶୁଖାଇ ଦିଅନ୍ତୁ। ଏବେ ଟିଫିନ୍ରେ ଖବରକାଗଜ କିଛି ଟୁକୁଡ଼ା ରଖି ବନ୍ଦ କରିଦିଅନ୍ତୁ। ଏହାପରେ ଯେବେ ଟିଫିନ୍କୁ ବ୍ୟବହାର କରିବେ ତା ପୂର୍ବରୁ କାଗଜଗୁଡ଼ିକୁ ବାହାର କରି ଭଲ ଭାବେ ଧୋଇ ବ୍ୟବହାର କରିପାରିବେ। ଭିନେଗାରକୁ ପାଣି ସହିତ ମିଶାଇ ଡବାରେ ଢାଳି ଦିଅନ୍ତୁ। ଏବେ ଡବାର ଢାଙ୍କୁଣୀ ବନ୍ଦ କରିଦିଅନ୍ତୁ। କିଛି ସମୟ ରଖି ଏହାକୁ ସଫା କରିଦିଅନ୍ତୁ। ଗନ୍ଧ ଆପେ ଆପେ ଦୂରେଇ ଯିବ। ହଁ ଭଉଣୀମାନେ, ଆପଣମାନେ ଆଜିର କାର୍ଯ୍ୟକ୍ରମରେ ଇନ୍ଫର୍ମେସନରେ ଶୁଣୁଥିଲେ ଜଳଖିଆ ଡବାରୁ କେମିତି ଛାଡ଼ିବ ଗନ୍ଧ। ବର୍ତ୍ତମାନ ଆଜିର କାର୍ଯ୍ୟକ୍ରମରେ ଆସନ୍ତୁ ଜାଣିନେବା କୋଳଥ ଡାଲିର ପ୍ରସ୍ତୁତି ପ୍ରଣାଳୀ ଏବଂ ତା ପାଇଁ ଆବଶ୍ୟକ ସାମଗ୍ରୀଗୁଡ଼ିକ କ'ଣ କ'ଣ ରହିଛି। କୋଳଥ ଡାଲି ପାଇଁ ଆବଶ୍ୟକ ସାମଗ୍ରୀଗୁଡ଼ିକ ହେଲା 1 କପ୍ କୋଳଥ ଡାଲି, ବିଲାତି ବାଇଗଣ 4, ଭୃସଙ୍ଗପତ୍ର ଅଳ୍ପ 5 ଫୁଟଣ 1 ଚାମଚ, ହେଙ୍ଗୁ ଟିକେ, ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ, କିଛି କଟା ଧନିଆ ପତ୍ର, ଡାଲି ପାଇଁ ମସଲା ଗୁଣ୍ଡ, ଗୁଆ ଘିଅ 1 ଚାମଚ। ପ୍ରଥମେ ଡାଲିକୁ ଧୋଇ ଗୋଡ଼ି ବାଛି 3 କପ୍ ପାଣି ଦେଇ ଆବଶ୍ୟକ ଲୁଣ ହଳଦୀ ଦେଇ ପ୍ରେସର୍ କୁକର୍ରେ ସିଝାନ୍ତୁ। ବିଲାତି ବାଇଗଣକୁ ଟିକେ ଟିକେ କରି କାଟି ରଖନ୍ତୁ। ଡାଲି ସିଝିଗଲା ପରେ ଡାଲିକୁ ଘୋରି କଟା ବିଲାତି ପକାଇ 10 ମିନିଟ୍ ଚୁଲିରେ ବସାନ୍ତୁ। ଡଙ୍କା ମାରି ଡାଲି ସହିତ ବିଲାତିକୁ ମିଶାଇ ଦିଅନ୍ତୁ। ଡାଲିକୁ ଓହ୍ଲାଇ ଚୁଲିରେ କଡ଼େଇ ବସାଇ 1 ଚାମଚ ଗୁଆ ଘିଅ ପକାଇ ଡାଲି ପାଇଁ ପ୍ରସ୍ତୁତ ମସଲାକୁ ପକାଇ ଧୀର ଆଞ୍ଚରେ ଭାଜନ୍ତୁ। ବାସ୍ନା ବାହାରିଲେ ଓହ୍ଲାଇ ଗୁଣ୍ଡ କରି ନିଅନ୍ତୁ। କଢ଼େଇରେ ତେଲ 3 ଚାମଚ ଦେଇ 5 ଫୁଟଣ ହେଙ୍ଗୁ, ଶୁଖିଲା ଲଙ୍କା, ଭୃସଙ୍ଗପତ୍ର ପକାଇ ବଘାରନ୍ତୁ। 5 ମିନିଟ୍ ପରେ ଗରମ ଗରମ ଭାତ ସହିତ ପରଷନ୍ତୁ। ହଁ ଭଉଣୀମାନେ, ଏହି କୋଳଥ ଡାଲି ଆମ ଶରୀର ପାଇଁ ଅତି ଉପକାରୀ, ଯେମିତିକି ଶରୀରରେ ପିତ୍ତକୋଷ, ମୂତ୍ରାଶୟକୁ ପଥୁରୀ ରୋଗରୁ ରକ୍ଷା କରିଥାଏ। ସେଥିପାଇଁ ସପ୍ତାହରେ 2 ଦିନ ଏହି କୋଳଥ ଡାଲି ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଉପକାରୀ। ହଁ ଭଉଣୀମାନେ, ଆଜିର କାର୍ଯ୍ୟକ୍ରମରେ ଶେଷରେ ଶୁଣୁଥିଲେ କୋଳଥ ଡାଲିର ପ୍ରସ୍ତୁତି ପ୍ରଣାଳୀ ବିଷୟରେ। ବର୍ତ୍ତମାନ ତ ସମୟ ଇସାରା କଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ନାରୀ ମହଲ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769042। ରହିଲି, ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ନାରୀମଲ କାର୍ଯ୍ୟକ୍ରମ। ଆଜିଥିରେ ଶୁଣିଲେ ୱାର୍ଲଡ ଏଡ୍ସ ଭ୍ୟାକ୍ସିନ୍ ଡେ ସମ୍ପର୍କରେ ଡକ୍ଟର ଦିବ୍ୟଜିତ ଦାସଙ୍କ ସହ ସାକ୍ଷାତକାର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରକେ ରଖୁଛି 7008248758।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଶ୍ରୋତା ବନ୍ଧୁ, ଷ୍ଟୁଡ଼ିଓ ଗଡ଼ିରେ ବର୍ତ୍ତମାନ ସମୟ ହେବାକୁ ଯାଉଛି ସନ୍ଧ୍ୟା 6ଟା। ତେବେ ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ହିନ୍ଦୀରେ ସମ୍ବାଦ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଖେତ କୁମାର କାର୍ଯ୍ୟକ୍ରମ ରାତି 7:30 ଆଜିଥିରେ ବିଷୟ ରହିଛି ବ୍ୟବସାୟିକ ଭିତ୍ତିରେ ଲଙ୍କା ଓ ବାଇଗଣ ଚାଷ। ଏ ସମ୍ପର୍କରେ ଶୁଣିବେ ଚାଷୀ ସାଗର ସାହୁଙ୍କ ସହ ସାକ୍ଷାତକାର। ସିନେ ସଙ୍ଗୀତ କାର୍ଯ୍ୟକ୍ରମ ରାତି 8 ରାତି 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ। ଓଡ଼ିଆ ଆଲବମ୍ ଗୀତ ଶୁଣିବେ ରାତି 10 ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସୀତାରବାଦନ। ଏଥିରେ ଶ୍ରୋତାବନ୍ଧୁ ଆମର ଚଳିତ ଅଧିବେଶନରେ ପ୍ରସାର ହେଉଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଆସନ୍ତୁ ଜାଣିବା ଆମର ଆଗାମୀକାଲି ଅଧିବେଶନରେ ପ୍ରସାରଭୁକ୍ତ ହେବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି ସକାଳ 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୀରାମଚରିତ ମାନସର 162ତମ ଭାଗ ସକାଳ 6:35 କାର୍ଯ୍ୟକ୍ରମ। ଖେଳ ଜଗତ ଶୁଣିବେ 7:25। ଏଥିରେ ଶୁଣିବେ ଭଲିବଲ ଜଗତର କଥା। ଏ ସମ୍ପର୍କରେ ଶୁଣିବେ ଜାତୀୟ ଭଲିବଲ କୋଚ୍ ସସ୍ମିତା ଦାସଙ୍କ ସହ ଆଲୋଚନା। ସୁଗମ ସଙ୍ଗୀତ 8:30 କଣ୍ଠଶିଳ୍ପୀ ଦୀପ୍ତିମୟୀ ମହାନ୍ତି ଏବଂ ତାନସେନ ସିଂ। ବଣପାହାଡ଼ ଗୀତ 8:45, ଏଥିରେ ଶୁଣିବେ ସାନ୍ତାଳୀ ଗୀତ। ପରିବେଷଣ କରିଛନ୍ତି ବୀରେନ୍ଦ୍ର ସୋରେନ ଏବଂ ସାଥୀ।

ବିବିଧଭାରତୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 9:00 ଅପରାହ୍ନ 5:00 ପର୍ଯ୍ୟନ୍ତ। ଇତିମଧ୍ୟରେ ସିନେ ସଙ୍ଗୀତ କାର୍ଯ୍ୟକ୍ରମ ପୂର୍ବାହ୍ନ 10:00 ଏବଂ ମଧ୍ୟାହ୍ନ 12:00 ଶୁଣିବେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର, କାଲି ଶୁଣିବେ 1287 ଭାଗ।

ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ ଅପରାହ୍ନ 5ଟାରେ 5ଟା ବାଜି 20 ମିନିଟ୍ରେ ଶ୍ରୀମଦ୍ ଭାଗବତ କାଲି ଶୁଣିବେ ଏହାର 399ତମ ଭାଗ। ଓଡ଼ିଆ ଭକ୍ତି ଗୀତ କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 5:30ରେ, ଓଡ଼ିଶୀ ଗୀତ ସନ୍ଧ୍ୟା 6:10, ଉଦୟ ଭାରତ ସନ୍ଧ୍ୟା 6:30ରେ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆପଣ ଟ୍ୟୁନ୍ କରିଛନ୍ତି 102.6 ଏଫ୍ଏମ୍ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ବର୍ତ୍ତମାନ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ ଭକ୍ତିଗୀତ। ପ୍ରଥମେ ଶୁଣିବା ହରିହରନଙ୍କ କଣ୍ଠରେ ରଚନା କବିନାରାୟଣ ଅଗ୍ରୱାଲ।

ଜନର ଜୀବନ ସଚେତନତା ବିଜ୍ଞାପନ ଗୋଟିଏ ମଣିଷର ପ୍ରକୃତ ପରିଚୟ ନିଜ ଚିନ୍ତା ଚେତନା କର୍ମ ଏବଂ ବ୍ୟବହାରରୁ ପ୍ରାପ୍ତ କରିଥାଏ। ଏଥିନିମନ୍ତେ ଜାତି ଧର୍ମ ବର୍ଣ୍ଣର ଆବଶ୍ୟକତା ନାହିଁ।

ଏପର୍ଯ୍ୟନ୍ତ ଶେଷ ହେଲା ହିନ୍ଦୀ ଭକ୍ତିଗୀତ କାର୍ଯ୍ୟକ୍ରମ। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଶ୍ରୋତା ବନ୍ଧୁ, ଏବେ ଭାରତର ବିକାଶର ଗତି ଦ୍ରୁତ ହେଉଛି, ଏଥିରେ ବେଶୀ ଅଂଶଗ୍ରହଣ କରୁଛନ୍ତି ଆମ ଯୁବବର୍ଗ। ସେମାନଙ୍କ କାନ୍ଧରେ ଆଗାମୀ ଭବିଷ୍ୟତର ଭାର। ଆମ ଦେଶ କିପରି ବିକାଶଶୀଳ ହେବ, ସମୃଦ୍ଧ ହେବ, ସେ ଦିଗରେ ଯୁବବର୍ଗଙ୍କ ରହିଛି ଗୁରୁଦାୟିତ୍ୱ। ତେଣୁ ଶାନ୍ତି ଏବଂ ଅହିଂସା ପଥରେ ଚାଲିବା ବର୍ତ୍ତମାନର ଆହ୍ୱାନ, ଏହା ଯୁବବର୍ଗଙ୍କ ଆଦର୍ଶ ହେବା ଉଚିତ। ଏହି ଅବସରରେ ଆଜି ରହିଛି ଆଲୋଚନା, ଅହିଂସାର ପଥ ହେଉ ଯୁବପିଢ଼ିଙ୍କ ଆଦର୍ଶର ପଥ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଲେଖିକା ଡକ୍ଟର ସ୍ନେହଲତା ପଣ୍ଡା।
1: ଅହିଂସା ମାନବତାର ସର୍ବୋତ୍କୃଷ୍ଟ ଗୁଣ, ଏହା ଶାନ୍ତିର ପ୍ରତୀକ। ଯୁବ ସମାଜ ଦେଶର ଅହିଂସାର ପଥ ଅନୁସରଣ କଲେ ସମାଜର ସମ୍ମିଳନ, ଭାଇଚାରା, ଶାନ୍ତି ଅବ୍ୟାହତ ରହିବ। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ହିଂସା ଓ ଅସହିଷ୍ଣୁତା ବୃଦ୍ଧି ପାଇଥିବା ବେଳେ ଯୁବପିଢ଼ିଙ୍କୁ ଧୈର୍ଯ୍ୟ, ସଂଯମ, ସତ୍ୟପଥର ଅନୁଗାମୀ ହେବା ଆବଶ୍ୟକ, କିନ୍ତୁ ସେମାନେ ହେଇପାରୁନାହାନ୍ତି। କାରଣ ସେମାନଙ୍କ ପାଇଁ ବର୍ତ୍ତମାନ ଅବସ୍ଥା ବଦଳି ଯାଇଛି। ଯଦିଓ ଭାରତୀୟ ଦର୍ଶନରେ ଅହିଂସାକୁ ଏକ ବିଶିଷ୍ଟ ସ୍ଥାନ ଦିଆଯାଇଛି ଏବଂ ମହାମନୀଷୀ ମାନେ ବିଶେଷ କରି ମହାତ୍ମା ଗାନ୍ଧୀ ଅହିଂସାକୁ ଜୀବନର ମୂଳମନ୍ତ୍ର କରି ବିଶ୍ୱକୁ ଶାନ୍ତିର ବାର୍ତ୍ତା ପ୍ରଦାନ କରିଥିଲେ। ତାଙ୍କ ଆଦର୍ଶ ଯୁବପିଢ଼ି ପାଇଁ ପ୍ରେରଣାଦାୟକ, କିନ୍ତୁ ଅନେକ ଅହିଂସାକୁ ଦୁର୍ବଳତା ମାନୁଛନ୍ତି। ତଥାପି ସତ୍ୟ ଓ ନ୍ୟାୟ ପାଇଁ ଇଏ ଏକ ଶାନ୍ତିପୂର୍ଣ୍ଣ ସଂଗ୍ରାମ। ତେବେ ଯୁବପିଢ଼ି କାହିଁକି ଅହିଂସାକୁ ବିଶେଷ ଦୃଷ୍ଟି ଦେଉନାହାନ୍ତି ଆଉ ହିଂସାର ପଥ ବାଛି ନେଉଛନ୍ତି, ତାର ବି ବହୁତ କାରଣ ଅଛି। କାରଣ ବର୍ତ୍ତମାନ ଯୁବପିଢ଼ିଙ୍କ ମନରେ ଅନେକ ନୈରାଶ୍ୟ ସୃଷ୍ଟି ହୋଇଛି, ଯେହେତୁ ଶିକ୍ଷା ଉପଯୋଗୀ କୌଣସି ବୃତ୍ତିରେ ସେମାନେ ନିୟୋଜିତ ହେବା ପାଇଁ ସୁଯୋଗ ପାଉନାହାନ୍ତି। କେନ୍ଦ୍ର ତଥା ରାଜ୍ୟ ସରକାର ବହୁ ପୂର୍ବରୁ ପଦକ୍ଷେପ ନେଇଛନ୍ତି ଯୁବପିଢ଼ିଙ୍କୁ କିଛି ବୃତ୍ତି ଯୋଗାଇ ଦେବା ପାଇଁ, ବେକାରୀ ସମସ୍ୟା ସମାଧାନ ପାଇଁ। କିଛି ଅଂଶରେ ଏଗୁଡାକ ସଫଳ ହୋଇଛି। ବର୍ତ୍ତମାନ ବହୁ ପୂର୍ବରୁ ଆମର ଗ୍ରାମାଞ୍ଚଳରେ ବର୍ଷକୁ ନିର୍ଦ୍ଦିଷ୍ଟ ଦିନର କାମ ଯୋଗାଇ ଦିଆଯାଉଛି। ସ୍କିଲ୍ ଇଣ୍ଡିଆ ଯୋଜନା ମାଧ୍ୟମରେ ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ କୌଶଳ ଶିକ୍ଷା ଦିଆଯାଉଛି। ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ବହୁତ ନୂତନ କାରଖାନା ସ୍ଥାପନ କରାଯାଇ ନିଯୁକ୍ତି ସୃଷ୍ଟି କରାଯାଇଛି। ଷ୍ଟାର୍ଟଅପ୍ ଇଣ୍ଡିଆ ଦ୍ୱାରା ଯୁବ ଉଦ୍ୟୋଗୀ ମାନଙ୍କୁ ଋଣ ପ୍ରଶିକ୍ଷଣ ସହାୟତା ଦିଆଯାଉଛି। ସ୍ୱୟଂ ରୋଜଗାର ପାଇଁ ମୁଦ୍ରା ଯୋଜନା ଭଳି ଋଣ ସୁବିଧା ଯୋଗାଇ ଦିଆଯାଉଛି। ଡିଜିଟାଲ ଭାରତ ଅଭିଯାନ ମାଧ୍ୟମରେ ଆଇଟି ଓ ଅନଲାଇନ୍ କାର୍ଯ୍ୟକ୍ଷେତ୍ରରେ ନୂତନ ସୁଯୋଗ ବୃଦ୍ଧି ପାଇଛି। କୃଷି, ହସ୍ତଶିଳ୍ପ, ସୂକ୍ଷ୍ମ ଶିଳ୍ପକୁ ପ୍ରୋତ୍ସାହନ ଦେଇ ଗ୍ରାମାଞ୍ଚଳରୁ ମଧ୍ୟ ଅନେକ ଲୋକ ରୋଜଗାର କରିବା ପାଇଁ ସକ୍ଷମ ହୋଇପାରିଛନ୍ତି। ତେବେ ପରିସଂଖ୍ୟାନ ଅନୁଯାୟୀ ଏସବୁ ଯୋଜନାରେ କେତେ ପ୍ରତିଶତ ଯୁବକ ଯୁବତୀ ସଫଳ ହୋଇଛନ୍ତି, ସେଥିରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି, ଭିନ୍ନ ତଥ୍ୟ ବି ମିଳୁଛି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ ବର୍ଷକୁ 1,60,00,000 ଲୋକ ପ୍ରଶିକ୍ଷିତ ମିଳିଛି ଗୋଟାଏ ପରିସଂଖ୍ୟାନ ମାଧ୍ୟମରୁ, କିନ୍ତୁ ଚାକିରି ପାଇଥିବା ଯୁବକଙ୍କ ମଧ୍ୟରୁ 15-43% ମଧ୍ୟରେ ସୀମିତ ରହିଥିବା କୁହାଯାଉଛି। କିନ୍ତୁ ଇଣ୍ଡିଆ ସ୍କିଲ୍ସ ରିପୋର୍ଟ ଅନୁସାରେ 56.35% ନିଯୁକ୍ତି ହାର ବଢିଥିବା କୁହାଯାଉଛି। ମ୍ୟାନୁଫ୍ୟାକ୍ଚରିଂ ସେକ୍ଟରକୁ ଆସୁଥିବା FTI ମଧ୍ୟ 2025 ଆର୍ଥିକ ବର୍ଷରେ ପ୍ରାୟ 18% ବୃଦ୍ଧି ପାଇଥିଲା। ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ପ୍ରାୟ 13,00,000 ଅଧିକ ଚାକିରି ସୃଷ୍ଟି ହୋଇଥିଲା। ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ଏପର୍ଯ୍ୟନ୍ତ କିନ୍ତୁ GDPର 25% ଲକ୍ଷ୍ୟ ହାସଲ ହୋଇପାରି ନାହିଁ, ତେବେ ଏହା ଆଂଶିକ ଭାବେ ସଫଳ ହୋଇଛି। ଗ୍ରାମ୍ୟ ରୋଜଗାର କ୍ଷେତ୍ରରେ 2024-25 ବର୍ଷରେ ପ୍ରାୟ 5.78 କୋଟି ପରିବାର ଲାଭବାନ ହୋଇଥିଲେ। ଏଥିରେ ମହିଳାଙ୍କ ସଂଖ୍ୟା ପ୍ରାୟ 58% ବଢିଥିଲା। ଏହାଦ୍ୱାରା 2014-2025 ମଧ୍ୟରେ ପ୍ରାୟ 8 କୋଟିରୁ ଅଧିକ ଗ୍ରାମ୍ୟ ସମ୍ପତ୍ତି ସୃଷ୍ଟି ହୋଇଛି। 2016-2026 ପର୍ଯ୍ୟନ୍ତ 23,00,000 ଅଧିକ ଷ୍ଟାର୍ଟଅପ୍ ସ୍ୱୀକୃତି ପାଇଛି। ଚାକିରି ସୃଷ୍ଟି ହାର ପ୍ରାୟ 36% ବଢିଛି। ଷ୍ଟାର୍ଟଅପ୍ ପାଇଁ 2025 ପର୍ଯ୍ୟନ୍ତ ପ୍ରାୟ 52 କୋଟିରୁ ଅଧିକ ଋଣ ମଞ୍ଜୁର ହୋଇଥିଲା। ଅନେକ ଯୁବକ ଯୁବତୀ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଛୋଟ ଦୋକାନ, ସେବା କାର୍ଯ୍ୟ, ହସ୍ତଶିଳ୍ପ ଇତ୍ୟାଦି ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି, କିନ୍ତୁ ସମସ୍ତ ଋଣଗ୍ରାହୀ ସଫଳ ହୋଇନାହାନ୍ତି। ବଡ ଉଦ୍ୟୋଗ ତୁଳନାରେ ଛୋଟ ଉଦ୍ୟୋଗ ବିକାଶ ମଧ୍ୟ ବିଶେଷ ହୋଇପାରି ନାହିଁ, ଆଉ କେତେକ ଋଣ ନେଇକରି ସେ ଋଣ ପରିଶୋଧ କରିବା ପାଇଁ ମଧ୍ୟ ସଫଳ ହୋଇନାହାନ୍ତି। ତେବେ ଆମ ଦେଶର ଜନସଂଖ୍ୟା ଏବଂ ଯୁବ ସଂଖ୍ୟା ତୁଳନାରେ ଏଇ ଯେତେ ସବୁ ଯୋଜନା ହେଇଛି ସେସବୁ ଯୋଜନା ପ୍ରାୟ ସୀମିତ ଲୋକଙ୍କୁ ଏହା ପ୍ରଭାବିତ କରୁଛି ଆଉ ସୀମିତ ଲୋକ ଏହାର ସୁଯୋଗ ନେଉଛନ୍ତି। ଏସବୁ ସାଧାରଣତଃ କୌଣସି ଚାକିରି କଲେ ଯେମିତି ଗୋଟେ ନିରାପତ୍ତା ରହିଥାଏ, ସେ ନିରାପତ୍ତା ତ ନାହିଁ ଏସବୁ କ୍ଷେତ୍ରରେ। ତେଣୁ ସେମାନଙ୍କ ମନରେ ଗୋଟେ ନୈରାଶ୍ୟ ମନୋଭାବ ସୃଷ୍ଟି ହେଉଛି। ତାପରେ ସୋସିଆଲ ମିଡିଆର ମଧ୍ୟ ହିଂସାତ୍ମକ ବିଷୟ ସେମାନଙ୍କ ଉପରେ ପ୍ରଭାବ

ପକଉଛି। ପରିବାରରେ ମଧ୍ୟ ଅହିଂସା ଓ ନୈତିକ ଶିକ୍ଷାର ଅଭାବ ରହିଛି। ସେମାନଙ୍କ ଉପରେ କୁସଙ୍ଗତି ମଧ୍ୟ ଅପରାଧ ପ୍ରବଣ ମାନସିକତା ବୃଦ୍ଧି କରିଛି। ଅସହିଷ୍ଣୁତା ରୁ ତୁରନ୍ତ ସଫଳତା ପାଇବାର ଚାପ ମଧ୍ୟ ହିଂସା ପ୍ରବୃତ୍ତି ବଢ଼ାଉଛି। ତେଣୁ ଅହିଂସାକୁ ଯଦି ସେମାନେ ପାଥେୟ କରିବେ, ତାହେଲେ ପ୍ରଥମ କଥା ହେଲା ଆମର ଏଇ ଯୋଉ ବର୍ଦ୍ଧିତ ଯୁବପିଢ଼ି, ଯାହାକୁ କୁହାଯାଉଛି ଆମର ଗୋଟେ ଡେମୋଗ୍ରାଫିକ ଆସେଟ, ସେ ଆସେଟ କୁ ଆମେ ଯଦି ସମ୍ପୂର୍ଣ୍ଣ ଭାବରେ ଭଲ ଭାବରେ ୟୁଟିଲାଇଜ କରିବା, ତାହେଲେ ଆମର ବୋଧ ହୁଏ ଏଇ ଯୋଉ ଆମ ପଡ଼ୋଶୀ ରାଜ୍ୟ ମାନଙ୍କର ଯୋଉ ଜେନ୍ଜି ସମସ୍ୟା ଉପୁଜିଛି, ସେଇଟା ବୋଧ ହୁଏ ଆମର ଏଇଠି ହେବ ନାହିଁ। ନଚେତ କୌଣସି ଏକ ଦୁର୍ବଳ ସମୟର ସୁଯୋଗ ନେଇକିରି ସରକାରଙ୍କର କିଛି ଯୋଉ ସବୁ ଯୋଜନାର ବିଶେଷ ସଫଳ ହେଇନାହିଁ, ସେସବୁ ଯୋଜନାକୁ ଆକ୍ଷେପ କରି ହୁଏତ କିଛି ପ୍ରତିହିଂସା ହେଇପାରେ। ତେଣୁକରି ଯେତେ ଦୂର ସମ୍ଭବ ବର୍ତ୍ତମାନ ଆମର ଯାହା ଯୁଗୋପଯୋଗୀ ଚାହିଦା, ତାକୁ ଆଖି ଆଗରେ ରଖିକିରି ଆମର ପ୍ରଗତି ପରିଚାଳିତ କରିବାକୁ ପଡିବ, ଯୁବପିଢ଼ିଙ୍କୁ ତା ଭିତରେ ସମ୍ପୃକ୍ତ କରିବାକୁ ପଡିବ। ସେଥିପାଇଁ ପରିବର୍ତ୍ତନ ଶିକ୍ଷା ପରିବର୍ତ୍ତନ କରାଯିବା ଦରକାର, ଶିକ୍ଷା ସହିତ ରୋଜଗାରକୁ ଜଡିତ କରାଯିବା ଦରକାର। ସେଟା ତ ବହୁତ ଆଗରୁ କୁହାଯାଇଥିଲା କିନ୍ତୁ ସଫଳ ହେଇପାରୁନାହିଁ। ସେ ପାରମ୍ପରିକ ଶିକ୍ଷା ଦ୍ୱାରା ବିଶେଷ କିଛି ଲାଭ ହେବ ନାହିଁ। ବର୍ତ୍ତମାନ ଉଦ୍ଭାବନର ଯୁଗ, ଇନୋଭେସନର ଯୁଗ, ଡିଜିଟାଲର ଯୁଗ, ଆଉ ଆଗକୁ ମାଡି ଆସୁଛି ଆମର AI, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ଗୋଟେ ସ୍ରୋତ ଆମକୁ ଆସିକିରି ଏବେ ଧକ୍କା ଦେବାରେ ଲାଗିଛି। ଯଦି ଆମର ଯୁବପିଢ଼ି ଏଥିପାଇଁ ପ୍ରସ୍ତୁତ ନ ହେବେ, ତାହେଲେ ଏ ପ୍ରକାର ଯୋଉ ଆଶୁ ପରିବର୍ତ୍ତନ ହଉଛି, ସେ ଆଶୁ ପରିବର୍ତ୍ତନ ପାଇଁ ସେମାନେ ଠିକ ବା ପଦକ୍ଷେପ ସେମାନେ ନେଇପାରିବେ ନାହିଁ। ତେଣୁ AI ଆମ ପାଇଁ ଗୋଟେ କୃତ୍ରିମ ବୁଦ୍ଧିମତା ଆମ ପାଇଁ ଗୋଟେ ବଡ ସମସ୍ୟା। ଆମେ ଟେକ୍ନୋଲୋଜିକାଲି ପ୍ରାଦ୍ୟୋଗିକ କ୍ଷେତ୍ରରେ ବିଦେଶୀ ତୁଳନାରେ ଏତେଟା ଆଡଭାନ୍ସ ନୁହଁ, ଆଉ ଆମ ପାଖରେ ବି ଏତେ ପ୍ରକାର ଟେକ୍ନୋଲୋଜି ନାହିଁ। ଟେକ୍ନୋଲୋଜି ପାଇଁ ତ ଆମେ ଚେଷ୍ଟା କରୁଛୁ ସବୁଆଡ଼ରୁ ଆଣିବା ପାଇଁ, କିନ୍ତୁ ତାକୁ ଆଣିକିରି ପୁଣି ଆମର ନିଜର ଉଦ୍ଭାବନ ଶକ୍ତି ଦେଖେଇବାକୁ ପଡିବ, ଏବଂ ସେଗୁଡାକ ସେତେବେଳେ ଯେତେବେଳେ ଆମର ଉଦ୍ଭାବନଟା ହେଇପାରିବ, ସମୟ ଉପଯୋଗୀ ଉଦ୍ଭାବନ ହେଇପାରିବ, ଯୁବପିଢ଼ି ସେଥିରେ ସେମାନଙ୍କର ବହୁତ ଦକ୍ଷତା ଅଛି, ସବୁବେଳେ ପ୍ରବର୍ତ୍ତାଇ ଦିଆଯିବ ଯେ ତମେ ନୂଆ ନୂଆ କିଛି କର, ତାହେଲେ ଯେମିତି ଚାଇନା ଡେଭଲପ କରୁଛି, କୋରିଆ ଡେଭଲପ କରୁଛି, ଆମେ ମଧ୍ୟ ବୋଧେ ଏସିଆରେ ସେମିତି ହେଇପାରିବା। ଯେତିକି ଆମର ସମ୍ବଳ ଅଛି, ଯେତିକି ଆମେ କରିପାରିବା, ଆମର ଏଇ ଯୁବପିଢ଼ିର ଯେତିକି ଦକ୍ଷତା ଅଛି, ତାକୁ ନେଇକିରି ଆମର ଶିକ୍ଷାକୁ ସେଥିରେ ସଂଯୋଗିତ କରିବାକୁ ପଡିବ। ତା ସହିତ ଯୁବକ ମାନଙ୍କର ମଧ୍ୟ ଅନେକ ମାନେ ଯେମିତି ଅତି ଶୀଘ୍ର ଫଳ ମିଳିଯିବ କିମ୍ବା ବହୁତ ଶୀଘ୍ର କିଛି ନହେଲେ ସେମାନେ ଯେମିତି ହତୋତ୍ସାହ ହେଇ ପଡୁଛନ୍ତି, ଏଇସବୁ ଗୁଡାକ ପାଇଁ ଟିକେ ସଂଯତ ହେଇକିରି ସେମାନଙ୍କୁ ଚିନ୍ତା କରିବାକୁ ପଡିବ, ଦମ୍ଭ ଧରି ରହିବାକୁ ପଡିବ। ତଥାପି ଯୁବକମାନେ ଅତି ତାଙ୍କ ମନରେ ସବୁବେଳେ ଗୋଟେ ଆକାଂକ୍ଷା ରହିଥାଏ, ପିଲାଦିନରୁ ସେମାନଙ୍କ ମନରେ ଗୋଟେ ଆକାଂକ୍ଷା ରହିଥାଏ ସେମାନେ କିଛି ଗୋଟେ କରିବେ, କିନ୍ତୁ ସେଇଟାକୁ ସେମାନେ ସଫଳ କରିବା ପାଇଁ ତାଙ୍କ ମନରେ ଗୋଟେ ମାନସିକ ପ୍ରସ୍ତୁତି ଆବଶ୍ୟକ, ସରକାରୀ ସହାୟତା ଆବଶ୍ୟକ, ପାରିବାରିକ ସହଯୋଗ ଆବଶ୍ୟକ, ଏକ ଆଦର୍ଶ ଅହିଂସାର ବାତାବରଣ ଆବଶ୍ୟକ। ସରକାରଙ୍କ ତରଫରୁ ତ ବହୁତ ଗୁଡ଼ିଏ ଯୋଜନା ସୃଷ୍ଟି ହେଇଛି, ଯୁବକମାନଙ୍କୁ ନିଯୁକ୍ତି ଯୋଗାଇ ଦେବା ପାଇଁ, ସେମାନଙ୍କୁ ଉତ୍ସାହିତ କରିବା ପାଇଁ, ସେମାନଙ୍କୁ ପ୍ରଶିକ୍ଷିତ କରିବା ପାଇଁ, ବର୍ତ୍ତମାନ ଯେତେ ସବୁ ଯୋଜନା ଅଛି ଆମର ଯୁବକମାନେ ଯଦି ସେସବୁର ଉପଯୋଗ କରିବେ ଏବଂ ଅହିଂସାକୁ ଅନୁସରଣ କରି ଯଦି ସେମାନେ ଆଗେଇ ଯିବେ, ଆମ ଦେଶ ଆହୁରି ସୁନ୍ଦର ହେଇପାରିବ। କାହିଁକି ନା ଶାନ୍ତିପୂର୍ଣ୍ଣ ଅବସ୍ଥାରେ ହିଁ ଉନ୍ନତି ସମ୍ଭବ, ହିଂସା ମାଧ୍ୟମରେ କେବେ ହେଲେ କୌଣସି ଦେଶର ବିକାଶ ହେଇନାହିଁ, ଧ୍ୱଂସ ଆଡ଼କୁ ସେଇଟା ସୂଚନା ଦିଏ। ତେଣୁ ଆମର ଯୁବପିଢ଼ି ଯଦି ସରକାରଙ୍କର ଏସବୁ ଯେତେ ଯୋଜନା ଅଛି ତାର ସୁଯୋଗ ନେଇ ନିଜକୁ ଆହୁରି ସମୃଦ୍ଧ କରିପାରିବେ, ସେମାନେ ବି ସମୃଦ୍ଧ ହେବେ, ଦେଶ ମଧ୍ୟ ସମୃଦ୍ଧ ହେବ।

0: କରୁଣ।
1: ଶୁଣୁଥିଲେ ଆଲୋଚନା ଅହିଂସାର ପଥ ହେଉ ଯୁବପିଢ଼ିଙ୍କ ଆଦର୍ଶର ପଥ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ଡକ୍ଟର ସ୍ନେହଲତା ପଣ୍ଡା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ

ରାଜ୍ୟ କାର୍ଯ୍ୟାଳୟଠାରେ ଜାରି ରହିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଏବଂ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ରର ଅନୁମାନ।

0: ପୁରୀରୁ ମହାପ୍ରଭୁଙ୍କ ଦର୍ଶନ ସାରି ଶ୍ରୀ ନବୀନ ବୈଠକରେ ଯୋଗ ଦେଇଛନ୍ତି। ପୂର୍ବରୁ ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଶ୍ରୀ ନବୀନଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାଂଗଠନିକ କାର୍ଯ୍ୟଧାରା ଓ ଓଡ଼ିଶାର ଆର୍ଥିକ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇ ଶ୍ରୀ ନବୀନ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ପ୍ରତ୍ୟେକ ଘରେ ପହଞ୍ଚାଇବା ଆବଶ୍ୟକ। ସୁଭଦ୍ରା, ଆୟୁଷ୍ମାନ ଏବଂ ସମବାୟ କଲ୍ୟାଣ ଯୋଜନାଗୁଡ଼ିକରୁ ଯୋଗ୍ୟ ହିତାଧିକାରୀମାନେ ସିଧାସଳଖ ଲାଭ ଉଠାଇବା ଜରୁରୀ ବୋଲି ଶ୍ରୀ ନବୀନ ଗୁରୁତ୍ୱାରୋପ କରିଥିଲେ। ବୈଠକ ପରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେବେ। କୃଷିକ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ସହ କୃଷିକ୍ଷେତ୍ର ସହିତ ଜଡ଼ିତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯିବ। ସମ୍ମିଳନୀରେ ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବେ। ସୁପ୍ରିମକୋର୍ଟଙ୍କ ପରେ ଓଡ଼ିଶା ହାଇକୋର୍ଟ ଭର୍ଚୁଆଲ ମୋଡ୍ରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଆସନ୍ତାକାଲି ଏବଂ 21 ତାରିଖ ଦିନ ଭର୍ଚୁଆଲ ମୋଡ୍ରେ ହାଇକୋର୍ଟ ଚାଲିବ। ଏହା ସହିତ ଗ୍ରୀଷ୍ମ ଅବକାଶକାଳୀନ କୋର୍ଟ ମଧ୍ୟ ଭର୍ଚୁଆଲ ମୋଡ୍ରେ ହେବ। ଏହି ସମୟରେ 50% କର୍ମଚାରୀ କୋର୍ଟରେ ଉପସ୍ଥିତ ରହିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ପୁଞ୍ଜିବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ସେବିର ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲିବ। ଏନେଇ ସେବିର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି। ସେବିର ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଏହି କେନ୍ଦ୍ର କାର୍ଯ୍ୟ କରିବ ଏବଂ ନିବେଶକମାନଙ୍କ ଅଭିଯୋଗର ସମାଧାନ, ସଚେତନତା କାର୍ଯ୍ୟକ୍ରମ, ସହାୟତା ଏବଂ ସ୍ଥାନୀୟ କ୍ଷେତ୍ରରେ ସମନ୍ୱୟକୁ ଗୁରୁତ୍ୱ ଦେବ। ନୂତନ ଶାଖା ଓଡ଼ିଶାରେ ନିବେଶକଙ୍କ ସମେତ ଅଂଶୀଦାରମାନଙ୍କ ଅଧିକ ଯୋଗଦାନ ସହ ଆର୍ଥିକ ବଜାରରେ ଓଡ଼ିଶାର ଯୋଗଦାନକୁ ନିୟନ୍ତ୍ରିତ କରିବ ବୋଲି ଜଣାପଡ଼ିଛି। ରାଜ୍ୟରେ ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମତୀ ଗର୍ଗ କହିଛନ୍ତି, ରାଜ୍ୟରେ ତୈଳ ସଙ୍କଟ ନାହିଁ, ବେଆଇନ ମହଜୁଦକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟ ଶାସନ ସଚିବ ଜନସାଧାରଣଙ୍କୁ ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି।
1: ବର୍ତ୍ତମାନ ସର୍ଟେଜ ନାହିଁ, ପେଟ୍ରୋଲ ଡିଜେଲ ଏଲ୍ପିଜି ର ବି ନାହିଁ, ଅନ୍ନେସେସାରିଲି ଭିଡ଼ କରିବା ନାହିଁ, ଅନ୍ନେସେସାରିଲି ହୋର୍ଡିଂ କରିବା ନାହିଁ, ଅଛି ଆଭେଲେବିଲିଟି, ଅଛି ପାଇପଲାଇନ୍ ବି ଅଛି, ତାହେଲେ ବର୍ତ୍ତମାନ କିଛି ପ୍ରୋବ୍ଲେମ ନାହିଁ। ଯେହେତୁ ୱେଷ୍ଟ ଏସିଆରେ ଏମିତି କ୍ରାଇସିସ ହେଇଛି, ତାକୁ ଦେଖି ଦେଖିକରି ଏସବୁ ଜାଗାରେ ସୃଷ୍ଟି ହେଉଛି ଆଣ୍ଡ ଆମେ ମନିଟର କରୁଛୁ ଯେ ବର୍ତ୍ତମାନ ଷ୍ଟକ୍ କେତେ ଅଛି।
0: ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣର ଅବଧିକୁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଫର୍ମ ପୂରଣର ଅବଧି ଆଜି ଶେଷ ହେବାର ଥିଲା। ଜୁଲାଇ ମାସ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ସେହିଦିନ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ ସିଏଚ୍ଏସ୍ଇ ୱେବ୍ସାଇଟ୍ oorissaresults.nic.inରେ ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ସୁପ୍ରିମକୋର୍ଟର ଆସନ୍ତା 21, 22, and 23 ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଲୋକ ଅଦାଲତରେ ଅଂଶଗ୍ରହଣ କରିବାକୁ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି। ଏହି ସମାଧାନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆବେଦନକାରୀ କିମ୍ବା ସେମାନଙ୍କ ଓକିଲ ସୁପ୍ରିମକୋର୍ଟର ସରକାରୀ ୱେବ୍ସାଇଟ୍ www.sci.gov.in ଆସନ୍ତା 31 ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ। ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କ୍ରମବିକଶିତ ସହରାଞ୍ଚଳ ଶାସନ ଗଠନ ତନ୍ତ୍ର ଏବଂ ନାଗରିକ କୈନ୍ଦ୍ରିକ ଆଭିମୁଖ୍ୟ ବିଷୟରେ ବିସ୍ତୃତ ଧାରଣା ପ୍ରଦାନ ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା କ୍ୟାଡରର 2025 ବ୍ୟାଚ୍ର 6 ଜଣ ଆଇଏଏସ୍ ପ୍ରୋବେସନାଲ୍ଙ୍କ ଦକ୍ଷତା କର୍ମଶାଳା ଆୟୋଜିତ ହୋଇଯାଇଛି। ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ବିଭାଗର ବରିଷ୍ଠ ଅଧିକାରୀ ଓ ବିଭାଗୀୟ ମୁଖ୍ୟମାନେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ କାର୍ଯ୍ୟକଳାପ, ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ଏବଂ ଆନୁଷ୍ଠାନିକ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଦ୍ରୁତ ସହରୀକରଣର ଆହ୍ୱାନର ମୁକାବିଲା ଏବଂ ହିତାଧିକାରୀ କେନ୍ଦ୍ରିକ

0: ଶାସନର ଆବଶ୍ୟକତା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। ଭଦ୍ରକ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଦିଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏଏସ୍ଆଇଆର୍ 2026 ସମ୍ପର୍କିତ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକାରେ ସ୍ୱଚ୍ଛତା ବଜାୟ ରଖିବା ସହିତ ନିର୍ବାଚନ ପ୍ରକ୍ରିୟାକୁ ସୁଦୃଢ଼ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ କେନ୍ଦ୍ର ସରକାରଙ୍କ ଜନଭାଗିଦାରୀ ଅଭିଯାନ ସବ୍ସେ ଦୂର ସବ୍ସେ ପହେଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏ କାର୍ଯ୍ୟକ୍ରମରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ସମସ୍ତ 285 ଗ୍ରାମରେ ସଚେତନତା ଶିବିର, ଅଭିଯୋଗ ଗ୍ରହଣ, ମାଗଣା ସ୍ୱାସ୍ଥ୍ୟ ଶିବିର ଆଦି କରାଯିବ। କଳାହାଣ୍ଡି ଜିଲ୍ଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବା ଅଭିଯୋଗ ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଉପରେ ଚଢ଼ଉ କରାଯାଇଛି। ତୈଳ ମହଜୁଦକାରୀ ଓ କଳାବଜାରୀ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ 1955 ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଚାଲିଥିବା ଆରାଧ୍ୟ ଦେବୀ ମା' ରାମାୟଣ ମା' ଠାକୁରାଣୀ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଛତ୍ରପୁର ମହୋତ୍ସବ ସ୍ଥାନୀୟ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଯାଇଛି। ଆସନ୍ତା ଜୁନ୍ 1ରୁ 5 ତାରିଖ ପର୍ଯ୍ୟନ୍ତ ଛତ୍ରପୁର ମହୋତ୍ସବ ଚାଲିବ। ମହୋତ୍ସବରେ 150 ଷ୍ଟଲ୍ ଖୋଲାଯିବ, 30 ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ଗୁଡ଼ରୀ ବ୍ଲକ ସଭାଗୃହରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଆଜି ମୋଟ 31 ଅଭିଯୋଗର ଶୁଣାଣି କରାଯାଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ଅନୁଷ୍ଠିତ ଶିବିରରେ ମୋଟ 84 ଅଭିଯୋଗର ଶୁଣାଣି କରାଯାଇ 21 ମାମଲାର ତତ୍କାଳ ସମାଧାନ କରାଯାଇଥିଲା। ମାଲକାନଗିରି ବ୍ଲକ ବିଏଲପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମୋଟ 28 ଅଭିଯୋଗର ଶୁଣାଣି କରାଯାଇଥିଲା। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତାବଡ଼ା ଗ୍ରାମ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ 67 ଅଭିଯୋଗର ଶୁଣାଣି କରାଯାଇଥିଲା। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 94 ଅଭିଯୋଗ ଗ୍ରହଣ କରାଯାଇଥିଲା। ରାଜ୍ୟରେ କିଛି ଦିନର ବ୍ୟବଧାନ ପରେ ଦିନର ତାପମାତ୍ରା ପୁଣି ଥରେ ବୃଦ୍ଧି ପାଇଛି। ବିଶେଷକରି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି। ଆଜି ଅପରାହ୍ନରେ ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 5 ଦିନ ମଧ୍ୟରେ ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅପରପକ୍ଷରେ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ହେବାର ସମ୍ଭାବନା ଥିବାରୁ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଗରମ ଏବଂ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ବ୍ୟାପକ ଜନସ୍ୱାସ୍ଥ୍ୟ ପରାମର୍ଶବଳୀ ଜାରି କରାଯାଇଛି। ପରାମର୍ଶବଳୀରେ ପର୍ଯ୍ୟାପ୍ତ ପରିମାଣର ଜଳପାନ, ପ୍ରଖର ସୂର୍ଯ୍ୟକିରଣରୁ ଦୂରେଇ ରହିବା, ହାଲୁକା ସୂତା ପୋଷାକ ପରିଧାନ ଏବଂ କାକୁଡ଼ି ତରଭୁଜ ଭଳି ଋତୁକାଳୀନ ଫଳ ତଥା ପାନୀୟ ସେବନ ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ମୁଣ୍ଡ ବୁଲାଇବା, ମୁଣ୍ଡ ବିନ୍ଧା, ବାନ୍ତି ଲାଗିବା, ମାନସିକ ଅସ୍ଥିରତା, ଶରୀରର ତାପମାତ୍ରା ବୃଦ୍ଧି, ଶରୀରରେ ଜଳୀୟ ଅଂଶ କମିଯିବା, ଅଚେତ ହେବା ଭଳି ଲକ୍ଷଣ ପ୍ରତି ସତର୍କ ରହିବାକୁ ଲୋକମାନଙ୍କୁ ସଚେତନ କରାଯାଇଛି। ଅଂଶୁଘାତକୁ ଏକ ଜରୁରୀକାଳୀନ ପରିସ୍ଥିତି ଭାବେ ଚିହ୍ନଟ କରାଯାଇ ତୁରନ୍ତ ଚିକିତ୍ସା ପ୍ରଦାନ ବ୍ୟବସ୍ଥା କରାଯାଇଛି। ଅଂଶୁଘାତ ଜନିତ ପରିସ୍ଥିତିରେ ଲୋକମାନଙ୍କୁ ହେଲ୍ପଲାଇନ୍ ନମ୍ବର 108 ଏବଂ 102କୁ କଲ୍ କରିବାକୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଜାରି ରହିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ପର୍ଯ୍ୟନ୍ତ ବୃଦ୍ଧି ଏବଂ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ରର ଅନୁମାନ। ଆଞ୍ଚଳିକ ସମ୍ବାଦ ଶେଷ ହେଲା।
1: ବାପାଙ୍କୁ ସରପ୍ରାଇଜ୍ ଦେବି, ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
2: ରହିଯା ବୁଦ୍ଧୁ।
1: କଣ ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ସ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି।
2: ଓ ତୁ ବୁଝିଗଲୁ ନା? ରିଲାକ୍ସ।
1: କିନ୍ତୁ କାର୍ ଜିତି ଯାଇଥିଲେ ବାପା ହୋମୱାର୍କ କରାଇ ନଥାନ୍ତେ।
3: RBI କହେ ସ୍ମାର୍ଟ ବନ କୁଲ ରୁହ।
2: ଅସଲି ନୋଟ ରେ କହିକି ଖେଳୁଛୁ।
4: ବ୍ରୋ, ଏଇଟା ଫଟା ଅଛି।
2: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ
1: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
4: ବାଃ, ନୂଆ ନୋଟ ମିଳିବ?
2: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: RBI କହେ ସ୍ମାର୍ଟ ବନ କୁଲ ରୁହ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଆଜିର ପ୍ରସଙ୍ଗ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବିଶ୍ୱ ମାନବ ସଭ୍ୟତାକୁ ସଂରକ୍ଷଣ, ଶିକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ସାଂସ୍କୃତିକ ବୁଝାମଣାକୁ ସୁଦୃଢ଼ କରିବାରେ ସଂଗ୍ରହାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସାଂସ୍କୃତିକ ବିନିମୟ, ଲୋକଙ୍କ ମଧ୍ୟରେ ସହଯୋଗ ଏବଂ ଶାନ୍ତିର ଏକ ବଳିଷ୍ଠ ମାଧ୍ୟମ ହେଉଛି ସଂଗ୍ରହାଳୟ। ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ 1977 ଆନ୍ତର୍ଜାତିକ ସଂଗ୍ରହାଳୟ ପରିଷଦ ଗଠନ କରାଯାଇଥିଲା। ସେବେଠାରୁ ପ୍ରତ୍ୟେକ ବର୍ଷ ମେ ମାସ 18 ତାରିଖକୁ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଇ ଆସୁଛି। ମାନବ ସମାଜକୁ ଜ୍ଞାନ ପ୍ରଦାନ କରିବା, ସତ୍ୟ ବିଷୟରେ ସଚେତନତା ସୃଷ୍ଟି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ସଂଗ୍ରହାଳୟଗୁଡ଼ିକରୁ ଅତୀତ ସମ୍ପର୍କରେ ଜ୍ଞାନ ମିଳିବା ସହିତ ନୂଆ ବିଚାର ପାଇଁ ମାର୍ଗ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ସାମୂହିକ ସ୍ମୃତି ସଂରକ୍ଷଣ ମାଧ୍ୟମରେ ପରବର୍ତ୍ତୀ ପିଢ଼ିକୁ ଇତିହାସ ସମ୍ପର୍କରେ ସଚେତନ କରିବା ଏବଂ ସାଂସ୍କୃତିକ ବୈଭବକୁ ଅଧିକ ସମାବେଶୀ କରିବା ଉପରେ ଚଳିତ ବର୍ଷର ପ୍ରସଙ୍ଗ ଆଲୋକପାତ କରୁଛି। ଭାରତରେ ସଂଗ୍ରହାଳୟଗୁଡ଼ିକ କଳାକୃତିର ଭଣ୍ଡାର ନୁହନ୍ତି, ବରଂ ଗୋଟିଏ ଗୋଟିଏ ଜୀବନ୍ତ ପ୍ରତିଷ୍ଠାନ। ଦେଶର ସଭ୍ୟତା, ସ୍ୱାଧୀନତା ସଂଗ୍ରାମ, କଳାତ୍ମକ ଉତ୍କର୍ଷତା, ଜନଜାତି ପରମ୍ପରା, ବୈଜ୍ଞାନିକ ସଫଳତା ଏବଂ ଗଣତାନ୍ତ୍ରିକ ବିବର୍ତ୍ତନର କାହାଣୀ ସଂଗ୍ରହାଳୟଗୁଡ଼ିକ ହିଁ ବର୍ଣ୍ଣନା କରିଥାନ୍ତି। ସଂସ୍କୃତି ମନ୍ତ୍ରଣାଳୟ ମାଧ୍ୟମରେ କେନ୍ଦ୍ର ସରକାର ସଂଗ୍ରହାଳୟଗୁଡ଼ିକର ଆଧୁନିକୀକରଣ ଏବଂ ପରିଦର୍ଶକଙ୍କୁ ଏଥିରେ ସହଭାଗିତା କରିବା ଲକ୍ଷ୍ୟ ନେଇ ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱସ୍ତରୀୟ ଏହି ଐତିହ୍ୟ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ବିକଶିତ କରାଯାଉଛି। ଭାରତବର୍ଷରେ ବିଭିନ୍ନ ସ୍ତରର ଏବଂ ଭିନ୍ନ ଭିନ୍ନ ଭିତ୍ତିଭୂମି ବିଶିଷ୍ଟ ସଂଗ୍ରହାଳୟ ରହିଛି। ସେଥିମଧ୍ୟରେ ସର୍ବପୁରାତନ ସଂଗ୍ରହାଳୟ ଭାବେ କୋଲକାତାସ୍ଥିତ ଭାରତୀୟ ସଂଗ୍ରହାଳୟ ମାନ୍ୟତା ପାଇଛି। 1814 ମସିହାରେ ପ୍ରତିଷ୍ଠିତ ଏହି ସଂଗ୍ରହାଳୟ ଭାରତୀୟ ଉପମହାଦେଶର ସବୁଠାରୁ ପୁରୁଣା ଏବଂ ବୃହତ୍ ପ୍ରତିଷ୍ଠାନ। ସଂଗ୍ରହାଳୟରେ ବିଭିନ୍ନ ପ୍ରକାର ମୂର୍ତ୍ତି, ଜୀବାଶ୍ମ, ପୁରାତନ ପ୍ରଚଳିତ ମୁଦ୍ରା, ପାଣ୍ଡୁଲିପି, ଚିତ୍ରକଳା ଏବଂ ପ୍ରତ୍ନତାତ୍ତ୍ୱିକ ସମ୍ପତ୍ତି ଆଦି ରହିଛି। ଦିଲ୍ଲୀଠାରେ 1949 ମସିହାରେ ଜାତୀୟ ସଂଗ୍ରହାଳୟ ଗଠନ କରାଯାଇଥିଲା। ସେଠାରେ ହରପ୍ପା ଐତିହ୍ୟ, ବୌଦ୍ଧ ଧର୍ମ ସମ୍ବନ୍ଧୀୟ କଳାକୃତି, ପାଣ୍ଡୁଲିପି ତଥା ଅନ୍ୟାନ୍ୟ ବିବିଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିନିଧିତ୍ୱ କରୁଥିବା ପ୍ରାୟ 2 ଲକ୍ଷ ସାମଗ୍ରୀ ସଂରକ୍ଷିତ କରି ରଖାଯାଇଛି। ଦିଲ୍ଲୀରେ 1954 ମସିହାରେ ପ୍ରତିଷ୍ଠିତ ଭାରତୀୟ ଆଧୁନିକ କଳା ଗ୍ୟାଲେରୀ ଭାରତୀୟ କଳା ସଂସ୍କୃତିର ଏକ ନିଚ୍ଛକ ପ୍ରଦର୍ଶନ। ତେଲେଙ୍ଗାନାର ହାଇଦ୍ରାବାଦରେ ଥିବା ସାଲାରଜଙ୍ଗ ସଂଗ୍ରହାଳୟ ଦେଶର ସର୍ବୋତ୍ତମ କଳା ସଂଗ୍ରହାଳୟ ମଧ୍ୟରେ ଅନ୍ୟତମ। ଏଥିରେ ସାଲାରଜଙ୍ଗ ତୃତୀୟଙ୍କ ଦ୍ୱାରା ସଂଗୃହୀତ ହଜାର ହଜାର କଳାକୃତି ରହିଛି। କୋଲକାତାର ଅନ୍ୟ ଏକ ଉତ୍କର୍ଷ ସଂଗ୍ରହାଳୟ ହେଉଛି ଭିକ୍ଟୋରିଆ ମେମୋରିଆଲ ହଲ୍। ଏଥିରେ ଉପନିବେଶ ଯୁଗର ଇତିହାସ, ଚିତ୍ରକଳା, ସ୍ମାରକୀ ଏବଂ ବ୍ରିଟିଶ ଭାରତ ସହିତ ସଂଶ୍ଲିଷ୍ଟ ଦଲିଲ୍ଗୁଡ଼ିକୁ ସଂଗୃହୀତ କରି ରଖାଯାଇଛି। ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଦ୍ୱାରା ସଂଗୃହୀତ ସାମଗ୍ରୀ, ପାଣ୍ଡୁଲିପି, କ୍ଷୁଦ୍ର ଚିତ୍ରକଳା ଏବଂ ଜାତୀୟ ନେତାଙ୍କ ବ୍ୟକ୍ତିଗତ ସାମଗ୍ରୀରେ ପରିପୁଷ୍ଟ ହୋଇଛି ଆହ୍ଲାବାଦ ସଂଗ୍ରହାଳୟ। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ 1931 ମସିହାରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଅନ୍ୟାନ୍ୟ ସଂଗ୍ରହାଳୟଗୁଡ଼ିକ ମଧ୍ୟରେ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟ, PM ସଂଗ୍ରହାଳୟ, ଗାନ୍ଧୀ ସ୍ମୃତି ଓ ଦର୍ଶନ ସମିତି ଆଦି ରହିଛି। ଏକ ଜାତିର ସାମୂହିକ ସ୍ମୃତିକୁ ସଂରକ୍ଷଣ କରିବାରେ ଏହି ସଂଗ୍ରହାଳୟଗୁଡ଼ିକ ଉଲ୍ଲେଖନୀୟ ଭୂମିକା ନିର୍ବାହ କରି ଆସୁଛନ୍ତି। ଗବେଷଣା, ପର୍ଯ୍ୟଟନ ଏବଂ ସାଂସ୍କୃତିକ ସଚେତନତାକୁ ଏହି ସଂଗ୍ରହାଳୟଗୁଡ଼ିକ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। କେନ୍ଦ୍ର ସରକାର ସଂଗ୍ରହାଳୟ ଅନୁଦାନ ଯୋଜନା ପ୍ରଚଳନ ମାଧ୍ୟମରେ ନୂତନ ସଂଗ୍ରହାଳୟ ପ୍ରତିଷ୍ଠା, କାର୍ଯ୍ୟକ୍ଷମ ଥିବା ପ୍ରତିଷ୍ଠାନଗୁଡ଼ିକର ଆଧୁନିକୀକରଣ, ଡିଜିଟାଇଜେସନ୍, ବୃତ୍ତିଗତ ଦକ୍ଷତା ବୃଦ୍ଧି ଆଦି କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଡିଜିଟାଇଜେସନ୍ ଏବଂ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ମାଧ୍ୟମରେ ସଂଗ୍ରହାଳୟଗୁଡ଼ିକ ଅଧିକ ସୁଗମ ଓ ଆକର୍ଷଣୀୟ ହୋଇପାରୁଛି। ଏପରିକି ଦେଶରେ ରହିଥିବା ସଂଗ୍ରହାଳୟଗୁଡ଼ିକୁ ବିଶ୍ୱସ୍ତରକୁ ଉନ୍ନୀତ କରିବା ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିଆସୁଛନ୍ତି। ବର୍ତ୍ତମାନର ସଂଗ୍ରହାଳୟଗୁଡ଼ିକୁ ପାରସ୍ପରିକ ଶିକ୍ଷା କେନ୍ଦ୍ରରେ ପରିଣତ କରାଯାଉଛି। କର୍ମଶାଳା, ପଦଯାତ୍ରା, ସାଂସ୍କୃତିକ ପ୍ରଦର୍ଶନ ଏବଂ ସମ୍ପ୍ରଦାୟଙ୍କ ଅଂଶଗ୍ରହଣ ମାଧ୍ୟମରେ ସଂଗ୍ରହାଳୟଗୁଡ଼ିକ ଜ୍ଞାନ ପ୍ରଦାନର ଏକ ପ୍ରାଥମିକ ଉତ୍ସ ଭାବେ କାର୍ଯ୍ୟ କରୁଛି। ବିଶ୍ୱର ସର୍ବବୃହତ୍ ବିଜ୍ଞାନ ସଂଗ୍ରହାଳୟ ଏବଂ କେନ୍ଦ୍ରଗୁଡ଼ିକ ମଧ୍ୟରେ ଯୋଗାଯୋଗ ଜନିତ ପରିଚାଳନାକୁ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ଅଧିକ ସଶକ୍ତ କରିପାରୁଛି। ଏହା ମାଧ୍ୟମରେ ବିଜ୍ଞାନ ଭିତ୍ତିକ ପ୍ରଦର୍ଶନୀ ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମଗୁଡ଼ିକ ଅଧିକ ଲୋକାଭିମୁଖୀ ହୋଇପାରୁଛି।

ଆକାଶବାଣୀ ସମ୍ବଲପୁର ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

0: ଶ୍ରୀଗଣ୍ଡ ତାଙ୍କର ପ୍ରତିକ୍ରିୟା କହିଛନ୍।
1: ପ୍ଲସ୍ ଟୁ ବୋର୍ଡ ଏକ୍ଜାମର ରିଜଲ୍ଟ ଆମେ ଆସନ୍ତା 20 ତାରିଖ ଭିତରେ ରିଜଲ୍ଟ ଘୋଷଣା କରିବୁ। ତା ପାଇଁ ସବୁ ପ୍ରକାର ପ୍ରସ୍ତୁତ ସରିଛି। ପ୍ରାୟ 20 ତାରିଖ 12:30 ଘଣ୍ଟେ ଭିତରେ ରିଜଲ୍ଟ ପ୍ରକାଶ ପାଇବ। ଆମର ଏଥିରେ ଆର୍ଟ୍ସ ହଉ, କମର୍ସ ହଉ, ସାଇନ୍ସ ଏସବୁ ଷ୍ଟ୍ରିମ୍ରେ 401,623 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥାନ୍ତି। ପିଲାମାନେ ଯେମିତି ସୁବିଧାରେ ତାଙ୍କର ରିଜଲ୍ଟ ପାଇପାରିବେ ୱେବସାଇଟ୍ ମାଧ୍ୟମରେ ତାର ବି ପ୍ରସ୍ତୁତି।
0: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ତରଫ ପରିଚାଳିତ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ଭରବାର ସମୟକେ ବଢ଼ାଯାଇଛି। ମେଟ୍ରିକ୍ ସପ୍ଲିମେଣ୍ଟାରୀ ଫର୍ମ ଫିଲଅପ୍ ଲାଗି ଧାରିଜ ସମୟ ଆଜି ଶେଷ ହେଉଥିଲା, ହେଲେ ଏ ସମୟ ଆଇବା 25 ତାରିଖ ତକ ବଢ଼ାଯାଇଛି। ବୋର୍ଡ ତରଫ ସୂଚନା ଦିଆଯାଇଛି। ଦେଶରେ ଦେଖାଦେଇଥିବା ତେଲ ସଙ୍କଟକେ ନଜରଥି ରଖିକରି ଓଡ଼ିଶା ହାଇକୋର୍ଟ ଆଭାସୀ ଜରିଏ ଚାଲବା। ଆଇବା କାଲି ଆଉ 21 ତାରିଖ ହାଇକୋର୍ଟ ଆଭାସୀ ଜରିଏ ଚାଲବା। ଇତାର ସହିତ ଖରା ଛୁଟି ସମୟଥି ଭିଲ୍ କୋର୍ଟ ଆଭାସୀ ଜରିଏ କାମ କରବା। ଆଉ ଇ ସମୟଥି ଖାଲି 50% କର୍ମଚାରୀ କୋର୍ଟ ନ ଉପସ୍ଥିତ ରହିବେ ବୋଲି ଓଡ଼ିଶା ହାଇକୋର୍ଟଙ୍କ ତରଫ ନୋଟିସ୍ ଜାରି କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁଞ୍ଜି ବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଆଉ ବିନିମୟ ବୋର୍ଡ ସେବିର ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରନ ଖୁଲ୍ବା। ଏ ବାବଦେ ସେବିର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍। ସେବିର ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନ ଥି ଏ କେନ୍ଦ୍ର କାମ କରବା। ଆଉ ନିବେଶକମାନଙ୍କର ଅଭିଯୋଗର ସମାଧାନ, ସଚେତନତା କାର୍ଯ୍ୟକ୍ରମ, ସାହାଜ ଆଉ ସ୍ଥାନୀୟ କ୍ଷେତ୍ରଥି ସମନ୍ୱୟକେ ଜୋର ଦେବା। ନୂଆ ଶାଖା ଓଡ଼ିଶାର ନିବେଶକମାନଙ୍କର ସହିତ ଅଂଶୀଦାରମାନଙ୍କର ଐତକା ଯୋଗଦାନ ସହିତ ଆର୍ଥିକ ବଜାରଥି ଓଡ଼ିଶାର ଯୋଗଦାନକେ ନିୟନ୍ତ୍ରିତ କରବା ବୋଲି ଜଣାପଡ଼ିଛି। ସେବିର ଏହି ନୂଆ ପଦକ୍ଷେପ ଲାଗି ରାଜ୍ୟ ସୁରକ୍ଷିତ ନିବେଶ ପରିବେଶ ତିଆର ହେବାର ସହିତ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆହୁରି ବଢ଼ବା ବୋଲି ଶ୍ରୀ ପାଣ୍ଡେ କହିଛନ୍। ଆଇବାକେଲ ଭାରତୀୟ ମ୍ୟୁଚୁଆଲ ଫଣ୍ଡ ସଂଘ ଆମ୍ଫିର ଗୋଟିଏ କାର୍ଯ୍ୟକ୍ରମଥି ଯୋଗ ଦେବାର ଲାଗି ଶ୍ରୀ ପାଣ୍ଡେ ଭୁବନେଶ୍ୱର ଗସ୍ତଥି ଆସୁଛନ୍। ରାଜ୍ୟ ତୈଳ ଯୋଗାଣ ସ୍ଥିତିକେ ନେଇକରି ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତାରେ ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ତେଲ କମ୍ପାନୀ ଅଧିକାରୀ ଆଉ ଭିନ୍ ଭିନ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିକରି ସ୍ୱାଭାବିକ ତେଲ ଯୋଗାଣ ବାବଦେ ଆଲୋଚନା କରିଛନ୍। ରାଜ୍ୟ ଇହାଦେ ତେଲ ସଙ୍କଟ ନାଇଁନ, ବେଆଇନ ମହଜୁଦକାରୀଙ୍କ ଉପରେ ଜିଲ୍ଲାପାଳମାନେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଶ୍ରୀମତୀ ଗର୍ଗ କହିଛନ୍।
2: LPG, पेट्रोल, डीजल, अन्य अन्य कमोडिटीज वर्तमान शॉर्टेज नहीं। मु आपण मनंको जरिया रे सबु लोकंकु एटा कहिबा को चाहे जे अननेसेसरीली भीड़ करिबा नहीं, होर्डिंग करिबा नहीं, अवेलेबिलिटी अछि, पाइपलाइन भी अछि, ताहले वर्तमान किछि प्रॉब्लम नहीं और से माने बिल्कुल नॉर्मल रे जदि जिबे तो सबु जगह रे तांकु मिलिबो।
0: भारतीय तैल निगम लिमिटेड IOCL रो CGM କମଲ ସିଲ୍ କହିଛନ୍, ପେଟ୍ରୋଲ, ଡିଜେଲ ଆଉ LPG ରାଇଜେ ଭରପୁର ମାତ୍ରାଥି ରହିଛି, ନିୟମିତ ଯୋଗାଣ ଜାରି ରହିଛି। ଆଉ ଗୁଜବକେ ବିଶ୍ୱାସ ନାଇଁ କରବା ଲାଗି ସେ ଲୋକଙ୍କୁ ପରାମର୍ଶ ଦେଇଛନ୍। ସଂଗ୍ରହାଳୟ ହେଉଛି ସାଂସ୍କୃତିକ ବିନିମୟ, ସଂସ୍କୃତିର ସମୃଦ୍ଧି, ଆପୋଷ ବୁଝାମଣାର ବିକାଶ, ଲୋକଙ୍କର ଭିତରେ ସହଯୋଗ ଆଉ ଶାନ୍ତିର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଏ ବାବଦେ ଲୋକମାନଙ୍କୁ ସଚେତନ କରବାର ଲାଗି ଆଜ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନ କରାଯାଉଛି। ଇଣ୍ଟରନ୍ୟାସନାଲ କାଉନସିଲ ଅଫ୍ ମ୍ୟୁଜିୟମ 1977 ଫି ବଛର ମେ 18 ତାରିଖ ଦିନ ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନ କରୁଛି। ଏ ବଛରର ବାର୍ତ୍ତା ହେଉଛି, ଗୋଟେ ବିଭାଜିତ ପୃଥିକେ ଏକ କର୍ସି ସଂଗ୍ରହାଳୟ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଜନଶୁଣାଣୀ ଶିବିର ଆୟୋଜ ହୋଇଯାଇଛି। ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ କାର୍ଯ୍ୟାଳୟଠାରେ ହୋଇଥିବାର ଜନଶୁଣାଣୀ ଶିବିରଠି 40 ଅଭିଯୋଗ ଆସିଥିଲା। ବୌଦ୍ଧ ଜିଲ୍ଲା କଣ୍ଟାମାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବାର ଜନଶୁଣାଣୀ ଶିବିରଟି 67 ଅଭିଯୋଗ ଆସିଥିବା ବେଳେ 14 ତୁର୍ତ୍ତି ସମାଧାନ କରାଯାଇଛି। ନୂଆପଡ଼ା ଜିଲ୍ଲା କୋମନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବାର ଶିବିରଟି 57 ଅଭିଯୋଗର ଶୁଣାଣି କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଲପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ହୋଇଥିବାର ଶୁଣାଣି ଶିବିରଟି 62 ଅଭିଯୋଗ ଆସିଥିଲା। ସେଥିଭିତରୁ 18 ସମସ୍ୟାର ତୁର୍ତ୍ତି ସମାଧାନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ରିଆମାଲ ବ୍ଲକ ତାବଡ଼ା ଗ୍ରାମ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ହୋଇଥିବାର ଶିବିରଟି 67 ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସମ୍ବଲପୁର ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଆଉ ଜିଲ୍ଲା ଦୌରା ଜଜ୍ ପ୍ରଜ୍ଞା ପାଣିଗ୍ରାହୀଙ୍କ ନିର୍ଦ୍ଦେଶ ଦେଇ ସମ୍ବଲପୁର ସିଭିଲ କୋର୍ଟ ବିକଳ୍ପ ସମାଧାନ କେନ୍ଦ୍ରର ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ଗୋଟିଏ ଆଇନ ସଚେତନତା ଶିବିର ହୋଇଯାଇଛି। ଶିବିରଥି ସହରର ବର୍ଜ୍ୟବସ୍ତୁ ପରିଚାଳନା ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ସଭାଥି ସମାଧାନ ସମାରୋହ ଶୀର୍ଷକ गोटे खास लोक अदालत।

0: ସକାଳ ବା ସଞ୍ଜ, ଦିନ ଅବା ରାତି, ଆକାଶବାଣୀ ସବୁ ସମୟର ସାଥୀ।
1: ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସନ୍ଧ୍ୟା 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ।
2: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୈତିକ ଭାଗିଦାରୀରେ ପରିଣତ କରିବା ଦିଗରେ ପ୍ରତିବଦ୍ଧତା ସ୍ପଷ୍ଟ କଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଇଟାଲୀ ଗସ୍ତ। ଭିଏତନାମ ଓ ଦକ୍ଷିଣ କୋରିଆ ସହିତ ଭାରତର ରଣନୈତିକ ସାମରିକ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ହାନୋଇରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ। ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା। ଭୁବନେଶ୍ୱରରେ ଆସନ୍ତାକାଲି ଆୟୋଜିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍ର ବ୍ୟାଟିଂ କରିବାକୁ ନିଷ୍ପତ୍ତି। ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୈତିକ ଭାଗିଦାରୀରେ ପରିଣତ କରିବା ଦିଗରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ସହମତି ପ୍ରକାଶ କରିଛନ୍ତି। ଆଜି ଓସ୍ଲୋଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ନରୱେ ପ୍ରତିପକ୍ଷ ଜୋନାସ୍ ଗାର୍ ଷ୍ଟୋର୍ଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ତଥା ପ୍ରତିନିଧିସ୍ତରୀୟ ଆଲୋଚନା ସମୟରେ ଏହି ମତ ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସ୍ୱଚ୍ଛ ଶକ୍ତି, ନୀଳ ଅର୍ଥନୀତି ଏବଂ ସବୁଜ ପରିବେଶ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଏହି ରଣନୈତିକ ଭାଗିଦାରୀ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଆଲୋଚନାରେ ଉଭୟ ନେତା ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ବାଣିଜ୍ୟ ଓ ପୁଞ୍ଜିନିବେଶ, ନୀଳ ଅର୍ଥନୀତି, ଅକ୍ଷୟ ଶକ୍ତି, ଶିକ୍ଷା, ବିଜ୍ଞାନ କାରିଗରୀ କୌଶଳ, କୃତ୍ରିମ ବୁଦ୍ଧିମତା, ମହାକାଶ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗଗୁଡ଼ିକ ସ୍ଥାନ ପାଇଥିଲା। ଅର୍ଥନୀତି ଭାଗିଦାରୀ ବୁଝାମଣାପତ୍ର ବିଶେଷ କରି ବାଣିଜ୍ୟ, ବୈଷୟିକ ଜ୍ଞାନକୌଶଳ ଏବଂ ନିଯୁକ୍ତି ସୃଷ୍ଟି ଆଦି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବା ଉପରେ ଉଭୟ ନେତା ନିଜର ସମ୍ମତି ପ୍ରକାଶ କରିଛନ୍ତି। ଆଲୋଚନା ପରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଏକ ଯୁଗ୍ମ ପ୍ରେସ୍ ବିବୃତ୍ତି ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଗତବର୍ଷ ତାଙ୍କର ନରୱେ ଗସ୍ତ କରିବାର କାର୍ଯ୍ୟସୂଚୀ ଥିଲା, ମାତ୍ର ପହଲଗାମ ଆତଙ୍କବାଦ ଆକ୍ରମଣ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା। ଭାରତ ବିରୁଦ୍ଧରେ ଆତଙ୍କବାଦ ଆକ୍ରମଣ ସମୟରେ ନରୱେ ଭାରତକୁ ଦୃଢ଼ ସମର୍ଥନ ଦେଇଥିବାରୁ ଶ୍ରୀ ମୋଦି ଧନ୍ୟବାଦ ଦେବା ସହିତ ଏହା ପ୍ରକୃତ ବନ୍ଧୁତ୍ୱର ପ୍ରତିଫଳନ ବୋଲି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଗତବର୍ଷଠାରୁ କାର୍ଯ୍ୟକାରୀ ହୋଇଥିବା ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ସହିତ ବାଣିଜ୍ୟ ଅର୍ଥନୀତି ଭାଗିଦାରୀ ରାଜିନାମା ଭାରତ ନରୱେ ମଧ୍ୟରେ ପ୍ରଗତି ଓ ସମୃଦ୍ଧିର ଏକ ବ୍ଲୁ ପ୍ରିଣ୍ଟ ଭାବେ କାର୍ଯ୍ୟ କରୁଛି। ଏହାଛଡ଼ା ଇଣ୍ଡୋ ପାସିଫିକ୍ ଓସିଆନ୍ସ ଇନିସିଏଟିଭ୍ରେ ନରୱେର ଯୋଗଦେବାର ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ଦୁଇ ପ୍ରମୁଖ ସାମୁଦ୍ରିକ ଦେଶ ଭାରତ ନରୱେ ସାମୁଦ୍ରିକ ଅର୍ଥନୀତି, ସୁରକ୍ଷା ଓ କ୍ଷମତା ନିର୍ମାଣ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ପଦକ୍ଷେପ ନେବେ। ବୈଷୟିକ ସମସ୍ୟାଗୁଡ଼ିକର ସଫଳ ମୁକାବିଲା ଲାଗି ବିଭିନ୍ନ ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକରେ ସଂସ୍କାରର ଆବଶ୍ୟକତା ଉପରେ ଶ୍ରୀ ମୋଦି ଏହି ଅବସରରେ ଗୁରୁତ୍ୱାରୋପ କରିଛନ୍ତି। ଆତଙ୍କବାଦକୁ ସମ୍ପୂର୍ଣ୍ଣ ବିଲୋପ କରିବା ଦିଗରେ ଭାରତ ନରୱେ ଦୃଢ଼ ପ୍ରତିବଦ୍ଧ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସନ୍ତାସବାଦ ବିପକ୍ଷ ଲଢ଼େଇରେ ଭାରତକୁ ଦୃଢ଼ ଭାବେ ସମର୍ଥନ କରିବା ଲାଗି ନରୱେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ନରୱେ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ କହିଛନ୍ତି,
3: नॉर्वे की यात्रा करके मुझे बहुत खुशी हो रही है। यह देश नेचर और ह्यूमन प्रोग्रेस के बीच हार्मनी का एक सुंदर उदाहरण है। सबसे पहले मैं प्रधानमंत्री जी का इस आत्मीयता भरे स्वागत के लिए हृदय से आभार व्यक्त करता हूं। और कल नॉर्वे के कॉन्स्टिट्यूशन डे के महत्वपूर्ण अवसर पर मैं विश्व के सबसे बड़े लोकतंत्र की ओर से नॉर्वे जैसे सुदृढ़ और जीवंत लोकतंत्र की यहाँ की जनता को हार्दिक शुभकामनाएं देता हूँ।
2: ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦୁଇଦିନିଆ ଇଟାଲୀ ଗସ୍ତ କରିବେ। ତାଙ୍କର ଇଟାଲୀୟ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ଗସ୍ତ କରୁଛନ୍ତି। ଏହି ଅବସରରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ରୋମ୍ଠାରେ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏତଦ୍ବ୍ୟତୀତ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପୁଞ୍ଜିନିବେଶକୁ ଅଧିକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଇଟାଲୀର ବ୍ୟବସାୟିକ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବିଭିନ୍ନ କ୍ଷେତ୍ରରେ ଭାରତର ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କର ଏହି ପଞ୍ଚଦେଶୀୟ ଗସ୍ତ ଇଟାଲୀରେ ସମାପ୍ତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦୁଇ ରାଷ୍ଟ୍ର ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଅପରାହ୍ନରେ ଭିଏତନାମର ହାନୋଇଠାରେ ପହଞ୍ଚିଛନ୍ତି। ଆଜିଠାରୁ ପ୍ରତିରକ୍ଷା ମନ୍ତ୍ରୀ ଭିଏତନାମ ଓ ଦକ୍ଷିଣ କୋରିଆ ଅଭିମୁଖେ ଗସ୍ତ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି, ଏସିଆର ଏହି ଦୁଇ ଦେଶ ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ହେଉଛି ତାଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ବିଶେଷ କରି ରଣନୈତିକ ସାମରିକ ସହଯୋଗକୁ ଅଧିକ ସୁଦୃଢ଼ କରିବା, ପ୍ରତିରକ୍ଷା ଶିଳ୍ପ ଭାଗିଦାରୀକୁ ସଶକ୍ତ କରିବା, ଦ୍ୱିପକ୍ଷୀୟ ସାମୁଦ୍ରିକ ସହଯୋଗକୁ ପ୍ରୋତ୍ସାହନ ଦେବା ସହିତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ସେ ଏହି ଦୁଇ ଦେଶର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବେ। ତାଙ୍କର ଭିଏତନାମ ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କର ସ୍ଥାନୀୟ ପ୍ରତିପକ୍ଷ ଜେନେରାଲ୍ ଫନ୍ ଭାନ୍ ଗ୍ୟାଙ୍କ ସହିତ ଦ୍ୱିପକ୍ଷୀୟ ଆଲୋଚନା

0: କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଭିଏତନାମର ପୂର୍ବତନ ରାଷ୍ଟ୍ରପତି ହୁ ଚି ମିନ୍ଙ୍କର 136ତମ ଜନ୍ମବାର୍ଷିକୀ ପାଳନ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ। ସେହିଭଳି ଦକ୍ଷିଣ କୋରିଆ ଗସ୍ତ ଅବସରରେ ଶ୍ରୀ ସିଂ ତାଙ୍କର ସ୍ଥାନୀୟ ପ୍ରତିପକ୍ଷ ଆହନ୍ ଗ୍ୟୁ ବ୍ୟାକ୍ଙ୍କ ସହିତ ଦ୍ୱିପକ୍ଷୀୟ ପ୍ରସଙ୍ଗ ସମେତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ସମସ୍ୟା ଉପରେ ଆଲୋଚନା କରିବେ। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ଥିବା ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଦ୍ୱିପକ୍ଷ ବାଣିଜ୍ୟ କାରବାରକୁ ଅଧିକ ସଶକ୍ତ କରାଯିବା ଉପରେ ଉଭୟ ନେତା ମତ ବିନିମୟ କରିବେ। ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHOର ମହାନିର୍ଦ୍ଦେଶକ ଡକ୍ଟର ଟ୍ରେଡସ୍ ଆଧାନମ୍ ଘେବ୍ରିୟାସାସ୍ ପ୍ରଶଂସା କରିଛନ୍ତି। ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଚାଲିଥିବା 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବା ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଡକ୍ଟର ଟ୍ରେଡ୍ରସ୍କୁ ଭେଟିବା ସମୟରେ ସେ ଏହା କହିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ଭାଗିଦାରୀରେ ଭାରତର ନେତୃତ୍ୱକୁ ଡକ୍ଟର ଟ୍ରେଡର୍ ସ୍ୱାଗତ କରିବା ସହିତ ବିଭିନ୍ନ କ୍ଷେତ୍ରରେ WHO ସହିତ ଭାରତର ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ଏହି ଅବସରରେ ଏକ ବୈଶ୍ୱିକ ସ୍ୱାସ୍ଥ୍ୟ ସମାନତା ବଜାୟ ରଖିବା ସହିତ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପାରମ୍ପରିକ ଔଷଧ, କୃତ୍ରିମ ବୁଦ୍ଧିମତା ଭିତ୍ତିକ ସାଧାରଣ ସ୍ୱାସ୍ଥ୍ୟ ନବସୃଜନ ଏବଂ ଯକ୍ଷ୍ମାର ମୂଳୋତ୍ପାଟନ ଦିଗରେ ଭାରତର ନିରନ୍ତର ପ୍ରୟାସ ଉପରେ ଶ୍ରୀ ନଡ୍ଡା ଆଲୋକପାତ କରିଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯିବ। କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟ ଅଂଶୀଦାରମାନେ ଯୋଗଦେଇ ଏ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ପଶ୍ଚିମ ଏସିଆରେ ଜାରି ରହିଥିବା ବିବାଦ ସତ୍ତ୍ୱେ ଭାରତରେ ସମସ୍ତ ବିଶୋଧନାଗାର ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ବୋଲି ସରକାର କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପଶ୍ଚିମ ଏସିଆର ସାମ୍ପ୍ରତିକ ଅଗ୍ରଗତି ସମ୍ପର୍କିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ, ଏଲ୍ପିଜି ଓ ପ୍ରାକୃତିକ ଗ୍ୟାସ୍ ମହଜୁଦ ରହିଛି। କୌଣସି ଏଲ୍ପିଜି ଡିଷ୍ଟ୍ରିବ୍ୟୁଟର ନିକଟରେ ଇନ୍ଧନ ଅଭାବ ଥିବା ଖବର ହସ୍ତଗତ ହୋଇନାହିଁ। ତେବେ ଗୁଜବ ଯୋଗୁଁ ଦେଶର କେତେକ ଭାଗରେ ଜନସାଧାରଣ ଭୟଭୀତ ହୋଇ ପେଟ୍ରୋଲ ଓ ଡିଜେଲ କିଣିଥିବା ଜଣାଯାଇଛି। ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ 7 ଲକ୍ଷରୁ ଉର୍ଦ୍ଧ୍ୱ ପିଏନ୍ଜି ସଂଯୋଗୀକରଣ କରାଯାଇଥିବା ବେଳେ 2,76,000 ସଂଯୋଗ ଦେବା ଲାଗି ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। କ୍ରିକେଟ୍। ଆଇପିଏଲ୍ର କ୍ରିକେଟ୍ରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୀତିକ ଭାଗିଦାରୀରେ ପରିଣତ କରିବା ଦିଗରେ ପ୍ରତିବଦ୍ଧତା ସ୍ପଷ୍ଟ କଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଇଟାଲୀ ଗସ୍ତ। ଭିଏତନାମ ଓ ଦକ୍ଷିଣ କୋରିଆ ସହିତ ଭାରତର ରଣନୈତିକ ସାମରିକ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ହାନୋଇରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟିଂ କରିବାକୁ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ସହରାଞ୍ଚଳ ବିକାଶ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ

0: କୃଷ୍ଣଚନ୍ଦ୍ର ମହାପାତ୍ର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜିଲ୍ଲା ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ସହ ଜିଲ୍ଲାରେ ଥିବା ସହରାଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି। ସହରାଞ୍ଚଳର ମୌଳିକ ସୁବିଧା, ପାନୀୟ ଜଳ ବ୍ୟବସ୍ଥା, ପଥ ନିର୍ମାଣ, ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପରେ ଆଲୋଚନା କରିଛନ୍ତି। ମନ୍ତ୍ରୀ ଜିଲ୍ଲାର ପୌର ପ୍ରଶାସନ ଦ୍ୱାରା ଚାଲୁଥିବା ବିଭିନ୍ନ ଯୋଜନାର ଅଗ୍ରଗତିକୁ ସମୀକ୍ଷା କରି ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଯଥାଶୀଘ୍ର କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
1: ସୋନପୁରର ମ୍ୟୁନିସିପାଲିଟି, ବିନ୍ଗା ଏନ୍ଏସ୍ସି ଏବଂ ତରଭା ଏନ୍ଏସ୍ସି ଆଉ ବୀର ମହାରାଜପୁର ଯେଉଁ ନୂଆ ଏନ୍ଏସ୍ ହେଇଛି ଆ ଉପରେ ସମୀକ୍ଷା କରିଥିଲୁ, ଚର୍ଚ୍ଚା ଆଲୋଚନା କରିଥିଲୁ। ସାନିଟେସନ୍ର କଥା କୁହନ୍ତୁ ବା ଆଗାମୀ ଦିନରେ ଯେଉଁ ଖରା ପ୍ରଭାବ ଆସୁଛି ତା ଉପରେ ପିଇବା ପାଣିର କଥା ମଧ୍ୟ ଆମେ ପୁରା ରିଭ୍ୟୁ କଲୁ ଏବଂ ଲୋକମାନେ କେମିତି ପାଣି ପାଇପାରିବେ, ସମସ୍ତଙ୍କ ଘରେ କେମିତି ସ୍ୱଚ୍ଛ ପାଣି ପାଇବେ ଏବଂ ସହରରେ ମଧ୍ୟ ବିଭିନ୍ନ ଜାଗାରେ କେମିତି ପିଇବା ପାଣିର ବ୍ୟବସ୍ଥା କରାଯାଇପାରିବ, ଥଣ୍ଡା ପାନୀୟର ବ୍ୟବସ୍ଥା କରାଯାଇପାରିବ, ପଶୁପକ୍ଷୀମାନେ ମଧ୍ୟ କେମିତି ପାଣି ପାଇପାରିବେ ତା ଉପରେ ମଧ୍ୟ ଆମେ ସମୀକ୍ଷା ତର୍ଜମା କଲୁ ଏବଂ ଆଗାମୀ ଦିନରେ ଯେଉଁ ବର୍ଷା ଦିନ ପୁଣି ଆସୁଛି ତା ପାଇଁ ୱାଟର ଲଗିଂ ପଏଣ୍ଟକୁ କେମିତି ଠିକ୍ଠାକ୍ କରିବେ ଏବଂ ଡ୍ରେନେଜ୍ ସିଷ୍ଟମ୍, ସୋରେଜ୍ ସିଷ୍ଟମ୍କୁ ଠିକ୍ କରିବେ ଆ ଉପରେ ମଧ୍ୟ ତର୍ଜମା କଲୁ ଏବଂ ନୂଆ ଏନ୍ଏସ୍ସି ଯେଉଁ ହେବାକୁ ଯାଉଛି ସେ ନୂଆ ଏନ୍ଏସ୍ସିର ନୂଆ ବିଲ୍ଡିଂ ଏବଂ ତାର ରୂପରେଖ କେମିତି ନୂଆ କରି ପରିବର୍ତ୍ତନ ହେଇକି ହବ, କେମିତି ଲାଇଟ୍ ସବୁ ଜାଗାରେ ଲାଗିପାରିବ ଏ କଥା ବି ମଧ୍ୟ ତର୍ଜମା କଲୁ।
0: ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ନୂତନ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ଉଦ୍ଘାଟନ ହୋଇଯାଇଛି। 2,02,00,000 ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ସାଧନ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ ଔପଚାରିକ ଭାବେ ଉଦ୍ଘାଟନ କରିଛନ୍ତି।
2: ଏସ୍ଏଚ୍ଜି ଗ୍ରୁପ୍ ମାନଙ୍କର ବ୍ୟବସ୍ଥା ଭିତରେ ସେମାନେ ଯେଉଁ ଉତ୍ପାଦନ କରୁଛନ୍ତି ସମ୍ବଲପୁରୀ ପାଟ, ସମ୍ବଲପୁରୀର ବିଭିନ୍ନ ଦ୍ରବ୍ୟ ଉତ୍ପାଦନ କରୁଛନ୍ତି, ଏ ଉତ୍ପାଦନକୁ ଆମେ ଆହୁରି ସୁଗମ କରିବାର ଏକ ବ୍ୟବସ୍ଥା ହେଇପାରିବ। ଠିକାର ବି ଯେଉଁ ବ୍ରାଣ୍ଡ ଅଛି ଏସ୍ଏଚ୍ଜି ଗ୍ରୁପ୍ ମାଧ୍ୟମରେ ଆମେ ଉର୍ମାସକୁ ନେଇ ବିକ୍ରି କରିବାର ବ୍ୟବସ୍ଥା କରୁଛୁ। ଏହି ସାଧନ କେନ୍ଦ୍ର ଆମର ଏସ୍ଆଇଆର୍ଡି ତରଫରୁ ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦିଆଯିବ, ସେମାନେ ଟ୍ରେନିଂ ବ୍ୟବସ୍ଥା କରିବେ।
0: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ଜନ୍ମ ଶତବାର୍ଷିକୀକୁ ନେଇ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ବିଦ୍ୟା ବାଚସ୍ପତି ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍ଗାତା, ଡକ୍ଟର କାଳିଦାସ ମିଶ୍ର, ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ସାହିତ୍ୟ ଏକାଡେମୀର ଉପଦେଷ୍ଟା କମିଟି ସଦସ୍ୟ ମନୋଜ ପଣ୍ଡା ଏବଂ ସହ ସମ୍ପାଦକ କ୍ଷେତ୍ରବାସୀ ନାୟକ, ଡକ୍ଟର ସୌରଭ ରଞ୍ଜନ ଖମାରୀ ପ୍ରମୁଖ ଯୋଗଦେଇ ମହାପାତ୍ର ନୀଳମଣି ସାହୁଙ୍କ ସାହିତ୍ୟ ସାଧନା ଏବଂ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ତାଙ୍କ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମୀର ଆବାହକ ଡକ୍ଟର ଗୌରହରି ଦାସ କହିଥିଲେ,
3: ମହାପାତ୍ର ନୀଳମଣି ବହୁତ ବଡ ଲେଖକ ଥିଲେ ଯାହାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛୁ। ସେ ଓଡ଼ିଶା ସାହିତ୍ୟ ସଭାପତି ଥିଲେ, ଉତ୍କଳ ପ୍ରସଙ୍ଗର ସମ୍ପାଦକ ଥିଲେ, ତେଣୁ ତାଙ୍କର ଏହି ଜନ୍ମଦିନ ସୋନପୁରରେ ପାଳନ କରିବା ସୋନପୁର ଗୋଟେ ଗୁରୁତ୍ୱପୂର୍ଣ୍ଣ ଜାଗା, ଏହି ଭୀମ ଭୋଇଙ୍କର ଏଠି ସାଧନା ପୀଠ ଏବଂ ଏଠି ମଧ୍ୟ ବହୁତ ବଡ଼ ବଡ଼ ଅନୁଷ୍ଠାନ ଅଛି ଏବଂ ମଠ ମନ୍ଦିର ଅଛି ଯେଉଁଟାକି ସାଂସ୍କୃତିକ ଐତିହ୍ୟ ରହିଛି। ଆମର ବର୍ତ୍ତମାନ ଯେଉଁ ଉତ୍ତର ପିଢ଼ି ଯେଉଁମାନେ ଯୁବକ ଯୁବତୀ ସେମାନେ ମହାତ୍ମା ନୀଳମଣି ସାହିତ୍ୟ ସମ୍ପର୍କ ଜାଣିବେ, ତାର ବ୍ୟକ୍ତିତ୍ୱ ସମ୍ପର୍କ ଜାଣିବେ, ପ୍ରତିକୂଳ ପରିସ୍ଥିତିରେ ଯେଉଁ ସଂଗ୍ରାମ କରିକି ମଣିଷ ସାଧାରଣ ମଣିଷ ଅସାଧାରଣ ଉଚ୍ଚତାରେ ପହଞ୍ଚିପାରେ ତାହା ମଧ୍ୟ ଜାଣିପାରିବେ ଏବଂ ଭବିଷ୍ୟତରେ ଉଦ୍ବୁଦ୍ଧ ହେବେ।
0: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଏକ ସାମୂହିକ ବିବାହ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ସାମାଜିକ ଅନୁଷ୍ଠାନ ରେୟାର୍ର ସଂଯୁକ୍ତ ପ୍ରୟାସରେ ଟାଉନ୍ହଲ୍ ପରିସରରେ ଆୟୋଜିତ ଏହି ବିବାହ ସମାରୋହରେ ମୋଟ 17 ଯୋଡ଼ି ବରକନ୍ୟା ସାମିଲ ହୋଇ ସାମୂହିକ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁସାରେ ପ୍ରତ୍ୟେକ ନବବିବାହିତ ଦମ୍ପତିଙ୍କୁ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଓ ବିଧାୟକ ରଘୁନାଥ ଜଗଦଲା 45,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି, ଯାହାଦ୍ୱାରା ଆର୍ଥିକ ଭାବେ ଦୁର୍ବଳ ପରିବାରମାନଙ୍କୁ ବିବାହ ଅର୍ଥବୋଝ କମାଇବାରେ ସହାୟତା ମିଳିବ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।
4: ଶ୍ରୋତାବନ୍ଧୁ ଆପଣ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା କ୍ଷେତ ଖବର କାର୍ଯ୍ୟକ୍ରମ। ଆଜି ଏଥିରେ ବିଷୟ ରହିଛି ବ୍ୟବସାୟିକ ଭିତ୍ତିରେ ଲଙ୍କା ଓ ବାଇଗଣ ଚାଷ। ଏ ସମ୍ପର୍କରେ ଶୁଣିବା ନୂଆଗାଁ ବ୍ଲକ ଅନ୍ତର୍ଗତ ଖୋଡ଼ଗାଁ ଗ୍ରାମର ଚାଷୀ ସାଗର ସାହୁଙ୍କ ସହ

0: କ୍ଷୟକେ ନେଇକରି
1: ହଏ ହଏ
0: ବା
1: ହଏ
0: ଆମର୍ ହେଲ୍ଥକେ ନେଇକରି
1: ହଏ
0: ଯେନ୍ ହେଉଛେ,
1: ହଏ ହଏ ହଏ
0: ଆରୁ ତାରି ଲାଗି ଆଜିକାଲ୍ ଇ ଯେନ୍ ମେଡ଼ିକାଲ୍ ସାଇନ୍ସ
1: ହଏ
0: କାଣା କରୁଛେ କି କାଣା କାଣା ସବୁ ଇ ଯେନ୍ ଶରୀର ଥି
1: ହଁ ଦାଦା
0: ଆମେ ଦେମା, ମାନେ ଇଞ୍ଜେକ୍ଟ କର୍ମା ବା
1: ହଏ
0: ଇଞ୍ଜେକ୍ସନ୍ ଦେମା ବା
1: ହଏ
0: ଅଲଗା ପ୍ରକାର ଯେନ୍ ଟୀକାକରଣ ଅଛେ ସେଟାକେ ଆମେ
1: ଭ୍ୟାକ୍ସିନ୍ ମାନେ
0: ଦେମା,
1: ହଏ
0: ହେଲେ ଇ ଯେନ୍ ଏତେ ସବୁ ଯେନ୍ ବିମାରୀ ମାନେ ଆସୁଛେ ତାକେ ମନୁଷ୍ୟ ଶରୀରଟା
1: ହଏ
0: କାଣା କରିପାର୍ବା, ପ୍ରତିରୋଧ କରିପାର୍ବା, ତାକେ
1: ହଏ ହଏ
0: ଅଟକେଇ ପାର୍ବା,
1: ହଏ
0: ତ ତାରି ଲାଗି ଚେଷ୍ଟା ହଉଛେ।
1: ହଏ
0: ଆରୁ ଆମର ଶରୀରର ନିଜର ଫେର୍ ଗୁଟେ ଶକ୍ତି ଅଛେ,
1: ହଏ ଦାଦା
0: ସେ କାଣା କର୍ସି ନିଜେ ନିଜେ ହିଁ ଯେନ୍
1: ହିଲ୍ କର୍ସି
0: ହିଲ୍ କର୍ସି ବା ଇ ଯେନ୍ ବିଭିନ୍ନ ପ୍ରକାର ବିମାରୀକେ ଭିତରକେ ଢୁକବାର୍କେ ନିଦେସି ଆରୁ
1: ହଏ ହଏ
0: ସେ ଶକ୍ତିଟାକେ ନିଜେ ହିଁ ବଢ଼ାସି।
1: ହଁ
0: କିନ୍ତୁ ଆଜିକାଲି ତ ତମେ ଜାଣିଛ
1: ହଏ ହଏ
0: ପରିବେଶ
1: ହଏ
0: ଖରାପ ହେଲାନ
1: ହଏ
0: ଆଉ ବିଭିନ୍ନ ପ୍ରକାର କାରଣ ଲାଗି ଆମର ଶରୀର ନିଜେ ଯେନ୍ ଶକ୍ତିଟା ବନାବାର କଥା
1: ହଏ ହଏ
0: ବଢ଼ାବାର କଥା
1: ହଏ ହଏ
0: ସେଟା ବଢ଼ାଇ ନେଇ ପାର୍ବାର।
1: ହଁ ଦାଦା, ଆରୁ ହେଇଥିର୍ ଲାଗି ବୋଲିକରି ଆଜିକାଲି ଦେଖ ଟିକେ ପାକ ବଦଲି ଯିବା ଯେତେବେଲେ ସେତେବେଲେ ଫଟ୍ କରି କିଛି ନା କିଛି ଆମର ଭିତରେ ସେ ତାର ଲକ୍ଷଣଟା ଦେଖବାର୍କେ ମିଲ୍ବା ଯେ ପାକ ବଦଲିଗଲା ତ ଇ ସମସ୍ୟାଟା ହେଇଛେ ବୋଲିକରି। ତ ଆମର ନିଜର ଯେନ୍ ଦେହ ଅଛି ସେତାକେ ଯେନ୍ଟା ସବୁଠାନୁ ଏତକା ମଜବୁତ କର୍ସି ଭିତରୁଲେ ସେଟା ହଉଛେ ଖାଦ୍ୟ,
0: ବିଲକୁଲ
1: ଭଲ ଖାଦ୍ୟ ହେବାର କଥା, ସଫା ପବନ ହେବାର କଥା, ପାନ୍ ପୁରା ସଫା ହେବାର କଥା, ଆରୁ ପରିବେଶ ବି ସେ ହିସାବେ ଅନୁକୂଲ ହେବାର କଥା।
0: ବିଲକୁଲ ବିଲକୁଲ ଆରୁ ଯେନ୍ ଜାଗାନୁ ସବୁ ଅନୁକୂଲ ଅଛେ ଭଲ ଅଛେ ଏନ୍ତା ନୁହେଁ କି ପରିବେଶଟା ପୁରା ଖରାପ ହେଇଗଲାନ, ଏନ୍ତା ବି ଜାଗା ମାନେ ଅଛେ ଯେନ୍ ଜାଗାନୁ ଆମର ଅନେକ ଭାଇ ଭଉଣୀ ମାନେ ରହୁଛନ୍, ପାହାଡ ପର୍ବତ ମଝାଥି ଅଛନ୍, ସେନ ଯେନ୍ ପାହାଡ ପର୍ବତ ଉପରେ ହିଁ ନିର୍ଭର କରୁଛନ୍, କିଛିଟା ଚାଷବାସ ହଉଛେ ସେଥିରୁ ସେମାନେ ନିଜର ଜୀବନ ଜୀବିକାକେ ଚଲାଉଛନ୍, ବାକି ପୁରା ତାଙ୍କର ଜୀବନଟା ହିଁ ସେ ପାହାଡ ପର୍ବତ ଜଙ୍ଗଲ ଝାଡ଼ାଏ, ତ ସେମାନଙ୍କର ଲାଗି ଏତେ ସବୁ ଚିନ୍ତାର କିଛି ବିଷୟ ନୁହେଁ, ସେମାନେ ବଢ଼ିଆ ସେ ପାନ୍ ପବନ ପାଉଛନ୍ ଆରୁ ସେ ପାନ୍ ପବନଟାକେ ହିଁ ସେମାନେ ବ୍ୟବହାର କରିକିରି ଏକଦମ ସୁସ୍ଥ ସବଳ ଅଛନ୍।
1: ସେ ଯେନ୍ ପରିବେଶଟା
0: ହଇ
1: ତାଙ୍କର ଲାଗି ଉଷ ବାଗିର କାମ କରୁଛି, ହେଲେ ଆମର କଥା ଯେତେବେଳେ ଦେଖୁଛୁ ଆମେ ଆମର ପରିବେଶଟା ଆମର ଲାଗି ଉଷ ବାଗିର ତ କାମ ନେଇ
0: କାମ
1: କରବା
0: ନେଇ
1: ଦାଦା,
0: କରବାର,
1: ତ ସେଥିର୍ ଲାଗି ବୋଲିକରି ଆମର ଶରୀରଟା ବହୁତ ମାନେ ଭିତରୁ ହିଁ କମଜୋର ହେଇଯାଉଛେ, ଆରୁ ସେତାକେ ଦୁନିଆ ପ୍ରକାରର ଭ୍ୟାକ୍ସିନ୍ର ବି ଦରକାର ପଡ଼ୁଛେ। କିଛି ଭ୍ୟାକ୍ସିନ୍ ତ ଏନ୍ତା ବି ଅଛେ ଯେ ଦାଦା ସେଟା ପହଲା ଆମର ଦେହ ମାନକେ ଦିଆ ହଉଛେ ତାର ପରୀକ୍ଷଣ କରବାର୍ ଲାଗି ଯେ ଆମର ଦେହେତି ସେ ତାର କାଁ ସବୁ ରିଆକ୍ସନ୍ ହଉଛେ, ଆମର ଯେନ୍ ଆଣ୍ଟିବଡି ଅଛେ ସେ ସେତାର ସାଙ୍ଗେ ମାନେ ଲଢି ପାରୁଛେ କି ନି, ଇ ସବୁ ଯେନ୍ ଦିଆ ହଉଛେ ତ ସମୟା ସମୟଥି ସେଟା ଅସୁବିଧା ବି କର୍ସି, ଏ ସବକର ଦେହ ପାଇଁ ତ ଏକ ବରାବର ନେଇ ସେ କି ନି ଦାଦା।
0: ବିଲକୁଲ ବିଲକୁଲ ତ ଯଦି ଆମେ ସୁସ୍ଥ ସବଳ ରହିବାର ଲାଗି ଚାହୁଁଛୁ ତ ଗଭର୍ଣ୍ଣମେଣ୍ଟ ର ଯେନ୍ ସିଷ୍ଟମ ଅଛେ ସେଇଥିରୁ ତ ଆମେ ଯିମା, କିନ୍ତୁ ଭଲ ଖାନା ଭଲ ପରିବେଶ ଥି ରହିକରି ଆମର ଯଦି ରୋଗ ପ୍ରତିରୋଧକ ଶକ୍ତିଟାକେ ଆମେ ନିଜେ ବଢ଼େଇ ପାରୁଛୁ, ତାର ପ୍ରତି ଟିକେ ଧ୍ୟାନ ଦଉଛୁ, ଯେନ୍ତାକି କସରତ ହେଲା କି ଆମର ମେଡ଼ିଟେସନ ହେଲା, ମନର ଭିତର ଶାନ୍ତି ଦରକାର, ଆରୁ ଇ ଯେନ୍ ଖାଇବାର ପିଇବାର ଜିନିଷ ଖେଲବାର ଜିନିଷ ସାମାଜିକ ପରିବେଶ ଯେନ୍ଟା ରହିସି ଖୁସି ମନ୍ଥି ରହିବାର, ସେ ବାଗରେ ସମାଜ ଯଦି ଆମେ ବନେଇ ପାରିଲା କାହାରିକେ ଆମେ ଯେନ୍ ଅନିଷ୍ଟ ନାଇଁ କରବାର ଯେନ୍ ମନୋଭାବନାଟା ଆମର ଭିତରେ ରହିବାର କଥା ସେଟା ଯଦି ଆମେ ବନେଇ ପାରିଲା ଆରୁ ବଢ଼େଇ ପାରିଲା ବୋଇଲେ ଆମକେ ଇ ବାଗେର ଯେନ୍ ଭ୍ୟାକ୍ସିନ ବି ନେବାର ଲାଗି ଦରକାର ନାଇଁ ପଡେ ଗୋଟେ ଆଡୁ।
1: ହଁ ଦାଦା, ଶରୀରଟା ଯଦି ଆମର ଠିକ ଅଛେ ମଜବୁତ ଅଛେ ଭିତରୁ ହିଁ ବୋଇଲେ ଆମକେ କୌଣସି ଭ୍ୟାକ୍ସିନର ଦରକାର ହେନ୍ତା ନେଇ ପଡେ, ଆରୁ ଆମେ ଯଦି କହେମା ଯେ ସେ ଅଲଗା ଆଡ଼େ ଯେନ୍ ମାନେ ଭାଇ ଭଉଣୀ ମାନେ ରହୁଛନ୍ ପୁରା ଜଙ୍ଗଲ ପାହାଡ଼ ଉପରେ ନିର୍ଭର କରୁଛନ୍, ସେମାନେ ବିମାର ହିଁ ନେଇ ପଡ଼ବାର, ଭ୍ୟାକ୍ସିନର କଥା ତ ଦୂରିଆ ରହିଲା ନା, ଚାଲ ଆମେ ବି ସେଦି ଯାଇକି ରହେମା ବୋଲେ ଏଟା ଆମର ଲାଗି ସମ୍ଭବ
0: ସମ୍ଭବ ନୁହେଁ, ଆରୁ ସେମାନେ ଯେ କିଛି ବିମାରୀ ନେଇ ହେବାର ସେଟା ବି ସତ ନୁହେଁ,
1: ସତ ନେଇ ହୁଏ, ସେନ ବି କିଛି ସୁବିଧା ଅସୁବିଧା ତ ଲାଗି ରହିଛି, ତ ହେନ୍ତା ଯଦି କହେମା ବୋଇଲେ ଭ୍ୟାକ୍ସିନ ମାନଙ୍କର ଯେନ୍ ପରୀକ୍ଷା ନିରୀକ୍ଷା କରିକି ବାହାର କରା ହଉଛେ ନୂଆ ନୂଆ କରି, ସେଥିରୁ ବି ବହୁତ ଭାଇ ଭଉଣୀ ମାନେ ଲାଭବାନ ହଉଛନ୍।
0: ବିଲକୁଲ ବିଲକୁଲ
1: ଇ ଆମର ଯେନ୍ ବିମାର ମାନେ ହଉଛେ ଖାସ କରି ଯଦି କହେମା ବୋଲେ ଏଡ୍ସ, ତାର ଲାଗି କେତେ କେତେ ଦିନ ସେ ପରୀକ୍ଷା ନିରୀକ୍ଷା ମାନେ ଚାଲୁଛେ, କେନ୍ ସବୁ ଉଷ କଷା ଦେଲେ ଯାହାକେ ବି ହେଇଯାଇଛେ ସେମାନେ ବି ସେ ଉଷ କଷା ମାନକେ ଖାଇକରି ସବୁବେଳେ ଯେନ୍ତା ଖାଇକରି ଯାହା ତାଙ୍କର ଜୀବନ ଅଛେ ସେଟାକେ କେନ୍ତା କରି ବଞ୍ଚି ପାରବେ, ସେ ତାର ହିସାବେ ବି ଉଷ କଷା ମାନେ ବାହାର କରୁଛନ୍, ତାର ସାଙ୍ଗେ ସାଙ୍ଗେ ଭ୍ୟାକ୍ସିନ ମାନେ ବି ବାହାର କରୁଛନ୍, ସମ୍ପୂର୍ଣ୍ଣ ମାତ୍ରାଥି ପୁରାପୁରି ଠିକ୍ ନେଇ ହେଲେ ବି ଟିକେ ରଚେ କାମ ଦେବା ଯେନ୍ତା ସେନ୍ତା ସବୁ ବ୍ୟବସ୍ଥା ମାନେ କରା ହଉଛି।
0: ଯେନ୍ତା କି ଆମର ଚାଷବାସ କ୍ଷେତ୍ରକେ ଆମେ ଦେଖମା ବୋଇଲେ ଯେତେବେଳେ ଆମେ ଯେନ୍ ବିହନ ମାନକେ ବୁନାବୁନି କରୁଛୁ, ଧାନର କଥା ମୁଇଁ କହୁଛି, ସେତିକି ବେଳେ ଆମେ ଧାନକେ ବିଶୋଧନ କରୁଛୁ, ଆରୁ ହଁ ଆରୁ ଆମର ଯେନ୍ ଲ୍ୟାମ୍ପ ଆଖେପାଖେ କି ଆମର ଯେନ୍ କୃଷି ଅଧିକାରୀ ମାନେ ଅଛନ୍, ସେମାନେ ଯେନ୍ ପ୍ରୋଭାଇଡ୍ କରୁଛନ୍ ଦେସନ୍ ଚାଷବାସ ଲାଗି ଯେନ୍ ଧାନ ମାନକେ, ସେଟା ପହିଲା

0: ନୁ ସେମାନେ କାଣ କରସନ୍, ବିଶୋଧନ କରିକିରି ସେଟାକେ ଦେଇଥିସନ୍। କାଁ କରିକି ଆମର ଅନେକ ଚାଷୀ ଭାଇ ବହିନ ମାନେ ଯେନ୍ ବିଶୋଧନ ନାଇଁ କରବେ, ବା ଯଦି ଆମେ ଟିକେ ଟେକ୍ନିକାଲ କହିମା ବେଲେ ଟୀକାକରଣ ବା ଭ୍ୟାକ୍ସିନେସନ ନି ଦେବେ ଯେନ୍ ଧାନକେ, ତ ତାରି ଲାଗି ପହିଲା ନୁ ସେମାନେ ସେ ପ୍ୟାକେଟ ହିଁ ସେଟା ବ୍ୟବସ୍ଥା କରିଥିସନ୍,
1: ସାର୍ଟିଫାଇଡ୍ ବିହନ
0: ହଇ ହଇ। ଆରୁ ଇଟାକେ ଆନିକରି ଆମର ଚାଷୀ ମାନେ ଡାଇରେକ୍ଟ ବୁନାବୁନି କରସନ୍, ସେତେବେଳେ ସେମାନଙ୍କୁ ଜଣାନି ପଡ଼ସି ଯେ ଇଟା ଗୋଟେ ମାନେ ବିଶୋଧିତ ହେଇଛେ ବୋଲିକରି, ବା ଭ୍ୟାକ୍ସିନେସନ ବାଗେର କାମଟା ହେଇଛେ ବାଗେର ସେମାନଙ୍କୁ ଜଣାନି ପଡ଼େ।
1: ହଏ ଦାଦା, ଇଟା ତ ବିହନ ର କଥା ବୋଲିକରି ଆମେ ଇ ରାସ୍ତାଟା ବାଛିଛୁ, ହେଲେ ଆମର ଯେନ୍ ନୂଆ ଛୁଆ ଗୋଟେ ଜନ୍ମ ହେବା, ସେତାର ଦାୟିତ୍ୱ ତ ଆମର ଉପରେ ନ ଅଛେ, ତ ସେତାଏ କେନ୍ତା କରି ଏତକା ନୁ ଏତକା ବେମାର ନେଇ ହେବା, ନୂଆ ନୂଆ ପ୍ରକାର ବେମାର ନେଇ ହେବାର, ସେ ତାର ରୋଗ ପ୍ରତିରୋଧକ ଶକ୍ତି ମଜବୁତ ଥିବା, ସେଥିର୍ ଲାଗି ଆମକେ ହିଁ ଚେଷ୍ଟା କରବାର ଅଛେ। ଚେଷ୍ଟା କରବାର ଅଛେ ବୋଲେ କାଣା, ଆମେ ଖାଲି ଖାଇଦେମା ବୋଲେ ନେଇ ହୁଏ, ଆମେ ଇଞ୍ଜେକ୍ସନ ମାନେ ନେମା ବୋଲେ ନେଇ ହୁଏ, ଆମକେ ଦେଖବାର ଅଛେ ଯେ ଆମର ପରିବେଶ କେତେ ସଫା ଅଛେ, ଆମର ପରିବେଶ କେତେ ଅନୁକୂଲ ଅଛେ, ତେବେ ଯାଇକରି ସେଟା ଭ୍ୟାକ୍ସିନ ର କାମ ହିଁ କରବା।
0: ବିଲକୁଲ, ଆରୁ ଇଠାନେ ତମେ ଯେତେବେଳେ ଏଇ କଥାଟା କହୁଛ, ସେତିକି ବେଳେ ଇ ଯେନ୍ ଛୁଆର ମା, ତାଙ୍କୁ ବିଶେଷ କରି ନିଜକୁ ଯତ୍ନ ନେବାର ଅଛେ। କେନ୍ତା କରିକି ଯେନ୍ ଛୁଆଟେ ଜନ୍ମି ଗଲା ବାଦେ କାଣା କରସୁଁ, ଆମେ ଯାହା ମିଲା ତାହାକେ ଆମେ ଖାଇଦେସୁଁ। ଆରୁ ଇ ଯେନ୍ ଛୁଆ ତ ସେ ଗୁରସ୍ ପିଇବା ମାଙ୍କର, ତ ସେଇଥିରେ ଛୁଆକୁ ଅସୁବିଧା ହେବା, ତ ସେଥିର୍ ଲାଗି ଟିକେ ମାନେ ଡିସିପ୍ଲିନ ହେଇକରି ଆମେ ଯେନ୍ ଯେନ୍ ଖାନା ମାନେ ଖାଇବାର କଥା ଆମକୁ ଛୁଆର ଶରୀର ଲାଗି ଭଲ, ସେଟାକେ ବିଚାର କରିକିରି ଆମେ ଖାଇମା ପିମା ବୋଇଲେ ନିହାତି ଭାବରେ ଛୁଆର ଇ ଯେନ୍ ଶରୀରଟା ସୁସ୍ଥ ସବଳ ହେବା, ଇ ଯେନ୍ ରୋଗ ପ୍ରତିରୋଧକ ଶକ୍ତିଟା ସେଠାନୁ ହିଁ ବଢ଼ବାର ଆରମ୍ଭ ହେବା।
1: ହଏ ହଏ ହଏ, ତ ଯେନ୍ଟା ପରିବେଶର କାମ ସେ କରବା, ଯେନ୍ଟା ଆମର କାମ ଆମେ କରମା,
0: ଆମେ କରମା।
1: ଆମେ ଯଦି ସଭିଏଁ ନିଜର ନିଜର କାମ କରମା ଆର୍ କାହାର କାମ ତି କିଏ ହସ୍ତକ୍ଷେପ ନି କରମା ବୋଇଲେ ଆମର ନିଜେ ନିଜେ ହିଁ ସବୁ କିଛି ଠିକ୍ଠାକ୍ ହେଇଯିବା।
0: ବିଲକୁଲ ବିଲକୁଲ, ତ ଆଉ ଆଗକେ କାଣା କଥାବାର୍ତ୍ତା ଅଛେ କେ?
1: ଏ ଦେଖ, ସମାରୁ ଦାଦା ଚାଷୀ ଭାଇ ଜଣଙ୍କର ସାଙ୍ଗେ ବସିଲିନ,
0: ହଇ ହଇ ହଇ
1: ଆସିକରି ବୋଇଲେ କଥାବାର୍ତ୍ତା ସେ ଆରମ୍ଭ କରୁ ତାହେଲେ।
0: ଆଚ୍ଛା ଠିକ୍ ଅଛେ, ବୋଇଲେ ଆମେ ବସିକରି ଶୁଣୁ।
1: ହଁ ଦାଦା,
2: ଶ୍ରୋତା ଭାଇ ବହିନ ମାନେ, ଆଜିକା ଆମର ବଠେକିନ ଜଣେ ଅଗ୍ରଣୀ ଚାଷୀ ଅଛନ୍, ଯାହାଙ୍କର ନାଁ ହଉଛେ ସାଗର ସାହୁ। ଆଉ ତାଙ୍କେ ଖୁଡ଼ଗାଁ ଗାଁରାନ୍, ଯେନ୍ଟାକି ଆମର ନୂଆଗାଁ ବ୍ଲକରେ ଯାଉଛେ। ତ ନୂଆଗାଁ ବ୍ଲକର ଚାଷୀ ଭାଇ ବହିନ ମାନେ ବହୁତଟେ ଅଛନ୍ ଆମର ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟରେ, ଯେନ୍ମାନେ କି ପୁରା ସୁନ୍ଦରଗଡ଼ ସାରାର ତାର ସାଙ୍ଗେ ସାଙ୍ଗେ ଡିଷ୍ଟ୍ରିକ୍ଟରୁ ବା ଜିଲ୍ଲାରୁ ବାହାରକେ ବି ତାଙ୍କର ପନିପରିବା ପଠାସନ୍। ହେଲେ ଆଜିର୍କା କିଛି ଆଲୋଚନା କରବାର ପୂର୍ବରୁ ଯେଉଁ ତାଙ୍କୁ ଆମର କାର୍ଯ୍ୟକ୍ରମନ ସ୍ୱାଗତ କର୍ମା। ଭାଇ ଜୁହାର।
3: ଜୁହାର,
2: ସ୍ୱାଗତ ଆମର କାର୍ଯ୍ୟକ୍ରମନ।
3: ଧନ୍ୟବାଦ।
2: ତ ବର୍ତ୍ତମାନ ତ ଖରାଦିନ ଚାଲିଛେ, ହେଲେ ମଝିରେ ମଝିରେ ବର୍ଷା ବି ହଉଛେ। ତ ଖରାଦିନିଆ ଯେନ୍ ଚାଷବାସ ମାନେ ରହିଥିସି, ଯାହାର ଯେନ ପାନିର ସୁବିଧା ଥିସି, ସେମାନେ ନିହାତି କରି କିଛି ନା କିଛି ଚାଷବାସ କରିଥିସନ୍। ହେଲେ ଆପଣ କିଛି ଚାଷବାସ କରିଛନ୍ କି କେନ୍ତା କାଣା?
3: ଏଥର ଆମେ ଯୋଉ ଧାନ ଲଗା ହେଇଥିଲା, ଧାନ କାଟିକି ସେଇ ଚିମରାଗାରେ ହେବ, 1.5 ଏକର ଖଣ୍ଡେ ହେବ। ମୋ ଜମି ଅଛି, ଆଉ କିଛି ଅଲଗା ମାନଙ୍କ ବି ଜମି ନେଇଛି। ହେଲେ ସେସବୁ ଧାନ କାଟିକି ମୁଁ ସେସବୁ ଜାଗାରେ ବାଇଗଣ ଆଉ ଲଙ୍କା ଟମାଟର ଏଇ 3ଟା ଭେରାଇଟି କ୍ଷେତି ଲଗାଇଛି।
2: ତ ଏଇଟା ତ ଯେନ୍ ଚାରା ପ୍ରସ୍ତୁତି କରିଥିବେ ନିହାତି କରି ସେଦିନ ସରିଲା ସରିଲା ପରେ କରିଥିବେ?
3: ହଁ,
2: ଧାନ କାଟିଲା ପରେ,
3: ଧାନ ସେ ପାଚିଗଲା ଧାନ ସେଇଦିନଠୁ ହିଁ ଚାରା ଗଛ ଲଗାଇଦେଲୁ। ଧାନ କାଟିଲା ପରେ ଏବେ ତ ରୋଟରରେ ସବୁ ଜୋତା ହେଉଛି, ସାଙ୍ଗେ ସାଙ୍ଗେ ଜୋତିକି ଜମି ରେଡ଼ି ହେଇଯାଉଛି। ସେଇ ଗଛ ଚାରା ହେଲା ପରେ ଜଲ୍ଦି ଲଗାଇଦେବୁ।
2: ତ ଆପଣମାନେ ଯେତେ ବି ଚାରା ଯେନ୍ ପ୍ରସ୍ତୁତି କରୁଛନ୍, ଚାରା ପ୍ରସ୍ତୁତିରେ ଯଦି ଆମେ ଠିକ୍ ଭାବେ ନେଇ କର୍ମା ବେଲେ ଅସୁବିଧା ବି ହେସି କେ?
3: ହେସି, ଯେମିତିକି ସେପଟେ ତ ଭଲ କରି ବର୍ଷା ବି ନେଇ ଛାଡ଼ିଥାଏ, ଶୀତ ବି ନେଇ ଆସିଥାଏ, ସେଥିଯୋଗୁଁ ଯେଉଁ ଚାରା ଲଗାଇ ପା ଯେଉଁ ଜାଗା ବଣାଉ ଟିକେ ଡିପ କରି ଲଗାଉ, ଯେମିତିକି ବର୍ଷା ହେଲେ ବି ସେଟା ପାଣିରେ ନେଇ ବୁଡ଼ବା ଆଉ
2: ପାଣି ଗଡ଼ିବି ଯିବା
3: ଗଡ଼ିଯିବା।
2: ତ ଚାରା ପ୍ରସ୍ତୁତି କଲା ସମୟରେ କେନ୍ କେନ୍ କଥା ପ୍ରତି ବିଶେଷ କରି ଧ୍ୟାନ ଦେସନ୍ ଆର୍ କାଣା କାଣା ସବୁ କରିଥିସନ୍?
3: ଚାରା ପକେଇଲା ବେଳେ ତ ଆମେ ଭଲ କରି ଆଗେ ମାଟିଟା ଶୁଖାଇ ନେଉ, ତାପରେ ଟିକେ ଡିପ କରି ଜାଗା ବଣାଉ, ତାପରେ ଆମ ଗୋବର ଖତ ଦେଉ, ତାପରେ କିଛି ଡିଏପି ସାର ବି ଦେଉ, ଆଉ ଆମେ ଭଲ କିସମ ମଞ୍ଜି ଯୋଉ ବାଇଗଣ ହଉ କି ଲଙ୍କା କି ଟମାଟର ଭଲ କିସମଟା ଚାରା ଲଗାଉ।
2: ତ ଏଇଟା ତ ବିଶୋଧିତ ହେଇଛି,
3: ଯେନ୍ଟାକି
2: ପକେଟରେ ଆସିଛି,
3: ପକେଟରେ ଆସେ
2: କି ଆର ଥରେ ବି ବିଶୋଧିତ କିଛି କରସନ୍ ଭାଲ?
3: ନାଇଁ, ସେସବୁ ତ ସବୁ ରେଡ଼ି ହେଇକି ଆସିଥାଏ ନେଇ କରୁ।
2: ତ ବିହନ ମାନେ ଯେନ୍ ଆପଣ ମାନେ ଆନିକରି ସବୁ ଚାରା ପ୍ରସ୍ତୁତି କରୁଛନ୍, ଏ ବିହନ ମାନେ ମାର୍କେଟରେ ଯେନ୍

0: ଏ ବର୍ଷ ଏଇ ଜାଗାରେ ଲଙ୍କା, ସେଇ ଜାଗାରେ ବାଇଗଣ, ଏମିତି ଅଦଳ ବଦଳ କରିକି ଲଗାଉଁ।
1: ଏଇଟା ଗୋଟେ ଭଲ କଥା କହିଲେ, ଅଦଲ ବଦଲ କରିକିରି ସବୁବେଳେ ଲଗଉଛନ୍, ଏଥିରେ କିଛି କାରଣ ଅଛି କେ?
0: ହଁ, କହନ୍ତି କି ଗୋଟେ ଜାଗାରେ ଗୋଟେ ମଞ୍ଜିଟା ରୋପିଲେ, ଗଛଟା ଲଗେଇ ଲଗେଇଲେ ଆର ବେଳେ ଭଲ ନି ଫଳେ, ଏମିତି କହନ୍ତି। ବେଳେ ଅଲଗା ଅଲଗା କରି ଲଗାଉ, ଜମି ତ ଅଛି।
1: ତ ବର୍ତ୍ତମାନ ଆମେ ମିର୍ଚା ଚାଷ ବିଷୟରେ ଆଲୋଚନା କରମା। ତ ଯାହା ବି ମିର୍ଚା ଚାଷ କରିଛନ୍, ବର୍ତ୍ତମାନ ତ ବାହାରୁଥିବା, ବିକ୍ରି ବଟା ବି ହଉଥିବା,
0: ବାହାରୁଛି ଏବେ
1: ବାହାରୁଛି। ତ ମିର୍ଚାରେ ବିଶେଷ କରି ଆମେ ଦେଖ୍ସୁଁ ଯେ କେତେବେଳେ କେତେବେଳେ ପତର ମୁଡ଼ି ଯାଇସି, ତ ଇ ସବୁ ସମସ୍ୟା ସବୁ ଦେଖିଛନ୍?
0: ଦେଖିଛି।
1: ତା ଲାଗି କେନ୍ତା କାଣା କରସନ୍?
0: ସେ ଆମ ଗାଁରେ ସେଇ ଯେଉଁ ମଞ୍ଜି ଦୋକାନ ବାଲା ମାନେ ଅଛନ୍, ସେମାନେ ହିଁ ଔଷଧ ଦିଅନ୍ତି। ତିନିଟା ଚାରିଟା ଭେରାଇଟି କରିକି ଗୋଟେ ଡବା କରି ଦିଅନ୍ତି, ଆଉ ସେଇ ଡବାରେ ଆମେ ଛିଞ୍ଚୁ।
1: ତ ମିଶେଇକରି ଲଗଉଛନ୍ କି ଅଲଗା ଅଲଗା ଦେଶ
0: ମିଶେଇକରି ଗୋଟେ ଗୋଟେ ଡବା ଦିଅନ୍ତି, ଏଟା ଗୋଟେ ଏଟା ଗୋଟେ ଏଟା ଗୋଟେ ତିନିଟା ତିନିଟାକୁ ମିକ୍ସ କରି ଡବାରେ ଘୋଡ଼ୁ ଆଉ ସ୍ପ୍ରେ କରୁ।
1: ତ କେତେ ଥର ଲେଖାଏଁ ମାରୁଛନ୍ ଏଇ ଯେନ୍ ପତର ମୁଡ଼ାର ପ୍ରୋବ୍ଲେମ ହେଲେ?
0: ହେଇ ତ ଥରେ ରହି ହେଇଯାଏ, କିନ୍ତୁ ଦୁଇଥର ପରେ ମୁଁ ମାରିଦେଉ, ସପ୍ତାହ ପରେ ହେଲେ ପୁରା ଫ୍ରେଶ ହେଇଯାଏ।
1: ଆଚ୍ଛା, ଚାଷବାସ କଥା ବୁଝିବାର ଲାଗି ଆଜ୍ଞା ମାନେ ଆସନ୍ କେ ଆପଣଙ୍କର ଏରିଆକେ?
0: ହଁ, ଆମ ଗ୍ରାମସେବକ ଅଛନ୍ତି ନୂଆଗାଁ ବ୍ଲକ, ସେମାନେ ମଝି ମଝିରେ ଆସନ୍ତି। କେବେ କେବେ ଚଣା, ମୁଗ, ବିରି ଏସବୁ ଦିଅନ୍ତି ଚାଷ ପାଇଁ, ସେଇଗୁଡ଼ା ବି ଲଗାଉ ଅଲଗା ଜାଗାରେ, ସେମାନେ ମଝି ମଝିରେ ଆସନ୍।
1: ତ ଏଥର କାଣା କାଣା ମିଳିଛେ କା ଚାଷୀମାନଙ୍କୁ?
0: ଏଥର ତ ନେଇ ଆସି, ଏଇ ବର୍ଷା ପରେ ଆସିଥିଲା ଚଣା ଆସିଥିଲା ଆଉ ବିରି, ଏ ଦୁଇଟା କିସମ ଆସିଥିଲା।
1: ଆପଣ ନେଇଥିଲେ?
0: ହଁ, ନେଇଥିଲେ।
1: ବାକି ଚାଷୀ ଭାଇ ବୋନ ମାନେ ବି ନେଇଥିବେ?
0: ହଁ, ବାକି ପରେ ଗାଁ ସାରା ନେଇଛନ୍, ଯିଏ ଯିଏ ଚାଷୀ ସେମାନେ।
1: ସେଟା ତ କିଛି ପଇସା ଦେବାର ହଉଛି କି?
0: ହଁ, ଗଭର୍ଣ୍ଣମେଣ୍ଟ କେତେ ସେଟା କଷ୍ଟ ରଖିଛି ସେତିକି ଦେଉ, ଲେକିନ୍ ପରେ ସେଟା ସବସିଡ଼ି ଆକାରରେ ଏକାଉଣ୍ଟରେ ସେଟା ଆସେ,
1: ରିଟର୍ନ ହେଇଯାଏ,
0: ରିଟର୍ନ ହେଇଯାଏ।
1: ତ ଯେନ୍ ବିହନ ମାନେ ସେମାନେ ଦେସନ୍, ସେ ବିହନ ମାନେ ଚାଷ କଲେ ଭଲ ହେସି?
0: ଭଲ ତ ହେଉଛି, ଚଣା ଆମେ ଯେଉଁ ଦୋକାନରେ ଖାଉ ସେମିତି ହିଁ ଦେଖାଯାଏ, କିନ୍ତୁ ବୁଣୁ ବେଳେ ଭଲ ହି ହୁଏ ସେ ଚଣା। ଆଉ କିଛି ମେଡିସିନ ବି ଦିଅନ୍ତି, ଜିଙ୍କ ସାର ବି ଦିଅନ୍ତି।
1: ଚଣା ବୋଇଲେ ଯେ କେନ୍ ଲାଲ ଚଣା?
0: ଲାଲ ଚଣା।
1: ଆଚ୍ଛା, ଟିକେ ଆଗରୁ ଯେନ୍ କଥାବାର୍ତ୍ତା ହଉଥିଲା ମିର୍ଚା ଚାଷ କଥା, ମିର୍ଚା ଗୋଟେ ଏନ୍ତା ଚାଷ ହେ ଆମେ ସେତାକେ କଞ୍ଚା ବି ବିକ୍ରି କରିପାରମା, ଆଉ ପାଚି ଗଲେ ଶୁଖାଇକରି ବି ବିକ୍ରି କରମା। ହେଲେ କଞ୍ଚାରେ ବେଶୀ ଫାଇଦା ହଉଛେ କି ଶୁଖାରେ?
0: ଫାଇଦା ତ ଦୁହିଟାରେ ଅଛେ, କିନ୍ତୁ ଲଙ୍କାଟା ଆମେ କଞ୍ଚାରେ ତୁଡ଼ୁ ତୁଡ଼ୁ, ତ ଏତେ ବେଶୀ ଫଳ ହୁଏ ଯେ କି ସବୁଟା ତୁଡ଼ି ନ ହୁଏ, ପାଚି ହେଇଯାଏ, ସେଟା ପାଚିଲାଠୁ ଅଲଗା ଭାଙ୍ଗିକି ପଡ଼େ ଆମକୁ। ସେଥିପାଇଁ ଫାଇଦା ଅଛି, ଦୁଇଟାରେ ଫାଇଦା ଅଛି ଆଉ, ତୋଳୁ ତୋଳୁ କଚାରେ ନହେଲେ ପାଚିଲା ତ।
1: ବିଶେଷ କରି ଆପଣଙ୍କର ଯେନ୍ ମିର୍ଚା ଚାଷରେ କେନ୍ ପ୍ରକାରର ଖତ ସାର ବ୍ୟବହାର କରୁଛନ୍?
0: ପ୍ରଥମେ ତ ଆମେ ଜାଗାଟା ଜୁଟି ଦେଉ, ତାପରେ ଗୋବର ଖତ ଯେଉଁ ଗାତ ବଣାଉ ଯେଉଁଠି ସେ ଚାର ଲଗାଉ, ଗୋବର ଖତ ଦେଉ, ଡିଏପି ଦେଉ, ତାପରେ ଜିଙ୍କ ଦେଇଦେଉ। ତାପରେ 8-10 ଦିନ ପରେ ସେଟା ପାଣି ଦିଆ ପରେ 8-10 ଦିନ ପରେ ଶୁଖିଯାଏ, ଫେରେ କୋଡ଼ା କଡ଼ିଲା ବେଳେ ସେଇ ଡିଏପି ଜିଙ୍କ ୟୁରିଆ ମିଶେଇକି କୋଡ଼ା କରୁ।
1: ତ ଏଇଟା ତ ଆପଣଙ୍କର ଖତ ସାର କଥା କହିଲେ, ପାଣି କେନ୍ତା ମଡ଼ଉଛନ୍, ମାନେ ଶୁଖିଲାକେ ଦେଖିକରି ମଡ଼ଉଛନ୍ ନା କେନ୍ତା କାଣା? କାଁ କରି ଖରାଦିନେ ଦିନେ ଦୁଇ ଦିନ ତି ବି ଶୁଖି ଯାଉଛେ, ହେଲେ ମାଟିଟା ତଲେ ଉଦା ରହୁଥିବା, ଉପରେ ଶୁଖୁଆ ଭାଲି
0: ଶୁଖିଲା ଦେଖାଯାଏ।
1: ତ ସେନ୍ତା ଭିତରେ ଯଦି ପାଣି ଦେଲେ କିଛି ଅସୁବିଧା ରହୁଛେ କେ?
0: ନାଇଁ, ଗଛ ବଡ଼ ହେଇଗଲା ପରେ ପାଣି ଟିକେ ବେଶୀ ବି ହେଲେ ବି ସେଟା ଗଛ ପାଇଁ ଫରକ ପଡ଼େ।
1: ତ ଏଇଟା ତ ଆପଣଙ୍କର ମିର୍ଚା ଚାଷ କଥା କହିଲେ, ଆଉ ଗୋଟେ ଯେନ୍ କହୁଛନ୍ ବାଇଗନ କଥା,
0: ବାଇଗନ ଲଗେଇଛି,
1: ବାଇଗନ କେନ୍ ଭେରାଇଟିର ଏଥର କରିଛନ୍?
0: ବାଇଗନଟା ସବୁବେଳେ ସବୁ ବର୍ଷ ମୁଁ ଗୋଟେ ଲଗାଏ, ଏଇଟା ହାଇବେଜ କମ୍ପାନୀର ଅକ୍ଷିତା ଭେରାଇଟି ଗୋଟେ ଅଛି, ଏଇଟା ଟିକେ ଗୋଲ ହେଇକି ଥିବ, ଧଳା ଆଉ କଣ୍ଟାଡ଼ିଆ ଟିକେ ଥିବ, ସେଇଟା ଲମ୍ବା ଟିକେ ଗୋଲ ଏମିତି ହୁଏ, ଚିକନ ଚିକନ ହେଲେ ସେଇ ବାଇଗନଟା ଭଲ ବିକ୍ରି ହୁଏ। ଆଉ କଣ୍ଟା ଦେଖିକି ଲୋକେ ବି କହନ୍ତି ଏଇଟା ଲୋକାଲ ଡିଜାଇନ ଅଛି, ସେଥିପାଇଁ ଏଇଟା ଭଲ ବିକ୍ରି ହୁଏ ବାଇଗନ, ସେଥିପାଇଁ ଏଇ ବାଇଗନଟା ହିଁ ମୁଁ ସବୁ ବର୍ଷ ଲଗାଏ।
1: ତ ଏଇ ବାଇଗନର ଅମଳଟା ଭଲ ହେସି କେ?
0: ହଁ, ଭଲ ହେସି ଏଇଟା।
1: ତ ବର୍ତ୍ତମାନ ବାଇଗନଟା ବିକ୍ରି ବଟା ଚାଲିଛେ କି କେନ୍ତା କାଣା?
0: ଚାଲିଛି।
1: ତ ବାଇଗନରେ ବିଶେଷ କରି ଆମେ ଦେଖ୍ସୁଁ ବିଭିନ୍ନ ସମସ୍ୟା ରହିଛି, କେତେବେଳେ ଫଲ୍କେ ପୋକ ଲାଗିଯାଉଛେ, କେତେବେଳେ ଝାଉଁଳା ରୋଗ ହେଇଯାଉଛି, ତ ଏନ୍ତା ସମସ୍ୟା ଆପଣ ଦେଖ୍ସନ୍ କେ?
0: ଷ୍ଟାର୍ଟିଂରେ ତ ସେମିତି ହେଇଥିଲା, କିଛି ଝାଉଁଳା ରୋଗ ପରି ଦେଖାଗଲା, ତାପରେ ସେ ଦୋକାନରୁ ହିଁ ମେଡିସିନ ନେଲୁ, ମାରିଲା ପରେ ତ ଷ୍ଟପ୍ ହେଇଗଲା ମୋରବାଟା, ତାପରେ ଏବେ ତ ଭଲ ଅଛି ପୁରା।
1: ତ ପ୍ରତ୍ୟେକ ବର୍ଷେ ରୋଗ ପୋକ ହେଉଛେ ଇ ବାଇଗନରେ କି କେନ୍ଥର ନେଇ ବି ହେସି?
0: କେଉଁଥର ସେମିତି ନେଇ ହୁଏ, ଆର ବର୍ଷ ଲଗାଇଥିଲି ସେ ଝାଉଁଳା ରୋଗଟା ନେଇ ହେଇଥିଲା, ଏ ବର୍ଷ ଲାଗି କିଛି ଦେଖାଯାଇଥିଲା।
1: କେତେ ଖଣ୍ଡେ ଚାରା ଏଥର କରିଛନ୍ ବାଇଗନ?
0: ମୁଁ ଲଗାଇଥିଲି 6 ପକେଟ୍, ମାନେ 60 ଗ୍ରାମ, 60 ଗ୍ରାମରେ ଆସିଯିବ କରି।

0: ସାତ ଆଠ ହଜାର ଗଛ ଏତେ ଗଛ ଲଗା ହେଇଥିଲା ଏକ ଏକର କେ ଖଣ୍ଡେ ଖାଲି ବାଇଗନ ଥିଲା।
1: ଆଚ୍ଛା ବାଇଗନ ତୁଲୁଛନ୍ ଯେନ୍ କେତେ ଦିନ ଥରେ ତୁଲୁଛନ୍?
0: ଷ୍ଟାର୍ଟିଂ ହେଲା ପରେ ଡେଲି ତୋଡ଼େ ପଡ଼େ ତାକୁ,
1: ମାନେ ବେଶୀ କରି କରା ହେଇଛି ମାନେ ବାହାରୁ
0: ଡେଲି ତୋଡ଼େ ପଡ଼ିବ, ନହେଲେ ଆଉ ଦୁଇ ଦିନ ଛାଡ଼ିଲେ ବଡ଼ ବଡ଼ ହେଇଯିବ, ବୁଢ଼ା ହେଇଯିବ, ସେଟା ଭଲରେ ପରେ ବିକ୍ରି ନେଇ ହେବା,
1: ଟାଇଟ୍ ହେଇଯିବ,
0: ଟାଇଟ୍ ହେଇଯିବ, ଡେଲି ଭାଙ୍ଗୁ।
1: ତ ଯେନ୍ ବାଇଗନଟା ବାହାରୁଛେ ତ କେତେ କେତେ ବାହାରୁଥିଲା?
0: ଫାର୍ଷ୍ଟ ବାହାରିଲା ବେଳେ ଏକ କୁଇଣ୍ଟାଲ ତୋଡ଼ୁଥିଲି, ତାପରେ ତା ଦିନଠୁ ଦୁଇ କୁଇଣ୍ଟାଲ ତିନି କୁଇଣ୍ଟାଲ ଚାରି ପାଞ୍ଚ କୁଇଣ୍ଟାଲ ଯାଏ ଡେଲି ତୋଡ଼ା ହେଉଥିଲା। ଏବେ ଟିକେ ଖତମ ହେଇ ଆସୁଛି, ଏବେ ଟିକେ କମ୍ ଡେଲି ଏକ କୁଇଣ୍ଟାଲ ବାହାରୁଛି ଏବେ।
1: ତ ସାର୍ ଖତ ଯେନ୍ ବ୍ୟବହାର କରୁଛନ୍, ଯେନ୍ତା ଦଉଛନ୍ ଆପଣଙ୍କର ମିର୍ଚାରେ, ସେ ଭଳିଆ ଏଇଥିରେ
0: ସେମିତି
1: ସେଇ ସାର୍ ଖତ?
0: ହଁ, ସେଇ ସାର୍ ଖତ।
1: ଆଉ ଯେନ୍ ଯାହା ବି ସମସ୍ୟା ରହୁଛେ, କାଣା କାଣା ସମସ୍ୟା ବିଶେଷ କରି ବେଶୀ କରି ଦେଖାଯାଏ?
0: ବେଶୀ କରି ତ ବାଇଗଣ ପୋକର ସମସ୍ୟା ବେଶୀ ଦେଖାଯାଏ,
1: ଫଲରେ ପୋକ ଲାଗିଯିବା,
0: ଫଲରେ ପୋକ ଲାଗିଯିବା, ଆଉ ଡେମ୍ପ ଗାଡ଼େ ବି ପୋକ ଲାଗିଯାଏ, ପତ୍ର ପୁରା ଝାଉଁଳିଯିବ, ଗଛ ଭଲ ଥିବ କିନ୍ତୁ ପତ୍ର ଝାଉଁଳିଯିବ, ଏସବୁ ପ୍ରୋବ୍ଲେମ ଦେଖାଯାଏ। ସେଥିପାଇଁ ଆମେ ଗ୍ରାମସକ ମାନେ ସେଇ ନିମ୍ବ ତେଲ ଦିଅନ୍ତି ମେଡ଼ିସିନ, ସେଟା ସ୍ପ୍ରେ କରୁ, ସେଇଠି ଯଦି କାମ ନେଇ ବନେ ହେଲେ ସେ ମେଡ଼ିସିନ ଷ୍ଟୋର୍ରୁ ଯାଇକି ଆଣୁ, ଯେ ମଞ୍ଜି ଦୋକାନରୁ ସେମାନେ ଦିଅନ୍ତି ବାଇଗଣ ପାଇଁ ସ୍ପେଶାଲ ଔଷଧ, ସେଟା ଆଣୁ ବେଲେ ଭଲ ହୁଏ।
1: ତ ଖର୍ଚ୍ଚା ବି ସେଇଭଳିଆ ଅଛି ନେଇକି?
0: ଖର୍ଚ୍ଚା ବି ଅଛି ସେଠି।
1: ତ ଖାଲି ବିଶେଷ କରି ଆମେ ଯଦି ବାଇଗନ କେ ଧର୍ମା ବୋଲେ କେତେ ଖର୍ଚ୍ଚା କରିଥିଲେ ଆର ବିକ୍ରି କେନ୍ତା ହେଇଛେ?
0: ଖର୍ଚ୍ଚା କହିଲେ ଜୋତା କୁଡ଼ା ସବୁ ମଞ୍ଜି ସାର ହେଇକି ସେଇ ତିରିଶ ଚାଳିଶ ପରି ହେଇଥିଲା ଖର୍ଚ୍ଚା, ସେଇ ଦେଢ଼ ଜାଗାରେ
1: ତିରିଶ ଚାଳିଶ ହଜାର,
0: ତିରିଶ ଚାଳିଶ ଖର୍ଚ୍ଚ ହେଇଥିଲା। ଜୋତବାରେ ତ ପନ୍ଦର ହଜାର ଷୋହଳ ହଜାର କୋଡ଼ିଏ ହଜାର ଲାଗେ, ଏମିତି ଦେଢ଼ ହଜାର ଟଙ୍କା ଟ୍ରାକ୍ଟର ନିଅନ୍ତି ଘଣ୍ଟା ଜୋତିକି ପାଇଁ, କେତେ ଏଥର ଚାଷ କରିକି ପଡ଼େ। ଅମଳ ବି ଭଲ ହେଇଥିଲା ଆଉ ରେଟ୍ ବି ଏଥର ଭଲ ଥିଲା, ଆଉ ଦେଢ଼ ଦୁଇ ମଝିରେ ହେଇଥିବ ଆଉ ଇନକମ୍
1: ଦେଢ଼ ଦୁଇ ଲକ୍ଷ,
0: ଦେଢ଼ ଦୁଇ ଲକ୍ଷ।
1: ତ ଖାସ କରି ଆପଣ ଏଇ ଯେନ୍ ରାସାୟନିକ ସାର ବେଶୀ କରି ବ୍ୟବହାର କରୁଛନ୍ କି ଜୈବିକ ସାର ମାନେ ବି ରହିଛେ ସେଟା ମାନେ ବ୍ୟବହାର କରସନ୍ କି କେନ୍ତା କାଣା?
0: ଗାଈ ଗୋରୁ ତ ଏବେ କମିଗଲେ ଗାଁରେ, ସେ ଛେଳି ଛୁଡ଼ା ଅଛି, ସେଇ ଛେଳି ସାର କିଛି ନାହିଁ ଟ୍ରାକ୍ଟରରେ, ସେଟା ପକାଉ ରୋପିଲା ବେଳେ, ତାପରେ ସେ ବ୍ଲକରୁ ଯେଉଁ ଜିଙ୍କ ଫିଙ୍କ ମିଳେ ସେଟା ଦେଉ, ତାପରେ ଡିଏପି ୟୁରିଆ ଦେଉ ଆଉ ଏମିତି।
1: ତ ଆପଣ ଛେଳି ବି ରଖିଛନ୍ ନା କାଣା?
0: ହଁ, ଛେଳି ବି ଅଛି।
1: ଛେଳି କେତେ ଖଣ୍ଡେ ଅଛନ୍?
0: ବାର ତେରଟା ଅଛନ୍।
1: ମାନେ ଦେଶୀ ଛେଳି?
0: ଦେଶୀ, ଦେଶୀ ଛେଳି,
1: ଦେଶୀ ଛେଳି। ଛେଳି କେତେ ବର୍ଷ ହେଲା ରଖି ଆସୁଛନ୍?
0: ମୁଁ ତ ମୋର ବାପ ପଜାରୁ ଛେଳି ଅଛନ୍ ଆମ ଘରେ,
1: ମାନେ ପୂର୍ବ ପୁରୁଷରୁ ରଖି ଆସୁଛନ୍,
0: ରଖି ଆସୁଛନ୍ ଅଛି ଆଉ।
1: ତ ଛେଳି ରଖିଲେ ତାହେଲେ ଗୁହାଲ ବି ଦରକାର ଅଛି?
0: ଗୁହାଲ ଅଛି,
1: ଗୁହାଲ ବି ବନେଇଛନ୍,
0: ବନେଇଛନ୍।
1: ଗୁହାଲ କେନ୍ ସିଷ୍ଟମ କେନ୍ତା କରି କାଣା କରିକିରି ବନେଇଛନ୍? କାଁ କରି ଛେଳି ମାନଙ୍କୁ ଯଦି ଠିକ ସେ ନେଇ ରଖମା ବେଲେ ସେ ତାଙ୍କର ଯେନ୍ ପରିସ୍ରା ହେଲା ଝାଡ଼ା ହେଲା ସେଥିରେ ସେମାନେ ମାନେ ଶୋଇ ରହିକିରି ଦେହ ତାଙ୍କର ଖରାପ ହେବାର ବି ସମ୍ଭାବନା ରହୁଛି।
0: ଗୁହାଲଟା ତ କଂକ୍ରିଟ କୁ କରିଦେଇଛୁ, ଗୋଟେ ସାଇଡ୍ ଡାଉନ କରିଦେଇଛୁ, ଆଉ ଡେଲି ସଫା କରୁ, ଡେଲି ପାଣି ମାଡୁ।
1: ପଟା କିଛି ବ୍ୟବହାର କରିଛନ୍?
0: ପଟା ନାଇଁ, ସଫା କରି ଶୁଖିଯାଏ, ଶୁଖିଯାଏ ବସନ୍ତି, ତାପରେ ସନ୍ଧ୍ୟାବେଳେ ଆଉ ଥରେ ସଫା କରୁ।
1: କିଛି ଚାଷୀ ଭାଇ ବୋନ ମାନେ ଯେନ୍ ପଟା ସିଷ୍ଟମ ଭାଡ଼ି କରିକିଛନ୍, ସେନ୍ତା କେନ୍ତା ନେଇ କରବାର? କାଁ କରି ସେଥିରେ ତ ସୁବିଧା ଏତେ, ଥରେ କରିଦେଲା ମାନେ ତଲେ ସବୁ ପଡ଼ିଯାଏ, ତାଙ୍କୁ ଆରୁ କିଛି ସଫା କରବାର ନାଇଁ ପଡ଼ତା, ତଲଟା ଯାହା କରତେ
0: ସେମିତି ତ ନେଇ କରିଛୁ, କରବାର ଭଲ ହେବା କିନ୍ତୁ ସେମିତି ତ ଗାଁରେ କେହି ନେଇ କରଛେ ବୋଲେ ସେମିତି ମାଇଣ୍ଡ ନେଇ ହଉଛି ଆଉ।
1: ତ ଏହା ଯେନ୍ ତ ନିଜେ ଜାଣିଲେ ଏଇଭଳିଆ ବି ହେସି,
0: ହଁ ହେସି,
1: ତ କରବାର ଲାଗି ଚେଷ୍ଟା କରବେ ନା କାଣା?
0: କାଠ ସେଠି ସେତିକି ଖୋଜିକି ପଡ଼ବା।
1: ତ ସେଥିର୍ ଲାଗି ଆପଣ ସକାଳେ ସନ୍ଧ୍ୟାରେ ଦୁହି ବୋଲି ସେମାନଙ୍କୁ ସଫା ସୁତରା
0: ରଖୁଛନ୍?
1: ଛେଳିକେ ଯେନ୍ ରଖିଛନ୍, ବିକ୍ରି ବଟା ବି କରୁଥିବେ ବଡ଼ ହେଇଗଲା?
0: ବିକ୍ରି ବଟା କରୁ।
1: ଆପଣଙ୍କର ଯେନ୍ ଛେଳି ମାନେ ରଖିଛନ୍, କେତେ ଓଜନ ହେଇଗଲା ପରେ ବିକ୍ରି ବଟା କରୁଛନ୍?
0: ଦୁଇ ବର୍ଷରୁ ବେଶୀ ହେଇଗଲା, ହେଲେ ସେମାନେ କୋଡ଼ିଏ କିଲୋରୁ ବେଶୀ ହେଇଯାନ୍ତି। ତ କୋଡ଼ିଏ ପଇଁଚିଶ କିଲୋ ହେଲା ବେଳେ ବିକିଦେବ, ପରେ ଛେଳିର ତ ବିଭିନ୍ନ ପ୍ରକାର ସେମାନଙ୍କ ରୋଗ ହେଇଥାଏ, ସେଥିପାଇଁ ବଢ଼ିଲେ ଖାସି ଗୁଡା ସବୁ ବିକିଦେବ।
1: ରୋଗ ଭିତରେ କେନ୍ କେନ୍ ପ୍ରକାର ରୋଗ ଦେଖସନ୍?
0: ସେମାନଙ୍କ ଜିଭରେ ପୁରା ଚାପକା ହେଇଯାଏ,
1: ଘା ହେଇଯାଏ
0: ସେମାନେ ଖାଇନି ପାରନ୍ତି, ସେଇଗୁଡ଼ା ବେଶୀ ବର୍ଷା ଦିନରେ ସେଟା ହୁଏ, ବର୍ଷା ଦିନରେ, ସେଇଥିପାଇଁ ବର୍ଷାରୁ ପୂର୍ବେ ହିଁ ସବୁଟା ବିକିନ୍ତି, ବାହା ଫାହାରେ ବି ଭଲ ରେଟ୍ ଦିଅନ୍ତି, ବର୍ଷା ପରେ ବାହା ସବୁ ହୁଏ, ସେଇ ହିସାବରେ ଖରାବେଳେ ବିକିଦେଉ ଦେଢ଼ ବର୍ଷ ଦୁଇ ବର୍ଷ ପରେ।
1: ତ ତାହାକୁ ଖାଇବାର ଲାଗି କେନ୍ କେନ୍ ପ୍ରକାର ଜିନିଷ ଦେସନ୍?
0: ପ୍ରକାର ତ ଆମେ ଡେଲି ସକାଳେ ହିଁ ସେଠି ଜଙ୍ଗଲ ଅଛି ପାଖେ, ଜଙ୍ଗଲକୁ ନେଉ, ତାପରେ ଆଣୁ,
1: ମାନେ ଚରେ ଯିବାର ପଡ଼ୁଛି?
0: ହଁ, ଚରେ ଯିବାର ପଡ଼େ।
1: ତାର ମାନେ ଛେଳି ଯଦି ରଖା ହଉଛେ ମାନେ ନିହାତି କରି ତାହାକୁ ଯଦି ଗୋଟେ ଜାଗା ନ ଖାଇବାର ଲାଗି ନେଇ ଦେଇ ହଉଛେ ମାନେ ଚରେଇ ଯିବାର କେ ନିହାତି ଦରକାର
0: ନାଇଁ?
1: ତ ଚରେଇ ଯିବାର ସମୟରେ ବି ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଏସି, କେତେବେଳେ କାହାର ବଗିଚାକେ ଖାଇଦେଲେ
0: ହୁଏ ସେମିତି,
1: କି କେତେବେଳେ କେନ୍ ବିଷାକ୍ତ ଜିନିଷ ବି କାମୁଡ଼ି ଦେବାର ଚାନ୍ସ,
0: କୁକୁର ମାନେ ବି ଧରି ଦିଅନ୍ତି, କୁକୁର ମାନେ ବୁଲନ୍ତି ଧରି ଦିଅନ୍ତି, ସେଗୁଡ଼ା ବି ଦେଖିକି ପଡ଼େ।
1: ବିଶେଷ କରି କେନ୍ କେନ୍ ପ୍ରକାରର ଘାସ ପତ୍ର ମାନେ

0: ଖାଇବା ଲାଗି ପସନ୍ଦ କରସନ୍
1: ବେଶୀ କରି ସେମାନେ ଜଙ୍ଗଲରେ ହି ପତ୍ର ବିଭିନ୍ନ ପ୍ରକାର ଗଛ ଥାଏ ନା ଜଙ୍ଗଲରେ, ସେଇ ପତ୍ର ଗୁଡ଼ା ଖାଇକି ଭଲ ପସନ୍ଦ କରନ୍ତି। ଆଉ ଘରେ ଯେଉଁ
0: ଆଖେପାଖେ
1: ଘର ଆଖେପାଖେ ଚରାଉ ସେମାନେ ସେତିକି ଭଲ ପସନ୍ଦ ନେଇ କରନ୍ତି। ଆଉ ଜଙ୍ଗଲ ନିୟମ ହେଲେ ଅଧା 1 ଘଣ୍ଟା ଖାଇଲେ ହେଲେ ସେମାନଙ୍କ ପେଟ ପୁରା ଭରିଯାଏ। ଆଣୁ ଆଉ ଗାଁ ବସ୍ତିରେ ଚଳେଇବ ହେଲେ ସେ ଦିନ ସାରା ଚଳବେ, ସେମାନଙ୍କ ଭଲ ପେଟ ନେଇ ପାରିବ।
0: ତ ଜଙ୍ଗଲ କଥା ଯେନ୍ କହିଲେ ଯେ କେନ୍ ଆଡ଼କେ ଜଙ୍ଗଲ ଅଛି?
1: ଜଙ୍ଗଲ ଅଛି ଆମ ଖୁଡ଼ଗାଁରୁ ଅଙ୍କୁରପାଲି ଯିବା ରାସ୍ତାରେ ନଦୀ ସାଇଡ଼ରେ ଜଙ୍ଗଲ ଅଛି। ହେବ 400-500 ହେକ୍ଟର, ପାଞ୍ଚ ନାହିଁ 300-400 ହେକ୍ଟରରେ ହେବ ସେ ଯେଉଁ ଜଙ୍ଗଲ ଗୁଡ଼ା। ଶାଲ ଗଛ ଅଛି, ତାପରେ ଏଥର ଏଇ ଫରେଷ୍ଟର ମାନେ ଶାଗୁଆନ ଗଛ ଲଗାଇଛନ୍ତି, ବାଉଁଶ ଗଛ, ତ ବାଉଁଶ ପତ୍ର ବହୁତ ହେଇଛି ଏବେ, ସେଗୁଡ଼ା ସବୁ ଛେଳି ଖାଆନ୍ତି। ଆଉ
0: ଦେଶୀ ଉପଚାର ବି କିଛି କାଣା କରସନ୍ କେ ଛେଳିମାନଙ୍କର ରୋଗ ଲାଗି?
1: ଦେଶୀ ଉପଚାର ତ ନାହିଁ, ଗାଁରେ ପଶୁ ଡକ୍ଟର ଅଛନ୍ତି, କିଛି ପ୍ରୋବ୍ଲେମ ଡାକିଦେଉ, ଇଞ୍ଜେକ୍ସନ ଯାଏ ମୁରେ ଘା ହେଇଯାଏ ହେଲେ ସେମାନେ ଆସିକି ଦେଇ ଦିଅନ୍ତି ମେଡିସିନ।
0: ଆପଣଙ୍କର ଖୁଡ଼ଗାଁ ଗାଁରେ ଅଛନ୍ତି?
1: ହଁ, ଖୁଡ଼ଗାଁ ଗାଁରେ ଅଛନ୍ତି, ପଶୁ ସ୍ୱାସ୍ଥ୍ୟ ସହାୟ କେନ୍ଦ୍ର ଅଛି।
0: ଆଚ୍ଛା, ଛେଳିମାନଙ୍କୁ ରୋଗ ହେବାର ଆଗରୁ ଯେନ୍ ଟୀକା ମାନେ ଯେନ୍ ଦିଆଯାଏସି ଏଇଟା ମାନେ ଦଉଛନ୍ କି ନାଇଁ?
1: ଦିଅନ୍ତି, ତ ଭଲ ଛେଳି ଥାନ୍ତି ବେଳେ କିଛି ଦିଆ କରାଉ, ଆଉ କେବେ କେବେ ଡକ୍ଟର ଡାକନ୍ତି କି ବର୍ଷା ପୂର୍ବେ ଇଞ୍ଜେକ୍ସନ ଦେବାକୁ ପଡ଼ବା, ଏମିତି କହନ୍ତି ବେଳେ ସବୁ ଛେଳିକୁ ଆଣୁ, ନହେଲେ ସେମାନେ ଘର ଯାଆନ୍ତି। 100-150 ଛେଳି, ଯେମିତି 5ଟା ଘରେ 100ଟା ଛେଳି ହେଇଗଲା, ହେଲେ ଗୋଟେ ବୋତଲ କହନ୍ତି 100ଟା ଛେଳି ପାଇଁ ଗୋଟେ ବୋତଲ ହୁଏ ମେଡିସିନଟା, ସେ ମେଡିସିନ ଖୋଲିଲା ମାନେ 100ଟାକୁ ଦେଖି ପଡ଼ିବ, ନହେଲେ ସେ ମେଡିସିନ ଆଉ ଖରାପ ହେଇଯିବ। ସେଥିପାଇଁ 100ଟା ଛେଳି ଆମେ ଗଦା କଲା ପରେ ସେମାନେ ଦିଅନ୍ତି ସବୁ।
0: ତ ଏଇଟା ତ ଆପଣଙ୍କର ଛେଳି ପାଳନ କଥା କହିଲେ, ହେଲେ ଯାହା ବି ଚାଷବାସ ଯେନ୍ କରୁଛନ୍, ପନିପରିବା ହେଲା କି ଧାନ ବି, ପାଣିର କାଣା ସୁବିଧା ଅଛି? ଧାନ ତ ବର୍ଷାରେ କରୁଥିବେ, ହେଲେ ପନିପରିବା ଲାଗି କାଣା ପାଣି ସୁବିଧା ଅଛି?
1: ପାଣି କୂଅ ଅଛି, କୂଅ ଅଛି, ଗୋଟେ ଜାଗାରେ କୂଅ ଅଛି, 2ଟା କୂଅ ଅଛି, ଗୋଟେ ମୋ ଜମିରେ କୂଅ ଅଛି, ତାପରେ ଯାହା ଜମିକୁ ଚାଷ କରେ ସେମାନେ ନେଇ କରନ୍ତି, ସେମାନଙ୍କ ଜମିରେ ଗୋଟେ କୂଅ ଅଛି, 2ଟା କୂଅରେ ପାଣି ପୁରା ଭରପୁର ହେଇଯାଏ। ତାପରେ ଆଉ ଜାଗାରେ ଆମ ଯେତେ ଜମି ଅଛି ଧାନ ଚାଷ ଅଧିକା ହୁଏ, ସିଆଡ଼େ ଝରଣା ଅଛି, ରୋପିଲା ବେଳେ କି ପାଣି କମ୍ ହେଲା ବେଳେ ଆମେ ଡିଜେଲ ମେସିନ୍ ଅଛି, ସେଆଡ଼ୁ ଡିଜେଲରୁ ପାଣି ପଟାଉ।
0: ତ ଏଇ ଭଳିଆ ସୁବିଧା ଅଛି ନା?
1: ଏସିଲ ସୁବିଧା ଅଛି।
0: ତ ଆଉ ବିକ୍ରି ବଟାର କ'ଣ ସୁବିଧା ଅଛି, କେନ୍ କେନ୍ ନେସନ୍, କେନ୍ ବିକ୍ରି ବଟା କରସନ୍?
1: ଧାନ ଗୁଡ଼ା ତ ଆମେ ଲେଫ୍ରେ ଅନଲାଇନ୍ କରିଥାଉ, ଗଭର୍ଣ୍ଣମେଣ୍ଟ ରେଟ୍ରେ ଆମେ ଧାନ ବିକ୍ରି କରୁ। ତାପରେ ପନିପରିବା ତ ଆମର ରାଉଲା ପାଖେ ଅଛି, ରାଉଲା ଡେଲି ଆସୁ, ଚାହେ ଆମ ଗାଁରୁ ବି ବେପାରୀମାନେ ଆସନ୍ କି ରାଉଲାରୁ ବି ବେପାରୀମାନେ ଯାଆନ୍ତି, ସେମାନଙ୍କୁ ଦେଉ।
0: ତ ଭାଇ, ଆଜି ଆପଣ ଆସିଲେ ଆମର ବୈଠକିନ, ଆଉ ନିଜର ଚାଷବାସ କଥା ଆଉ ଗାଁ ଗଣାର କଥା ବହୁତ ସୁନ୍ଦର ଭାବେ କହିଲେ, ସେଥିଲାଗି ଆପଣଙ୍କୁ ଆମର ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ। ଜୁହାର।
1: ଧନ୍ୟବାଦ
2: ଦାଦା।
3: ହୋଇଗା
2: ଇ ଭାଇ ହେରକର କଥା ତ ସବୁ ପଚାରିଲି ଆମର ସମାରୁ ଦାଦା, ତାଙ୍କର ଚାଷବାସର କଥା ତାର ସାଙ୍ଗେ ସାଙ୍ଗେ ସେ ପ୍ରାଣୀ ପାଳନର କଥା ବି।
3: ବିଲକୁଲ ବିଲକୁଲ, ତ ସୁନ୍ଦର ଫେର ଲାଗିଲା, ଆଶା କରୁଛୁ ଆମର ଚାଷୀ ଭାଇ ବହିନ ମାନେ ଅନୁପ୍ରାଣିତ ହେଇକରି ସେମାନେ ଫେର ଇ ଭାଇଙ୍କର ବାଗେର ଚାଷବାସ କାମ ମାନକେ କରବେ।
2: ହଏ ଦାଦା, ବୋଇଲେ ବେଲ ହେଲାନ ଆମର ସୂଚନା ମାନଙ୍କର, ହେଲେ ଯେଉଁ ପହିଲା କରି ଆମର ବଜାର ହାଟର ଦରଦାମର ସୂଚନାଟା ଦେଇଦଉ।
3: ହଇକା ହଇ ଦେଇଦଉ ବୋଇଲେ, ଆଜିର ଆମର ରାଉରକେଲାର ଆଖର ପାଖର ବଜାର ହାଟନ କିଲୋ ପିଛା ପନିପରିବା ସବୁ ଟଙ୍କା ଥି ଇ ବାଗେର ବିକ୍ରି ବଟା ହେଉଥିଲା। ଆଲୁ 18-20 ଟଙ୍କା, ପିଆଜ 25 ଟଙ୍କା, ଅଦା 150-160 ଟଙ୍କା, ଲେସୁନ 180-200 ଟଙ୍କା, ବିଲାତି 60 ଟଙ୍କା, ବାଇଗନ ଆରୁ ଭେଣ୍ଡି 30-40 ଟଙ୍କା, ବରବଟି 40 ଟଙ୍କା, ପୁଟଲ ଆରୁ କର୍ଲା 50-60 ଟଙ୍କା, ମାଖନ 25-30 ଟଙ୍କା, କଚା କଦେଲ ଆରୁ ଗାଜର 40-50 ଟଙ୍କା, ବିଟ 40 ଟଙ୍କା, ସିମ୍ଲା ମିର୍ଚା 80 ଟଙ୍କା, ଲାଉଗୁଟାକେ 15-20 ଟଙ୍କା, କଚା ମିର୍ଚା 70-80 ଟଙ୍କା, ପପିତା 20 ଟଙ୍କା, କଚା ମିର୍ଚା 60-70 ଟଙ୍କା, ପପିତା 20 ଟଙ୍କା, କୁନ୍ଦୁରୁ 60-70 ଟଙ୍କା, ମୁନ୍ଗା ଖଡ଼ା 20-30 ଟଙ୍କା, କାଖେର ଭି 30-40 ଟଙ୍କା, ବନ୍ଧାକୋବି 25-30 ଟଙ୍କା, ଆରୁ ସାରୁ 50 ଟଙ୍କା।
2: ଦାଦା
3: ହଇଗା ଶଶୀ,
2: ଦରଦାମର ସୂଚନା ଦଉ ଦଉ, ଦେଖ ଇ ପାନପାଗର ସୂଚନା ବି ଆସି ପହଞ୍ଚି ଯାଇଛେ, ବୋଇଲେ ସେଟାକେ ବି ଦେଇଦଉ।
3: ହଇଗା ହଇ ଦେଇଦଉ ବୋଇଲେ, ଆମର ପାନପାଗ ବିଭାଗ ସୁନ୍ଦରଗଡ଼ କିରେଇଠାନୁ ଯେନ୍ ସୂଚନା ଆସିଛେ, ସେ ହିସାବନୁ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା ପ୍ରାୟତଃ ସଫା ରହିବ ବୋଲିକିରି ଅନୁମାନ କରାଯାଉଛେ। ହେଲେ ଫେର୍ କେନ କେନ୍ତା ଟିକେ ରହିଛେ ମେଘୁଆ ପାଗ ଦେଖାଯାଇପାରେ, ଆରୁ ଯେନ୍ ପବନଟା ବୁହିବା ଇଟା ଘଣ୍ଟା ପ୍ରତି 8 କିଲୋମିଟର ହିସାବନ ବୁହିବାର ସମ୍ଭାବନା ରହିଛେ। ଆରୁ ଯଦି ତାପମାତ୍ରାକେ ଦେଖ୍ମା ବୋଇଲେ ସବୁଠାନୁ ଏତକା 40 ଡିଗ୍ରୀ, ଆରୁ ସବୁଠାନୁ କମ୍ 27 ଡିଗ୍ରୀ ସେଲସିୟସ୍ ରହିବ ବୋଲିକିରି ଅନୁମାନ କରାଯାଉଛେ। ହେନ୍ତାନ ଆର୍ଦ୍ରତା ସବୁଠାନୁ ଏତକା 64% ଭାଗ, ଆରୁ ସବୁଠାନୁ କମ୍

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ପଶୁ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
4: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
3: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
3: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଅଂଶୁଘାତ ହେଲେ ପଶୁ ପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
3: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ

0: ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

0: ଆପଣଙ୍କ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଜି ରାଉତ ଶିକ୍ଷା ନିକେତନ ବିଦ୍ୟାଳୟର ଆଡମିସନ୍ ନର୍ସରୀ ଠାରୁ କ୍ଲାସ୍ ଅଷ୍ଟମ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି। ତେବେ ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ସେକ୍ଟର 3 ରାଉରକେଲାର ବାଜି ରାଉତ ଶିକ୍ଷା ନିକେତନ, ମୋବାଇଲ ନମ୍ବର 9937328280।
1: ନର୍ସରୀରୁ କ୍ଲାସ୍ 5 ପର୍ଯ୍ୟନ୍ତ ଇଂଲିଶ ମିଡିୟମ ପିଲାଙ୍କୁ ଆପଣମାନେ ଟ୍ୟୁସନ ଦେବାକୁ ଚାହୁଁଛନ୍ତି କି? ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ଆପଣଙ୍କ ନିକଟସ୍ଥ ଚୁନି ଟ୍ୟୁଟୋରିଆଲକୁ। ମୋବାଇଲ ନମ୍ବରଟି ହେଲା 9040277666। ଠିକଣାଟି ହେଲା EY249 ସେକ୍ଟର 20।
2: ଆସନ୍ତୁ ବରିଷ୍ଠ ଡାକ୍ତରଙ୍କ ଦ୍ୱାରା ମଧୁମେହ ଓ ଜୀବନଶୈଳୀ ରୋଗର ଚିକିତ୍ସା ପାଇଁ ପରାମର୍ଶ ନିଅନ୍ତୁ ଏବଂ ସମସ୍ତ ପାଥୋଲୋଜିକାଲ ପରୀକ୍ଷା କରିନିଅନ୍ତୁ। ଦିବ୍ୟାଂଶ ଡାଏଗ୍ନୋଷ୍ଟିକ ସେଣ୍ଟର, ଷ୍ଟାଫ ନମ୍ବର S14, NEC ମାର୍କେଟ, କୋଇଲନଗର, ରାଉରକେଲା।
3: ଆଜ୍ଞା ହଁ, ଆପଣଙ୍କର ବିବାହ ଉତ୍ସବର ସମସ୍ତ ଅନୁଭୂତିକୁ ଚିରନ୍ତନ କରିବାର ଗୋଟିଏ ମାଧ୍ୟମ ସାନବେରା ଦ ୱେଡିଂ ରିଲ୍ସ, ଯେଉଁଠି ଡେଷ୍ଟିନେସନ ୱେଡିଂ, ପ୍ରି ୱେଡିଂ ଏବଂ ସବୁ ପ୍ରକାର ଇଭେଣ୍ଟସ୍ ପାଇଁ ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି କରାଯାଇଥାଏ। ସବିଶେଷ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ ସିଦ୍ଧାର୍ଥ ପ୍ରଧାନଙ୍କୁ, କଣ୍ଟାକ୍ଟ ନମ୍ବର 7205730336।
4: ଶ୍ରୋତାବନ୍ଧୁ ଶୁଣୁଛନ୍ତି ସେନା ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଏଥର ଶୁଣିବା ହିରୋ No.1 ଚଳଚ୍ଚିତ୍ରରୁ, ଗୀତରେ ଗାଇଛନ୍ତି କୁମାର ସାନୁ, ରଚନା ସମୀର, ସଙ୍ଗୀତ ଆରମ୍ଭ।

ଶ୍ରୋତା ବନ୍ଧୁ ଶୁଣୁଛନ୍ତି ଝୁମ୍ ତାନା କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତ ଶୁଣିବା ଶକ୍ତି ମିଶ୍ରଙ୍କ କଣ୍ଠରେ, ରଚନା ଗୁରୁ ଶତପଥୀ।

ଶ୍ରୋତାଙ୍କ ଭିଡିଓ ସହ ଶେଷ ହେଲା ଝୁମ୍ ତେରାନା କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ବର୍ତ୍ତମାନ ପ୍ରସାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଏଥିରେ ଶୁଣନ୍ତୁ ପଣ୍ଡିତ ନିଖିଲ ବେନାର୍ଜୀଙ୍କ ସିତାର ବାଦନ ରାଗ ରାଗେଶ୍ରୀ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସୀତାର ବାଦନ। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

କେଶପଣି ରାଉରକେଲା ଶ୍ରୋତାବନ୍ଧୁ, ଆଜିର ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆମର ଆଗାମୀକାଲି ଅଧିବେଶନରେ ପ୍ରସାର ହେଉଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, ଶ୍ରୀରାମଚରିତ ମାନସର 162ତମ ଭାଗ।